ଆକାଶବାଣୀ ବ୍ରହ୍ମପୁର, ଆଜି ମଙ୍ଗଳବାର 1948 ଶୁକ୍ଲାବ୍ଦ ଜ୍ୟେଷ୍ଠ ମାସର ଦ୍ୱାଦଶତମ ଦିବସ, ଇଂରାଜୀ 2026 ମସିହା ଜୁନ୍ ମାସର 2 ତାରିଖ। ସମୟ ବର୍ତ୍ତମାନ ସ୍ଟୁଡ଼ିଓ ଘଡ଼ିରେ 5:57। କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ସାଦର ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନର ପ୍ରାତଃ ପ୍ରସାରଣ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 106.6 MHz ଯୋଗେ। ଶ୍ରୋତାବନ୍ଧୁ, ଆମ କାର୍ଯ୍ୟକ୍ରମ ଏକା ସମୟରେ ପ୍ରସାର ଭାରତୀର ମୋବାଇଲ୍ ଆପ୍ ଜରିଆରେ ନ୍ୟୁଜ୍ ଅନ୍ ଏଆଇଆର୍ ତଥା ଆକାଶବାଣୀର ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରସାରିତ ହେଉଛି।

ଶ୍ରୋତାବନ୍ଧୁ, ବଞ୍ଚିବାକୁ ହେଲେ ଜୀବନରେ ବହୁତ କିଛି କଷ୍ଟ ସହିବାକୁ ହୋଇଥାଏ, ଯାହାକୁ ବର୍ଣ୍ଣନା କରିବା ପାଇଁ ବେଳେବେଳେ ଶବ୍ଦ ମଧ୍ୟ ମିଳେ ନାହିଁ। କିନ୍ତୁ ଶ୍ରୋତାବନ୍ଧୁ ଜାଣିଛନ୍ତି, ଏହି କ୍ଷେତ୍ରରେ ନିରବତା ହିଁ ଯଥେଷ୍ଟ ଉତ୍ତର। ଆଉ ଯଦି ରାସ୍ତାରେ ଆପଣ ଏକୁଟିଆ ରହିଯାଆନ୍ତି, ଜାଣିନିଅନ୍ତୁ ଯେ ଆପଣ ଠିକ୍ ରାସ୍ତାରେ ଏବଂ ସତ୍ୟର ରାସ୍ତାରେ ଯାଉଛନ୍ତି। କାହିଁକିନା ସତ୍ୟର ରାସ୍ତାରେ ସାଙ୍ଗରେ କେହି ନଥାନ୍ତି, ସର୍ବଦା ଏକା ହିଁ ଚାଲିବାକୁ ହୁଏ। ହଁ ଶ୍ରୋତାବନ୍ଧୁ, ଏହି ଶୁଭ ଚିନ୍ତନ ସହିତ ଆସନ୍ତୁ ଆଗେଇ ନେବା ଆଜିର ଦିନଟିକୁ। ଆକାଶବାଣୀ ବ୍ରହ୍ମପୁର, ସମୟ ସକାଳ 6 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଟିକେ ପରେ

ଶ୍ରୋତାବନ୍ଧୁ, ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି। ସଙ୍ଗୀତାଞ୍ଜଳିର ଭକ୍ତିଗୀତ ଗୁଡ଼ିକରେ କଣ୍ଠଦାନ କରିଥିଲେ ଗୀତାରାଣୀ ଦାସ, ପ୍ରଫୁଲ୍ଲକର, ଝୁଙ୍କି ରଥ, ଅଲିଖ ବିଶ୍ୱାଳ, ମୋନାଲିସା ପଣ୍ଡା, ଗୋବିନ୍ଦ ଚନ୍ଦ୍ର ସେନାପତି। ଗୀତଗୁଡ଼ିକୁ ରଚନା କରିଥିଲେ ଗୋକୁଳାନନ୍ଦ ଧଳ, ପ୍ରଫୁଲ୍ଲ କୁମାର ତ୍ରିପାଠୀ, ନିରଞ୍ଜନ ପାଢ଼ୀ, ଭୀମ ଭୋଇ ଏବଂ ପୁରାତନ ରଚାରୁ। ଶ୍ରୋତାବନ୍ଧୁ, ଆଜିର ଦିନଟିର ପ୍ରତିଟି ମୁହୂର୍ତ୍ତ ମଙ୍ଗଳମୟ ହେବା ସହିତ ସୁଖଶାନ୍ତିରେ ଭରିଯାଉ, ଏହି କାମନା ସହିତ ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି।

ସମାଜରେ ଆମେ ବହୁ ପ୍ରକାର ମନୁଷ୍ୟକୁ ଦେଖୁ, ସେମାନଙ୍କ ମଧ୍ୟରୁ କେତେକଙ୍କ ସହିତ ଆମ ମନ ମିଶେ ତ ଆଉ କେତେକଙ୍କ ସହିତ ଆମ ମନ ମିଶେ ନାହିଁ। ଫଳରେ ମନ ମିଶୁନଥିବା ଲୋକ ଆମର ଶତ୍ରୁ ବୋଲି ଧାରଣା ହୁଅନ୍ତି। ସେମାନଙ୍କୁ ଦେଖିଲେ ଆମ ଭିତରେ ଏକ ଅସୂୟା ଭାବ ଜାଗ୍ରତ ହୁଏ। ଏହିପରି ଘଟଣା ଆମ ଜୀବନରେ ଅନେକ ଆସେ। ତେବେ ମୁଖ୍ୟ କଥାଟି ହେଉଛି, ମଣିଷ ଭିତରେ ଏପରି ଭାବ କାହିଁକି ଆସେ? ଜଣେ ମଣିଷ ଅନ୍ୟକୁ ଭଲ ପାଇପାରେନି କାହିଁକି? ଗୋଟିଏ ମନ ସହିତ ଆଉ ଗୋଟିଏ ମନ ନ ମିଶିବାର କାରଣ କ'ଣ? ଦାର୍ଶନିକମାନେ କହନ୍ତି, ମନୁଷ୍ୟ ସାଧାରଣତଃ ତିନି ପ୍ରକାରର। ପ୍ରତ୍ୟେକ ପ୍ରକାରର ମନୁଷ୍ୟ ସମଜାତୀୟ ମନୁଷ୍ୟକୁ ଭଲ ପାଆନ୍ତି ଆଉ ସେମାନଙ୍କ ସହିତ ଭଲ ଭାବରେ ଭାବର ଆଦାନ ପ୍ରଦାନ କରନ୍ତି। ପ୍ରଥମ ଶ୍ରେଣୀର ମନୁଷ୍ୟ ହେଉଛନ୍ତି ପଶୁ ଜୀବନଧାରୀ, ଦ୍ୱିତୀୟ ଶ୍ରେଣୀର ମନୁଷ୍ୟ ହେଉଛନ୍ତି ନୈତିକ ଜୀବନଧାରୀ ଏବଂ ତୃତୀୟ ଶ୍ରେଣୀର ମନୁଷ୍ୟ ହେଉଛନ୍ତି ଯୋଗ ଜୀବନଧାରୀ। ପ୍ରଥମ ଶ୍ରେଣୀର ମନୁଷ୍ୟମାନେ ଈଶ୍ୱର ବିଶ୍ୱାସ, ଜାଗଯଜ୍ଞ, ଧର୍ମାନୁଷ୍ଠାନ, ପରୋପକାର, ସେବା ଧର୍ମଠାରୁ ଦୂରେଇ ରହନ୍ତି। ସେମାନଙ୍କୁ କେବଳ ନିଜର ସ୍ୱାର୍ଥ ହିଁ ଦୃଷ୍ଟିଗୋଚର ହୁଏ। ପଶୁ ଯେପରି ନିଜର ସ୍ୱାର୍ଥରେ ମାତିଥାଏ, ସେହିପରି ପଶୁ ଜୀବନଧାରୀ ମନୁଷ୍ୟମାନେ ନିଜର ସୁଖ ସୁବିଧାକୁ ଲକ୍ଷ୍ୟ କରି ଜୀବନ ଅତିବାହିତ କରନ୍ତି। ଆବଶ୍ୟକ ସ୍ଥଳେ ବିନା କାରଣରେ ଅନ୍ୟର ଅନିଷ୍ଟ କରିବାକୁ ବି ପଛାନ୍ତି ନାହିଁ। ଈଶ୍ୱରଙ୍କ ସେବା ପୂଜାକୁ ପଛରେ ପକାଇ ବିଷୟ ଭୋଗରେ ମାତି ଯାଆନ୍ତି ମାନେ। ପଶୁ ଜୀବନଧାରୀ ମନୁଷ୍ୟମାନଙ୍କର ଶେଷ ଗତି ହେଉଛି ନର୍କ। ଏମାନେ ଜୀବନର ଅନ୍ଧକାଳରେ ନର୍କ ଯନ୍ତ୍ରଣା ହିଁ ଭୋଗିଥାନ୍ତି। ପଶୁ ଜୀବନଧାରୀ ମନୁଷ୍ୟମାନେ ଅର୍ଥ ପଛରେ ଧାଇଁ ଧାଇଁ ପରର ଉପକାର କରନ୍ତି ନାହିଁ, କାହାକୁ ଦୁଃଖରେ ସୁଖରେ ପଦେ ହେଲେ କଥା କହନ୍ତି ନାହିଁ। ପରିଣତ ବୟସରେ ପହଞ୍ଚି କାହା ସହିତ ପଦେ କଥା ହେବାକୁ ଚାହିଁଲା ବେଳେ ତାଙ୍କ ସହିତ କେହି ମଧ୍ୟ କଥା ହେବାକୁ ରାଜି ହୁଅନ୍ତି ନାହିଁ। ଶେଷ ଜୀବନ ଏକାନ୍ତରେ କଟିଥାଏ, କାହାରି ସାହାଯ୍ୟ ମଧ୍ୟ ମିଳିନଥାଏ। ଦ୍ୱିତୀୟ ପ୍ରକାର ଲୋକମାନେ ହେଉଛନ୍ତି ନୈତିକ ଜୀବନଧାରୀ ମନୁଷ୍ୟ। ଏମାନେ ସମାଜର କିଛି ନୀତିନିୟମ ରହିଛି ବୋଲି ଜାଣନ୍ତି ଆଉ ସେହି ଅନୁସାରେ ଚଳନ୍ତି ମଧ୍ୟ। ନୈତିକ ଜୀବନଧାରୀମାନେ ଶାସ୍ତ୍ରକୁ ମାନନ୍ତି, ଭଗବାନଙ୍କୁ ମାନନ୍ତି, ବିଭିନ୍ନ ଧର୍ମାନୁଷ୍ଠାନ ପାଇଁ ତଥା ଜନମଙ୍ଗଳକର କାର୍ଯ୍ୟ ପାଇଁ ସାହାଯ୍ୟ ସହଯୋଗ କରନ୍ତି। ନିଜର ସୁଖ ଚାହିଁବା ସହିତ ଅନ୍ୟମାନଙ୍କର ସୁଖ ମଧ୍ୟ ଏମାନେ ଚାହିଁଥାନ୍ତି। ସମାଜର ମଙ୍ଗଳ କରିବା ଏମାନଙ୍କର ଲକ୍ଷ୍ୟ। ନିଜେ ବଞ୍ଚିବା ସହିତ ଅନ୍ୟକୁ ବଞ୍ଚିବାର ଅଧିକାର ପ୍ରଦାନ କରିବା ହେଉଛି ନୈତିକ ଜୀବନଧାରୀ ବ୍ୟକ୍ତିମାନଙ୍କର ଉଦ୍ଦେଶ୍ୟ। ସଂସାରରୁ ସୁଖ ଖୋଜିବା, ଏହି ସୁଖକୁ ପୁଣି ଈଶ୍ୱରଙ୍କ ଦ୍ୱାରା ପ୍ରାପ୍ତ ହେଉଛି ଜାଣିବା ଏବଂ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ବିଶ୍ୱରୁ ସୁଖ ସଂଗ୍ରହ କରିବା ଉଦ୍ଦେଶ୍ୟରେ ଏହି ଲୋକମାନେ ପୂଜାର୍ଚ୍ଚନା କରିଥାନ୍ତି।

ମାନଙ୍କର ଆଧ୍ୟାତ୍ମିକ ଜଗତର ଚରମ ସୀମାରେ ପହଞ୍ଚିଥିବା ବ୍ୟକ୍ତିଙ୍କୁ ଲୋକମାନେ ମହାପୁରୁଷ ବା ମହାମାନବ ବୋଲି ଅଭିହିତ କରିଥାନ୍ତି। ଜଗତର କଲ୍ୟାଣ ଉଦ୍ଦେଶ୍ୟରେ ଏମାନଙ୍କର ସାଧନା ମୂଳତଃ ଏମାନେ ଜଗତର କଲ୍ୟାଣ କଲା ପରି ଜଣା ନଗଲେ ମଧ୍ୟ ସୂକ୍ଷ୍ମରେ ଏହି ଯୋଗଜୀବନଧାରୀ ମନୁଷ୍ୟଙ୍କର ପ୍ରଭାବ ପଡ଼େ। ନିଜକୁ ପରମାତ୍ମାଙ୍କ ସହିତ ବିଲୀନ କରିବା ସହିତ ତ୍ରିବିଧ ଦେହବନ୍ଧରୁ ମୁକୁଳି ଯାଆନ୍ତି। ଯୋଗଜୀବନଧାରୀ ମନୁଷ୍ୟମାନେ ପ୍ରାଣପ୍ରୟାଣ ସମୟରେ ଦେହବନ୍ଧକୁ ଛିନ୍ନ କରି ଶେଷରେ ବ୍ରହ୍ମରନ୍ଧ୍ର ମଧ୍ୟ ଦେଇ ପ୍ରାଣତ୍ୟାଗ କରନ୍ତି, ଯାହାଫଳରେ ପୁନର୍ବାର ଆଉ ଜନ୍ମୃତ୍ୟୁ ଚକ୍ରରେ ପଡ଼ନ୍ତି ନାହିଁ।

ଶୁଣିଥିଲି ଅନୁଚିନ୍ତା ନିବେଦନ କରିଥିଲେ ଅସୀମାନନ୍ଦ ସରସ୍ୱତୀ ଆକାଶବାଣୀ କଟକ ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 54ତମ ଭାଗ ପ୍ରଯୋଜନା ସୁହାସ ମହାନ୍ତି।

ମାତା ଯଶୋଦା କୃଷ୍ଣଙ୍କୁ ବାନ୍ଧିବାକୁ ଚେଷ୍ଟା କରିପାରିଲେ ନାହିଁ। କୃଷ୍ଣ ପାଟି ହେଲା କରିବାରୁ ତାଙ୍କ ପାଟି ଭିତରେ ଅଶେଷ ଭୁବନ ଦେଖି ଡରିଗଲେ। ବଳରାମଙ୍କ ସଙ୍ଗେ ବଣରେ ବ୍ୟୋମାସୁରକୁ ମାରିଲେ। ଇନ୍ଦ୍ରଙ୍କ ଉପରୁ ଗୋପକୁ ରକ୍ଷା କରିବାକୁ ମନ୍ଦରଗିରିକୁ ଛତା ପରି ଧରି ଗୋପୀଗୋପାଳମାନଙ୍କୁ ରକ୍ଷା କଲେ। ଇନ୍ଦ୍ର ତାଙ୍କୁ ଗୋବିନ୍ଦ ନାମ ଦେଲେ। ଶରତ କାଳରେ ଗୋପୀମାନଙ୍କ ସଙ୍ଗେ ରାସ ଉତ୍ସବ କାଳରେ କୁବେରଙ୍କ ପୁତ୍ର ଶଙ୍ଖଚୂଡ଼ ଗୋପୀଙ୍କୁ ହରଣ କରିବାକୁ ଲୁଚିଥିଲା। ତାର ଶିରଚ୍ଛେଦ କରି ମଣି ହରଣ କରେ। ପ୍ରଳମ୍ବା ବକା ଏସି ଧିନୁକା ସଣ୍ଡାସୁର କୁବଳିଆ ହସ୍ତି ଓ ମୁଷ୍ଟିକ ମଲ୍ଲ ଆଦିଙ୍କୁ ମାରିଲେ। କଂସକୁ ମାରି ଧରଣୀର ଭାରା ନିବାରଣ କଲେ। କଳି ପ୍ରବେଶ କାଳରେ ବ୍ୟାସ ରୂପେ ବେଦବୃକ୍ଷକୁ ଶାଖା କଲେ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 54ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲି ଅରବିନ୍ଦ ମୁଦୁଲି, ସୁଭାଷ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ପଞ୍ଚ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁଭାଷ ମହାନ୍ତି। ଆକାଶବାଣୀ କଟକ

0: ବିଶୋଧନ କରି ଲଗାନ୍ତୁ। ପନିପରିବା ତଳିଘେରାରେ ସଦାସର୍ବଦା ଝରାରେ ପାଣି ଦିଅନ୍ତୁ। ଟାଣ ଖରା ଓ ବର୍ଷା ଦାଉରୁ ଛୋଟ ଚାରାକୁ ରକ୍ଷା କରିବା ପାଇଁ ପଟାଳିକୁ ଜରି ଘର ମଧ୍ୟରେ କରନ୍ତୁ। ବାଇଗଣ, ବିଲାତି ବାଇଗଣ, ଲଙ୍କା ଇତ୍ୟାଦି ଫସଲର ଚାରା ଉତାରି ଲଗାଯାଉଥିବା ବେଳେ କଖାରୁ ଜାତୀୟ ଫସଲଗୁଡ଼ିକୁ ସିଧାସଳଖ ମୂଳ ଜମିରେ ଲଗାନ୍ତୁ। ପନିପରିବା ଚାଷ ସମୟରେ ତଳିଘେରା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ମାଟିକୁ ଗୁଣ୍ଡ ଚାଷ କରି ସେଥିରୁ ଘାସଲଟା ଆଦି ବାଛି ଏକ ମିଟର ଓଷାର, ତିନି ମିଟର ଲମ୍ବ ଓ 12-15 ସେଣ୍ଟିମିଟର ଉଚ୍ଚତା ବିଶିଷ୍ଟ ତଳିଘେରା ପ୍ରସ୍ତୁତ କରନ୍ତୁ। ପ୍ରତି ତଳିଘେରାରେ 5 ଯୋଡ଼ି ସଢା ଗୋବର ଖତ ବା କମ୍ପୋଷ୍ଟକୁ ଗୁଣ୍ଡ କରି ମିଶାଇ ଦିଅନ୍ତୁ। ଏଥିସହ 150 ଗ୍ରାମ ସୁପର ଫସ୍ଫେଟ୍ ପ୍ରୟୋଗ କରନ୍ତୁ।
1: ଶୁଣିଲେ କୃଷି ସୂଚନା, ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରେ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ସତର୍କ ସୂଚନାରୁ ଜଣାଯାଇଛି ଯେ ରାଜ୍ୟ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାରେ ଗରମ ଗୁଳୁଗୁଳି ଅନୁଭୂତ ହେବ। ଏହା ସହିତ ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଣ୍ଟାକୁ 50-60 କିଲୋମିଟର ବେଗରେ ପବନ ବହିବା ସହିତ ବର୍ଷା, ଘଡ଼ଘଡ଼ି, ବଜ୍ରପାତ ସହିତ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ଏ ଜିଲ୍ଲା ଦ୍ୱାରା ଅରେଞ୍ଜ ଆଲର୍ଟ ରହିଛି ଏବଂ ଏହା ସହିତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଅନୁଗୁଳ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାରେ 40-50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା, ଆକାଶବାଣୀ କଟକ। ସମୟ 6:55, ସଂସ୍କୃତର ସମ୍ବାଦ, ଆକାଶବାଣୀ ଦିଲ୍ଲୀରୁ।
2: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶୂୟନ୍ତାମ୍ ପ୍ରବାଚକଃ ପୁନୀତ ତ୍ରିପାଠୀ। प्रधानमन्त्री नरेन्द्रमोदी म्यान्मारदेशस्य राष्ट्रपतिः यू मिन् आङ्ग लाङ्ग इत्यशश्च ह्यः नवदिल्ल्यां द्विपक्षीयोपवेशनं कृतवन्तौ। उभयोः मध्ये ऐतिहासिकसभ्यतागतसम्बन्धान् इतोपि सुदृढीकर्तुं वार्ता अभवत्। संवादे म्यान्मारभारतदेशयोः मिथः सुरक्षां सम्पर्कं च समेत्य देशद्वयोः सम्बन्धानां समेऽपि पक्षाः चर्चितः। उपवेशनस्यानन्तरं विदेशसचिवः विक्रम मिसरी अवोचत् यत् देशद्वयेन विदेशव्यवहारविकास, शिक्षा, स्वास्थ्यादि विषयेषु कार्याचरणाय सहमत्यं प्रकटितम्।
3: दोनों पक्षों ने अपने सुरक्षा हितों के प्रतिकूल गतिविधियों के लिए क्षेत्र के दुरुपयोग को रोकने के महत्व पर बल दिया। कुल मिलाकर राष्ट्रपति की इस यात्रा ने दोनों पक्षों के दीर्घकालिक साझेदारी को और गहरा करने तथा क्षेत्र में पारस्परिक लाभ, विकास और समृद्धि के लिए मिलकर काम करने की साझा प्रतिबद्धता की एक बार फिर पुष्टि की है।
4: ग्रोथ एंड प्रॉस्पेरिटी इन द रीजन।
2: राष्ट्रपतिः द्रौपदी मुर्मुः अवदत् यत् भारतस्य नेबरहुड फर्स्ट, एक्ट ईस्ट, महासागरादि नीतिषु म्यान्मार देशः महत्वपूर्णः सहभागी अस्ति। ह्यः राष्ट्रपति भवने म्यान्मार देशस्य राष्ट्रपत्युः यू मिन् आङ्ग लाङ्ग वर्यस्य स्वागतं कुर्वन्ति राष्ट्रपतिः मुर्मुः अवदत् यत् उभयोः देशयोः मध्ये पुरातनाः सम्बन्धाः सन्ति। राष्ट्रपतिः अवदत् यत् म्यान्मार देशः भारतस्य दक्षिण पूर्व एशिया देशस्य प्रवेशद्वारः अस्ति, अपि च एकमात्रः आसियान देशः अस्ति यस्य भूसीमा भारतेन सह संलग्ना अस्ति। भारत ओमान व्यापकार्थिक सहभागिता सन्धिः CEPA इति ह्यः क्रियान्वितः अभवत्। वाणिज्य उद्योग मंत्री पीयूष गोयल अवोचत् यत् अयं सन्धिः देशद्वयोः आर्थिक रणनीतिक सम्बन्धान् दृढयिष्यति। वार्ताहरान् सम्बोधयन् श्रीगोयलः अवोचत् यत् अयं सन्धिः नूतनापणम् उद्घाटयिष्यति, अनेन निर्याते वृद्धिः भविष्यति, निवेशः अभिवृद्धिं यास्यति। व्यापकार्थिक सहभागिता सन्धेः अन्तर्गतं भारतीय निर्यातकेभ्यः ओमाने उत्पादसमूहेषु विपणौ 98% मिता शुल्कमुक्त कार्यानुमतिः भविष्यति। श्रीगोयलेन उक्तं यत्

0: वर्यः नरेन्द्र मोदी प्रशासनस्य द्वादश वर्षाणां सेवायाः विषये संघटनात्मक विस्तारस्य विषये तथा समाजस्य विभिन्नेषु वर्गेषु दलस्य प्रसारस्य विषये विवरणानि विनिमयीकृतवान् इति वार्ताः।
1: श्रोतबंधु शुणिले कार्यक्रम आकाशवाणी कटक केन्द्र आकाशवाणी ब्रह्मपुर समय सकाल सतटा आसतु जाणने आज आम केन्द्र प्रसारित होगा दुटी प्रमुख कार्यक्रम संपर्क सकाल सतट बजे दस मिनिटे शुणे कार्यक्रम आम स्वास्थ्य रिले कर आकाशवाणी कटक केन्द्र विविधा शुणिपारे सकाल सतट बजे पचीस मिनिट्रे दुटी सुगम संगीत शुणे सकाल सतट बजे चालीस मिनिट्रे पुणी थे सकाल आठ बजे पैंचाश मिनिट्रे କେତୋଟି ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣାଇବୁ ସକାଳ ଆଠଟାରେ। ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ରରୁ ସକାଳ ନଅଟାରେ, ଦିନ ବାରଟାରେ ଏବଂ ପୁଣି ଥରେ ରାତି ନଅଟାରେ। ଆପଣଙ୍କର ଅତି ପ୍ରିୟ ଫୋନ୍ ଇନ୍ କାର୍ଯ୍ୟକ୍ରମ ଶୁଣିବେ କିଛି କଥା କିଛି ଗୀତ ସକାଳ ଦଶଟାରେ। ଲୋକଗୀତ କାର୍ଯ୍ୟକ୍ରମ ରହିଛି ଦିନ ଏଗାରଟାରେ। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ମହିଳାମାନେ ଶୁଣିବେ ସକାଳ ଏଗାରଟା ବଜେ ତିରିଶ ମିନିଟ୍ରେ। ଆମର ସାନ୍ଧ୍ୟ ପ୍ରସାରଣରେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିପାରିବେ ସନ୍ଧ୍ୟା ପାଞ୍ଚଟାରେ। କୃଷ୍ଣ ଲୀଳା ଶୁଣିବେ ସନ୍ଧ୍ୟା ପାଞ୍ଚଟା ବଜେ ତିରିଶ ମିନିଟ୍ରେ। ଭକ୍ତି ଧାରାବାହିକ ଶ୍ରୀ ରାମଚରିତ ମାନସ ଶୁଣିବେ ସନ୍ଧ୍ୟା ଛଅଟା ବଜେ ପନ୍ଦର ମିନିଟ୍ରେ। ଉଦୟ ଭାରତ ରିଲେ କରିବା ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା ଛଅଟା ବଜେ ତିରିଶ ମିନିଟ୍ରେ। କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି ସାତଟାରେ ଏବଂ ପୁଣି ଥରେ ରାତି ଆଠଟା ବଜେ ପନ୍ଦର ମିନିଟ୍ରେ। କିଶାନ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କିଶାନ ବାଣୀ ରହିଛି ରାତି ସାତଟା ବଜେ ତିରିଶ ମିନିଟ୍ରେ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି ଆଠଟାରେ ଏବଂ ପୁଣି ଥରେ ରାତି ଦଶଟା ବଜେ ପଇଁତିରିଶ ମିନିଟ୍ରେ। କେତୋଟି ଆଲବମ୍ ଗୀତ ଶୁଣାଇବୁ ରାତି ଏକଟା ବଜେ ପନ୍ଦର ମିନିଟ୍ରେ। ସରକାରଙ୍କର ବାର ବର୍ଷ ପୂର୍ତ୍ତି ଅବସରରେ ଶୁଣିବେ ସ୍ପେଶିଆଲ ବାଇଲିଙ୍ଗୁଆଲ ପ୍ରୋଗ୍ରାମ ରାତି ଦଶଟାରେ। ଶ୍ରୋତାବନ୍ଧୁ, ଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେଉଥିବା କେତୋଟି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ। ଆକାଶବାଣୀ ବ୍ରହ୍ମପୁର ସମୟ ସକାଳ ସାତଟା ବଜେ ଦୁଇ ମିନିଟ୍। ଆଞ୍ଚଳିକ ସମ୍ବାଦ ସହିତ ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି ସମୟ ବିଜ୍ଞାପନ ବିରତି ପରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡିଙ୍କ ସହ ଓଡ଼ିଶାର ଖଣିଜ କ୍ଷେତ୍ରର ବିକାଶ ସମ୍ପର୍କରେ ଆଲୋଚନା କରି କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି 2025-26 ଆର୍ଥିକ ବର୍ଷରେ ରାଜ୍ୟରେ ପ୍ରାୟ 471 ମିଲିୟନ୍ ଟନ୍ ଖଣିଜ ଉତ୍ପାଦନ ହୋଇଥିବା ବେଳେ ଏଥିରୁ ପ୍ରାୟ 46,000 କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଛି। ଏ ଅବସରରେ ଓଡ଼ିଶାରେ ନିଲାମ ହୋଇଥିବା ଖଣିଜ ବ୍ଲକ୍ଗୁଡ଼ିକର ଜଙ୍ଗଲ ପରିବେଶ ମଞ୍ଜୁରୀ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ମାଝୀ କେନ୍ଦ୍ର ସରକାରଙ୍କ ସହଯୋଗ କାମନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡି ଖଣି କ୍ଷେତ୍ରର ସମସ୍ୟା ସମାଧାନ ପାଇଁ ରେଳ, ବନ୍ଦର, ଜଙ୍ଗଲ ପରିବେଶ ବିଭାଗ ସମେତ ସମସ୍ତ ସମ୍ପୃକ୍ତ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପାଟି ରାଜ୍ୟ ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟକୁ ସେମାନଙ୍କ ଜମି ଓ ସମ୍ପତ୍ତିକୁ ଜବରଦଖଲରୁ ସୁରକ୍ଷିତ ରଖିବା ପାଇଁ ସକ୍ରିୟ ପଦକ୍ଷେପ ନେବାକୁ ଆହ୍ୱାନ ଜଣାଇଛନ୍ତି। ଭୁବନେଶ୍ୱରର ଲୋକସେବା ଭବନରେ ଆୟୋଜିତ କୁଳପତିମାନଙ୍କ ଦୁଇଦିନିଆ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ରାଜ୍ୟପାଳ ବିଶ୍ୱବିଦ୍ୟାଳୟ ଜମିର ସୁରକ୍ଷା, ଉଚ୍ଚଶିକ୍ଷା, ଦୀର୍ଘକାଳୀନ ବିକାଶ ପାଇଁ ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି। ଗବେଷଣା, ନବସୃଜନ, ଶିଳ୍ପ ସହଭାଗିତା, ଡିଜିଟାଲ ରୂପାନ୍ତରଣ ଏବଂ ଜାତୀୟ ଶିକ୍ଷାନୀତି 2020ର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ମାଧ୍ୟମରେ ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେବ ପୁରୀରେ 24ତମ ଲୋକମେଳା ଓ 17ତମ ଜାତୀୟ କୃଷିମେଳାର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂହଦେବ କହିଛନ୍ତି ଲୋକ ସଂସ୍କୃତି, ଆଦିବାସୀ ପରିଚୟ ଓ ଆଧୁନିକ କୃଷି ପ୍ରଯୁକ୍ତିର ସମନ୍ୱୟ ମାଧ୍ୟମରେ ଆତ୍ମନିର୍ଭର ଭାରତ ଗଠନରେ ଏହିଭଳି ଜାତୀୟ ମେଳା ଗୁରୁତ୍ୱ ବହନ କରେ। ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ଦେଶର 25 ରାଜ୍ୟର ପ୍ରାୟ 700 ଜଣ କଳାକାର ଅଂଶଗ୍ରହଣ କରିଛନ୍ତି। ବିଶ୍ୱ ଦୁଗ୍ଧ ଦିବସ ଅବସରରେ କଟକ ଜିଲ୍ଲାର ଅରିଲୁସ୍ଥିତ ଓମ୍ଫେଡ୍ ଡାଏରୀରେ ଆୟୋଜିତ କାର୍ଯ୍ୟକ୍ରମକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ମଲ୍ଲିକ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ସରକାର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା କାର୍ଯ୍ୟକାରୀ କରିବା ସହ ଗାଈ ଓ ମଶି ପାଳନ ପାଇଁ 70% ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା କରିଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ର ବୈଠକ ଅନୁଷ୍ଠିତ ହେବ। ସନ୍ଧ୍ୟାରେ ହେବାକୁ ଥିବା ବୈଠକରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ହେବାର ସମ୍ଭାବନା ଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ନିର୍ବାଚନ କମିଶନଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ବୁଥସ୍ତରୀୟ ଅଧିକାରୀ ଓ ଅନ୍ୟ ନିର୍ବାଚନ କର୍ମଚାରୀମାନେ ଘରକୁ ଘର ବୁଲି ପରିଗଣନା କାର୍ଯ୍ୟ ଜାରି ରଖିଛନ୍ତି। ଗତକାଲି ସୁଦ୍ଧା 25,23,964 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। 45,255 ଜଣ ବୁଥସ୍ତରୀୟ ଅଧିକାରୀ ଓ ବିଭିନ୍ନ ରାଜନୈତିକ ଦଳ ଦ୍ୱାରା ନିଯୁକ୍ତ 33,026 ଜଣ ବୁଥସ୍ତରୀୟ ଏଜେଣ୍ଟ ଭୋଟରମାନଙ୍କୁ ଫର୍ମ ପୂରଣ ଓ ଦାଖଲ କରିବାରେ ସହାୟତା କରୁଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ସମସ୍ତ ଜିଲ୍ଲାରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ ନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଗ୍ରାମସଭାରେ ତୃଣମୂଳ ସ୍ତରରେ ସ୍ୱଚ୍ଛ ଭାରତ ଅଭିଯାନ ଆଭିମୁଖ୍ୟ ତଥା କାର୍ଯ୍ୟାନ୍ୱୟନ ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲାରେ ରବି ଧାନ ସଂଗ୍ରହ ପାଇଁ 3ଟି ନୂଆ ଧାନ ସଂଗ୍ରହ କେନ୍ଦ୍ର ଆରମ୍ଭ ହୋଇଛି। ଜିଲ୍ଲାରେ ମୋଟ 13ଟି ଧାନ ସଂଗ୍ରହ କେନ୍ଦ୍ରରେ ଏପର୍ଯ୍ୟନ୍ତ 394 ଜଣ ଚାଷୀଙ୍କଠାରୁ 20,715 କ୍ୱିଣ୍ଟାଲ ଅଧିକ ଧାନ କ୍ରୟ କରାଯାଇଛି। ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ମୁଦୁଲିପଡ଼ାସ୍ଥିତ ପବିତ୍ର ଧାର୍ମିକ ସ୍ଥଳ ସୀତାକୁଣ୍ଡରେ 103 BS ବାଟାଲିୟନ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ସଫେଇ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ମା ରାମାୟଣ ମା ଠାକୁରାଣୀ ଯାତ୍ରାରେ ଆୟୋଜିତ ଛତ୍ରପୁର ମହୋତ୍ସବକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା

0: ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା 41 ଡିଗ୍ରୀ ସେଲସିୟସ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତା ଶୁଣିବା ଫିଟ୍ ରହିବାର ମନ୍ତ୍ର ଯୋଗ କହିଛନ୍ତି ସମୀର କୁମାର ସମାଦାର।
2: ଯୋଗ କହିଲେ ସାଧାରଣତଃ ଆମେ ବ୍ୟାୟାମ ବା ଶାରୀରିକ ଗଠନ ଶୈଳୀକୁ ବୁଝିଥାଉ, ଏପରି ଭାବିବା ଉଚିତ ନୁହେଁ। ଯୋଗ କହିଲେ ନିଜେ ନିଜକୁ ଜାଣିବା ବା ନିଜର ମନକୁ ଜାଣି ନିଜ ନିୟନ୍ତ୍ରଣ ମଧ୍ୟରେ ରଖିବା, ତା ସଙ୍ଗେ ସଙ୍ଗେ ନିଜର ଅନ୍ତର୍ନିହିତ ଜ୍ଞାନକୁ ଉଦ୍ରେକ କରିବା, ଯାହା ଆମର ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ କରିବା ସଙ୍ଗେ ସଙ୍ଗେ ନିଜ ଶରୀର ଏବଂ ମାନସିକ ଅବସ୍ଥା ଫିଟ୍ ରହିଥାଏ। ମନ ଯାହା ସଦାସର୍ବଦା ଚଳଚଞ୍ଚଳ ଏବଂ ଏହା କେବେ ହେଲେ ଗୋଟିଏ ସ୍ଥାନରେ କେନ୍ଦ୍ରିତ ହୋଇ ରହିପାରେ ନାହିଁ, ତେଣୁ ସର୍ବପ୍ରଥମେ ନିଜର ମନକୁ ଏକାଗ୍ର କରାଇବା ପାଇଁ ନିଜର ସ୍ୱାଭାବିକ ନିଶ୍ୱାସ ଏବଂ ପ୍ରଶ୍ୱାସକୁ ଅନୁଭବ କରନ୍ତୁ। ଆପଣ ଯେକୌଣସି ସ୍ଥାନରେ ସୁଖାସନରେ ବସି ନିଜର ଆଙ୍ଗୁଳି ଏବଂ ଗୋଡ଼କୁ ଛନ୍ଦି କରି ଆଖିକୁ ବନ୍ଦ କରିଦିଅନ୍ତୁ ଏବଂ ନିଜର ସ୍ୱାଭାବିକ ନିଶ୍ୱାସ ଏବଂ ପ୍ରଶ୍ୱାସକୁ ଅନୁଭବ କରନ୍ତୁ। ପ୍ରଥମେ ବିଭିନ୍ନ ବିଚାର ନିଜ ମନ ମଧ୍ୟରେ ଆସିବ, କିନ୍ତୁ ଆପଣ କେବଳ ନିଜର ନିଶ୍ୱାସ ଏବଂ ପ୍ରଶ୍ୱାସକୁ ଅନୁଭବ କରିବେ। ଏହି ପ୍ରଣାଳୀ ବାରମ୍ବାର କରିବା ଦ୍ୱାରା ଗୋଟିଏ ସମୟ ଆସେ ଯେଉଁଥିରେ ଆପଣ ମନ ଏବଂ ବିଚାର ଶୂନ୍ୟ ହୋଇଯିବେ। ଠିକ୍ ସେହି ସମୟରେ ବିଶ୍ୱଶକ୍ତି ଆପଣଙ୍କ ଶରୀର ମଧ୍ୟରେ ପ୍ରବେଶ କରେ, ଏହାକୁ ଧ୍ୟାନ କୁହାଯାଏ। ଏହା ଅତ୍ୟନ୍ତ ସହଜ ଏବଂ ସରଳ। ଯେପରି କୁହାଯାଏ ଧୀର ପାଣି ପତ୍ର କାଟେ, ଠିକ୍ ସେହିପରି ଆପଣ ଧୀରେ ଧୀରେ ନିଜର ଉପଲବ୍ଧି ବୁଝିପାରିବେ ଏବଂ ଉପକାରିତା ନିଜ ଶରୀର ଏବଂ ମନ ମଧ୍ୟରେ ଅନୁଭବ କରିପାରିବେ। ନିଜ ଉପରେ ବିଶ୍ୱାସ ରଖନ୍ତୁ ଏବଂ ପ୍ରତ୍ୟେକ ଦିନ ଏହା ଅଭ୍ୟାସ କରନ୍ତୁ। ଆପଣଙ୍କର ଅନୁଭବ ନିଜସ୍ୱ ଏବଂ ଏହାକୁ ହୃଦୟଙ୍ଗମ କରିବା ଏବଂ ଏହାର ଅନୁଭୂତି ସମ୍ପର୍କରେ ପ୍ରକାଶ କରିବାକୁ ହେଲେ ଦୈନନ୍ଦିନ ବିଶ୍ରାମ ଯିବା ପୂର୍ବରୁ ଏବଂ ସକାଳେ ଶଯ୍ୟା ତ୍ୟାଗ କରିବା ପରେ ବ୍ରାହ୍ମ୍ୟ ମୁହୂର୍ତ୍ତରେ କଲେ ଏହାର ଉପକାରିତା ବିଶେଷ ଭାବରେ ପାଇଥାଉ। କାର୍ଯ୍ୟରେ ଏକାଗ୍ରତା, ବୁଦ୍ଧିର ବିକାଶ ଏବଂ ଶରୀର କୁଶଳତା ପ୍ରତ୍ୟେକ ମନୁଷ୍ୟର ଧର୍ମ। ଏହା ଯୁବା ଅବସ୍ଥାଠାରୁ ପ୍ରୟାସ କଲେ ନିଜର ମାନସିକ ସନ୍ତୁଳନ ଏବଂ ଜୀବନର ଲକ୍ଷ୍ୟ ସାଧନ କରିବାରେ ସାହାଯ୍ୟ କରିଥାଏ। ପୂର୍ବରୁ ଆପଣ ଯେତେବେଳେ ଧ୍ୟାନ ଦ୍ୱାରା ବା ନିଜ ସ୍ୱାଭାବିକ ନିଶ୍ୱାସ ଏବଂ ପ୍ରଶ୍ୱାସ ଦ୍ୱାରା ମନରେ ଏକାଗ୍ରତା ଆଣିଥାନ୍ତି, ତାହା ଆପଣଙ୍କୁ ଶରୀର ଗଠନରେ ସାହାଯ୍ୟ କରେ। ସୁସ୍ଥ ଶରୀର ଗଠନ ପାଇଁ ଆପଣ କୌଣସି ଖାଦ୍ୟ ଗ୍ରହଣ କରିବା ସମୟରେ ଏକାଗ୍ରତା ଅବଲମ୍ବନ କରନ୍ତୁ ଏବଂ ଅନୁଭବ କରନ୍ତୁ ଆପଣଙ୍କ ଶରୀର ଏହାକୁ କିପରି ଗ୍ରହଣ କରୁଛି। କାରଣ ଶରୀର ସାଧାରଣତଃ କଫ, ପିତ୍ତ ଏବଂ ବାତ ପ୍ରକୃତିର, ତେଣୁ ଖାଦ୍ୟ ଗ୍ରହଣ କରିବା ସମୟରେ ଆପଣଙ୍କ ଶରୀର ମଧ୍ୟରେ କିପରି ଅନୁଭବ ହେଉଛି ଏବଂ ଏହା କିପରି ହଜମ ପ୍ରକ୍ରିୟାରେ ସାହାଯ୍ୟ କରୁଛି ତାହା ଆପଣ ନିଜେ ହିଁ ଜାଣିପାରିବେ। ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ଆମେ କ'ଣ ଗ୍ରହଣ କରୁଛୁ ବା କେଉଁ ଖାଦ୍ୟ ଶରୀର ମଧ୍ୟକୁ ପ୍ରବେଶ କରୁଛି ଏବଂ ଏହା ଶରୀର ମଧ୍ୟରେ କି ପ୍ରଭାବ ପକାଉଛି ଏବଂ ଏହି ଖାଦ୍ୟ ମାନସିକ ଏବଂ ଶାରୀରିକରେ କି ପରିବର୍ତ୍ତନ ଘଟୁଛି ତାହା ଖୁବ୍ ସୂକ୍ଷ୍ମ ଭାବରେ ଚିନ୍ତା କରିବାର ଆବଶ୍ୟକତା ଅଛି। ତେଣୁ ବ୍ୟସ୍ତ ଏବଂ ବିବ୍ରତ ହେବାର ଆଦୌ ଆବଶ୍ୟକତା ନାହିଁ, କାରଣ ଶରୀର ଆପଣଙ୍କର, ତେଣୁ ଶରୀର ପ୍ରତି ଧ୍ୟାନ ରଖିବା ଦାୟିତ୍ୱ ମଧ୍ୟ ଆପଣଙ୍କର। କୌଣସି କାର୍ଯ୍ୟ ଧୀରେ ଧୀରେ ସମ୍ଭବ ହୋଇଥାଏ ଯଦି ଚିନ୍ତାଧାରାରେ ପରିବର୍ତ୍ତନ ହୁଏ। ଯଦି ଆପଣ ନିଜ ଶରୀରକୁ ଭଲ ପାଉଥିବେ ତେବେ ନିଶ୍ଚୟ ନିଜର ଚିନ୍ତାଧାରାରେ ପରିବର୍ତ୍ତନ ସମ୍ଭବ ହୋଇଥାଏ। ଯେପରି ସାଧାରଣ ନିଶ୍ୱାସ ଏବଂ ପ୍ରଶ୍ୱାସ ମାଧ୍ୟମରେ ଆପଣଙ୍କ ମନ ଏବଂ ଶରୀର ନିଜ ନିୟନ୍ତ୍ରଣାଧୀନ ହୁଏ, ଠିକ୍ ସେହିପରି ଦୈନନ୍ଦିନ କିଛି ସମୟ ପୁସ୍ତକ ପାଠ କଲେ ନିଜର ଜ୍ଞାନ ଅଭିବୃଦ୍ଧି ହୁଏ। ନିଜର ଜ୍ଞାନକୁ ଦୈନନ୍ଦିନ ତର୍ଜମା କରିବା ଉଚିତ, କୌଣସି ତର୍କ ମାଧ୍ୟମରେ ନୁହେଁ, ନିଜର ଆତ୍ମଜ୍ଞାନର ଉଦ୍ରେକ କରିବାରେ। ସଦାସର୍ବଦା ଉନ୍ମୁକ୍ତ ଚିନ୍ତାଧାରା ଏବଂ ପ୍ରତ୍ୟେକ ବିଷୟକୁ ଗ୍ରହଣ କରିବାର ମାନସିକତା ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ନିହିତ ରହିବା ଉଚିତ। ଏହାଦ୍ୱାରା ପରସ୍ପର ସହିତ ସୁସମ୍ପର୍କ ଏବଂ ଆନ୍ତରିକତା ଗଢ଼ି ଉଠେ।
1: ଫିଟ୍ ରହିବାର ମନ୍ତ୍ର ଯୋଗ ଏ ସମ୍ପର୍କରେ ଆଲୋଚନା କଲେ ସମୀର କୁମାର ସମାଦାର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15

0: ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଓ ମ୍ୟାନମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ଭାରତ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ସକାରାତ୍ମକ ହୋଇଛି କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଗତ ଆର୍ଥିକ ବର୍ଷରେ 19 ଲକ୍ଷ ଟନ୍କୁ ଟପିଛି ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ। ଲେବାନନରେ ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ ଆକ୍ରମଣ ୱାଶିଂଟନ ଓ ତେହେରାନ ମଧ୍ୟରେ ଯୁଦ୍ଧବିରତି ଆଲୋଚନାକୁ ପ୍ରଭାବିତ କରିବ ବୋଲି ଇରାନର ଚେତାବନୀ, ଏବଂ 18 ବର୍ଷରୁ କମ୍ ଏସିଆ ପୁରୁଷ ହକି ପ୍ରତିଯୋଗିତାରେ ଗତକାଲି କୋରିଆକୁ 4-1 ଗୋଲ୍ରେ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମ୍ୟାନମାର ରାଷ୍ଟ୍ରପତି ୟୁ ମିନ୍ ଆଉଙ୍ଗ ହ୍ଲାଇଙ୍କ ମଧ୍ୟରେ ଗତକାଲି ନୂଆଦିଲ୍ଲୀଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଅନୁଷ୍ଠିତ ହୋଇଛି। ଉଭୟ ଦେଶ ବହୁଦିନରୁ ରହିଥିବା ଦ୍ୱିପାକ୍ଷିକ, ଐତିହାସିକ ଏବଂ ସାଂସ୍କୃତିକ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ସହମତ ହୋଇଥିବା ଜଣାପଡ଼ିଛି। ବୈଠକ ପରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିଶ୍ର କହିଛନ୍ତି, ଦ୍ୱିପାକ୍ଷିକ ବାଣିଜ୍ୟ, ପୁଞ୍ଜିନିବେଶ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଶକ୍ତି ଭଳି କ୍ଷେତ୍ରରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ପାଇଁ ଉଭୟ ଦେଶ ସହମତ ହୋଇଛନ୍ତି। ମ୍ୟାନମାର ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ସୁରକ୍ଷିତ ରଖିବା ଲାଗି ଭାରତ ନିଜର ସମର୍ଥନ ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ଦ୍ୱିପାକ୍ଷିକ ବାଣିଜ୍ୟ କାରବାର $2 ବିଲିୟନ୍ ଅଧିକ ହୋଇଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ଭାରତ ଓ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ଅତ୍ୟନ୍ତ ସକାରାତ୍ମକ ହୋଇଛି। ଅଧିକାଂଶ ପ୍ରସଙ୍ଗ ଚୂଡ଼ାନ୍ତ ହୋଇଥିବା ବେଳେ ଅଳ୍ପ କିଛି ପ୍ରସଙ୍ଗ ଉପରେ ଏବେ ମଧ୍ୟ ସହମତି ନେଇ ପ୍ରସ୍ତୁତି ଚାଲିଛି। ପ୍ରଥମ ପର୍ଯ୍ୟାୟ ଆଲୋଚନାକୁ ସମ୍ପୂର୍ଣ୍ଣ ଚୂଡ଼ାନ୍ତ କରିବା ପାଇଁ ଆମେରିକାର ଏକ ପ୍ରତିନିଧି ମଣ୍ଡଳୀ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ଆଜିଠାରୁ ଆସନ୍ତା 4 ତାରିଖ ପର୍ଯ୍ୟନ୍ତ ଉଭୟ ପକ୍ଷଙ୍କ ମଧ୍ୟରେ ଏ ନେଇ ଆଲୋଚନା ହେବ। ବାଣିଜ୍ୟ ବିଭାଗର ଅତିରିକ୍ତ ସଚିବ ଦର୍ପଣ ଜୈନ ଭାରତୀୟ ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଇଥିବା ବେଳେ ଆମେରିକା ଦଳର ନେତୃତ୍ୱ ନେଉଛନ୍ତି ବ୍ରେଣ୍ଡନ୍ ଲିଞ୍ଚ। ଗତ ଫେବୃୟାରୀ 3 ତାରିଖରେ ଉଭୟ ପକ୍ଷ ପ୍ରଥମ ପର୍ଯ୍ୟାୟ ଆଲୋଚନା ପାଇଁ ରୂପରେଖ ପ୍ରସ୍ତୁତି ସମ୍ପର୍କରେ ଘୋଷଣା କରିଥିଲେ। ଉଭୟ ଦେଶ ମଧ୍ୟରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ଚୂଡ଼ାନ୍ତ କରିବା, ବଜାର ପ୍ରବେଶ, ଶୁଳ୍କମୁକ୍ତ ପଦକ୍ଷେପ, ବାଣିଜ୍ୟ, ନିବେଶ ଆଦି ବିଭିନ୍ନ କ୍ଷେତ୍ରରେ ବର୍ତ୍ତମାନର ପ୍ରଥମ ପର୍ଯ୍ୟାୟ ଆଲୋଚନାରେ ଅଧିକ ସୁଦୃଢ଼ କରିବା ନେଇ ପ୍ରସ୍ତାବ ରହିଛି। ଭାରତ ଓ ଆମେରିକା ଗତ ଫେବୃୟାରୀ 7 ତାରିଖରେ ପ୍ରଥମ ପର୍ଯ୍ୟାୟ ଆଲୋଚନାର ରୂପରେଖ ପ୍ରସ୍ତୁତି ନେଇ ମିଳିତ ଘୋଷଣା କରିଥିଲେ। ଏହାକୁ ଉଭୟ ପକ୍ଷ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମା ଭାବେ ଗ୍ରହଣ କରାଯାଇଛି। ଉତ୍ତରପ୍ରଦେଶର ବାରାଣସୀରେ ଆସନ୍ତା 4 ଓ 5 ତାରିଖ 2 ଦିନ ଧରି ଦ୍ୱିତୀୟ ବ୍ରିକ୍ସ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଅନୁଷ୍ଠିତ ହେବ। ସଂସ୍କୃତି ବିଭାଗ ସଚିବ ବିବେକ ଅଗ୍ରୱାଲ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ନିରନ୍ତରତା, ନବସୃଜନ, ସହଯୋଗ ଏବଂ ସ୍ଥାୟିତ୍ୱ ପାଇଁ ଭିତ୍ତିଭୂମି ବିକାଶ ତଥା ସାଂସ୍କୃତିକ ସହଯୋଗ ଆଦି ପ୍ରସଙ୍ଗ ଆଧାରରେ ଏହି 2 ଦିନିଆ ବୈଠକ ଅନୁଷ୍ଠିତ ହେବ। ଶ୍ରୀ ଅଗ୍ରୱାଲ କହିଛନ୍ତି, ଏହି ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଆଲୋଚନା ସୃଜନଶୀଳ ଅର୍ଥନୀତି ଏବଂ କୃତ୍ରିମ ବୁଦ୍ଧିମତା, ଐତିହ୍ୟ ସୁରକ୍ଷା, ସଂସ୍କୃତି ଓ ନିରନ୍ତର ବିକାଶ ଆଦି ପ୍ରସଙ୍ଗଗୁଡ଼ିକ ଉପରେ ପ୍ରାଥମିକତା ପ୍ରଦାନ କରିବ। ଅନ୍ୟପକ୍ଷରେ ବିପର୍ଯ୍ୟୟ ପରିଚାଳନା ଆଧାରିତ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆସନ୍ତାକାଲି ପୁରୀଠାରେ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ଦକ୍ଷିଣ ଆଫ୍ରିକା ଆଦି ଦେଶର ପ୍ରତିନିଧିଗଣ ଏହି ସମ୍ମିଳନୀରେ ଯୋଗଦେବେ। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ବୈଠକରେ ଉଦ୍ଘାଟନୀ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର 12 ବର୍ଷ ପୂରଣ କରିବା ଅବସରରେ ଗତକାଲି ନୂଆଦିଲ୍ଲୀଠାରେ ବିଜେପି ଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତି ନବୀନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦଳର ବହୁ ବରିଷ୍ଠ କର୍ମକର୍ତ୍ତା ଏବଂ ଅନ୍ୟାନ୍ୟ

ଭାର କହିଛନ୍ତି ଏ କ୍ଷେତ୍ରରେ 63,890 କୋଟି ଟଙ୍କାରୁ ଅଧିକ ମୂଲ୍ୟର କାରବାର ହୋଇଛି। ସାମ୍ପ୍ରତିକ ବିଶ୍ୱ ବଜାର ପରିସ୍ଥିତି ନେଇ ଆହ୍ୱାନ ସତ୍ତ୍ୱେ ସାମୁଦ୍ରିକ ଖାଦ୍ୟ ରପ୍ତାନୀ କ୍ଷେତ୍ରରେ ଉଭୟ ମୂଲ୍ୟ ଏବଂ ପରିମାଣ ଦୃଷ୍ଟିରୁ ଏପର୍ଯ୍ୟନ୍ତ ରେକର୍ଡ ପରିମାଣ କାରବାର ହୋଇଛି। ଏହି ସମୟ ମଧ୍ୟରେ ଆମେରିକା ଓ ଚୀନ ଭାରତୀୟ ସାମୁଦ୍ରିକ ଖାଦ୍ୟର ପ୍ରମୁଖ ଆମଦାନୀକାରୀ ଭାବେ ଉଭା ହୋଇଛନ୍ତି। ଦୁଇ ଦେଶକୁ 49,000 କୋଟିରୁ ଅଧିକ ଟଙ୍କାର ସାମୁଦ୍ରିକ ଖାଦ୍ୟ ରପ୍ତାନୀ ହୋଇଥିବା ଶ୍ରୀ ଜହାୱାର କହିଛନ୍ତି। ବରଫ ଦ୍ୱାରା ସଂରକ୍ଷିତ ବା ଫ୍ରୋଜେନ୍ ମାଛ ରପ୍ତାନୀ ମାଧ୍ୟମରେ ଭାରତ 5,658 କୋଟିରୁ ଅଧିକ ଆୟ କରିଛି ବୋଲି ଶ୍ରୀ ଜହାୱାର ସୂଚନା ଦେଇଛନ୍ତି। ଲେବାନନରେ ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ ଆକ୍ରମଣ ୱାଶିଂଟନ୍ ଓ ତେହେରାନ ମଧ୍ୟରେ ଯୁଦ୍ଧପ୍ରତି ଆଲୋଚନାକୁ ପ୍ରଭାବିତ କରିପାରେ ବୋଲି ଇରାନ ଚେତାବନୀ ଦେଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବେରୁଟ୍ର ଦକ୍ଷିଣ ଉପନଗର ଅଞ୍ଚଳରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିବା ପରିପ୍ରେକ୍ଷୀରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚ ଏହା କହିଛନ୍ତି। ସେ କହିଛନ୍ତି ଲେବାନନର ବିଭିନ୍ନ ଅଞ୍ଚଳରେ ଆକ୍ରମଣକୁ ବନ୍ଦ କରିବା ଆମେରିକା ସହିତ ହେବାକୁ ଥିବା ଚୁକ୍ତିନାମା ସ୍ୱଷ୍ଟ ଭାବେ ଉଲ୍ଲେଖ ରହିଛି। କୌଣସି ଗୋଟିଏ ଅଞ୍ଚଳରେ ଆକ୍ରମଣ ଏହି ଚୁକ୍ତିନାମାର ଉଲ୍ଲଂଘନ ବୋଲି ଶ୍ରୀ ଅର୍ଘାଚି ସତର୍କ କରାଇଛନ୍ତି। ପୂର୍ବ ଶ୍ରୀ ନେତାନ୍ୟାହୁ କହିଥିଲେ ଇରାନ ସମର୍ଥିତ ହିଜବୁଲ୍ଲା ଦ୍ୱାରା ରକେଟ୍ ଏବଂ ଡ୍ରୋନ୍ ଆକ୍ରମଣର ଜବାବରେ ବିରୁଟ୍ର ଦାହିହ ଅଞ୍ଚଳରେ ଆତଙ୍କବାଦୀ ଅଞ୍ଚଳକୁ ଲକ୍ଷ୍ୟ ରଖି ଆକ୍ରମଣ କରାଯିବ। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇରାନ ସହିତ ଯୁଦ୍ଧବିରତି ଆଲୋଚନା ଗତିଶୀଳ ହୋଇଛି। ଶ୍ରୀ ନେତାନ୍ୟାହୁ ଏବଂ ହିଜବୁଲ୍ଲାର ପ୍ରତିନିଧିଙ୍କ ସହ ଇତିମଧ୍ୟରେ ଆଲୋଚନା କରିଥିବା ଶ୍ରୀ ଟ୍ରମ୍ପ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ କହିଛନ୍ତି ଇସ୍ରାଏଲ୍ ଏବଂ ହିଜବୁଲ୍ଲା ଯୁଦ୍ଧବିରତି ନେଇ ସହମତ ହୋଇଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି ବିରୁଟ୍କୁ ସୈନ୍ୟ ପଠାଇବା ନିଷ୍ପତ୍ତିରୁ ଇସ୍ରାଏଲ୍ ଓହରି ଯାଇଛି। ହିଜବୁଲ୍ଲା ମଧ୍ୟ ସମସ୍ତ ପ୍ରକାର ଆକ୍ରମଣ ବନ୍ଦ କରିବାକୁ ସହମତ ହୋଇଛି ବୋଲି ଶ୍ରୀ ଟ୍ରମ୍ପ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଭାରତରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ନୀତି ଆଧାରରେ ବହୁ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶର ଗରିବ ଚାଷୀ ମହିଳା ଏବଂ ଯୁବବର୍ଗଙ୍କ କଲ୍ୟାଣ ଓ ସଶକ୍ତିକରଣ ଦିଗରେ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। ଆକାଶବାଣୀ ସମ୍ବାଦ ବିଭାଗ ଏଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ସରକାରଙ୍କ ପ୍ରୟାସ ନେଇ ଉପସ୍ଥାପନା ପ୍ରସ୍ତୁତ କରୁଛି। ଆଜି ମହିଳା ସଶକ୍ତିକରଣ କ୍ଷେତ୍ର ଉପରେ ସୂଚନା ପ୍ରଦାନ କରାଯାଉଛି। ସ୍ୱାସ୍ଥ୍ୟସେବା ଶିକ୍ଷା ନିଯୁକ୍ତି ସୁଯୋଗ ଆର୍ଥିକ ସମାବେଶ ଏବଂ ମହିଳା ନେତୃତ୍ୱାଧୀନ କ୍ଷେତ୍ରରେ ଦେଶରେ ଗତ 12 ବର୍ଷ ମଧ୍ୟରେ ବ୍ୟାପକ ପରିବର୍ତ୍ତନ ଘଟିଛି। 2015 ମସିହାରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ମହିଳାଙ୍କୁ ସଶକ୍ତ କରିବାରେ ସହାୟକ ହୋଇଛି। ବ୍ୟବସାୟ ଆରମ୍ଭ ଏବଂ ବନ୍ଧକମୁକ୍ତ ଋଣ ପ୍ରଦାନ ମହିଳାଙ୍କୁ ଅଧିକ ସୁଦୃଢ଼ କରିପାରିଛି। ଗତ ମାର୍ଚ୍ଚ ମାସ ସୁଦ୍ଧା ଏହି ଯୋଜନା ଅଧୀନରେ ହିତାଧିକାରୀଙ୍କୁ 40 ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ପ୍ରଦାନ କରାଯାଇଛି। ସେଥିମଧ୍ୟରେ ପ୍ରାୟ 17 ଲକ୍ଷ କୋଟି ଟଙ୍କା ମହିଳାଙ୍କୁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଲକ୍ଷପତି ଦିଦି କାର୍ଯ୍ୟକ୍ରମ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଆଦି ବିଭିନ୍ନ ପଦକ୍ଷେପ ସହିତ ମହିଳା ଆତ୍ମନିର୍ଭର ଏବଂ ସମାବେଶୀ ଅର୍ଥନୀତି ଗଠନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। 18 ବର୍ଷରୁ କମ୍ ଏସୀୟ କପ୍ ପୁରୁଷ ହକି ପ୍ରତିଯୋଗିତାର ଗତକାଲିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ଜାପାନର କାକାମିଗାହାରାଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ 4-1 ଗୋଲ୍ରେ କୋରିଆକୁ ପରାସ୍ତ କରିଛି। ପରବର୍ତ୍ତୀ ମ୍ୟାଚ୍ରେ ଆସନ୍ତାକାଲି ଭାରତ ଚାଇନିଜ୍ ତାଇପେଇକୁ ଭେଟିବ। ଗ୍ରୁପ୍ ପର୍ଯ୍ୟାୟ ପଏଣ୍ଟ ତାଲିକାର ଶୀର୍ଷ 2ଟି ଦଳ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବେ। 2026 ଏସୀୟ କ୍ରୀଡ଼ା ପୂର୍ବରୁ 22 ଜଣ ରୋୱର୍ସକୁ ଟାର୍ଗେଟ୍ ଅଲମ୍ପିକ୍ସ ପୋଡିୟମ୍ ସ୍କିମ୍ ଟପ୍ସ ବିକାଶ ଗୋଷ୍ଠୀରେ ସାମିଲ କରାଯାଇଛି। 6ଟି ଡଙ୍ଗରେ ସେମାନେ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିବେ। ଯୁବ ବ୍ୟାପାର କ୍ରୀଡ଼ା ମନ୍ତ୍ରଣାଳୟ କହିଛି ଆନ୍ତର୍ଜାତିକ କ୍ରୀଡ଼ା କ୍ଷେତ୍ରରେ ଏହି ବର୍ଗରେ ଦେଶର ଉପସ୍ଥିତିକୁ ପ୍ରସ୍ତୁତ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କ୍ରୀଡ଼ାବିତ୍ମାନେ ଏସୀୟ କ୍ରୀଡ଼ା ସମେତ ଅନ୍ୟାନ୍ୟ ବିଶ୍ୱସ୍ତରୀୟ କ୍ରୀଡ଼ା କ୍ଷେତ୍ରରେ ରୋଇଂ ପାଇଁ ନିଜର ପ୍ରସ୍ତୁତି କରିବେ ବୋଲି ମନ୍ତ୍ରଣାଳୟ କହିଛି। ଖେଳାଳିଙ୍କ ମଧ୍ୟରେ କେତେଜଣ 2030ରେ ଭାରତରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ସାମିଲ ହେବେ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଓ ମ୍ୟାମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ଭାରତ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ସକାରାତ୍ମକ ହୋଇଛି କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଗତ ଆର୍ଥିକ ବର୍ଷରେ 19 ଲକ୍ଷ ଟନ୍କୁ ଟପିଛି ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ। ଲେବାନନରେ ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ ଆକ୍ରମଣ ୱାଶିଂଟନ୍ ଓ ତେହେରାନ ମଧ୍ୟରେ ଯୁଦ୍ଧବିରତି ଆଲୋଚନାକୁ ପ୍ରଭାବିତ କରିବ ବୋଲି ଇରାନର ଚେତାବନୀ ଏବଂ 18 ବର୍ଷର କମ୍ ଏସୀୟ କପ୍ ପୁରୁଷ ହକି ପ୍ରତିଯୋଗିତାରେ ଗତକାଲି କୋରିଆକୁ 4-1 ଗୋଲ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।

0: ବନ୍ଧୁ କାର୍ଯ୍ୟକ୍ରମ ଶୁଣିଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବ୍ରହ୍ମପୁର। ସମୟ 7:25 କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ଏନ୍ର 106.6 MHz ଯୋଗେ। ଶ୍ରୋତା ବନ୍ଧୁ, ଆମ କାର୍ଯ୍ୟକ୍ରମ ଏକା ସମୟରେ ପ୍ରସାର ଭାରତୀର ମୋବାଇଲ୍ ଆପ୍ ଜରିଆରେ ନ୍ୟୁଜ୍ ଅନ୍ AIR ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି। ଏଥର ଆସନ୍ତୁ ଶୁଣିବା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧା। ଆଜି ଏଥିରେ ଶୁଣିବେ ଆଲୋଚନା ଗଞ୍ଜାମର ମଠ ସଂସ୍କୃତି। ଆଲୋଚନା କରିଛନ୍ତି ଡକ୍ଟର ସୂର୍ଯ୍ୟନାରାୟଣ ଦାସ।
1: बिल्कुल उस पिता की तरह होता है जो हर मौसम सह कर भी घर की नींव को कभी हिलने नहीं देता।
2: आपके घर के लिए भरोसे का दूसरा नाम चेटिनाड सीमेंट का मैक्स क्रीट सीमेंट, 64 साल की बुनियाद के साथ चेटिनाड सीमेंट, द परफेक्ट कंक्रीट चॉइस।
3: ओडिशा सरकार उच्च शिक्षा विभाग आनी नुआ सुजोग एडीपी अप्रेंटिस एम्बेडेड डिग्री प्रोग्राम, पाठ पढ़ा सहित काम शिखिबार सुजोग, तृतीय वर्ष रे मिलिबो स्टाइपेंड। आसंतु दक्षता गढ़ीबा, चाकरी पाई पथ सुगम करिबा। अधिक सूचना पाई साम्स पोर्टल कु जाई आज ही आवेदन करंतु। एडीपी, आज सिखंतु काली रोजगारक्षम हुंतु।
1: बेटा शौर्या, ये तुम्हारा रूम है जो पहले मेरा स्टडी था और उससे पहले तुम्हारे दादाजी का।
4: वाओ पापा, ये घर कितना पुराना है।
1: बेटा, इस घर ने 3 पीढ़ियां देखी है
4: और तक इतना मजबूत खड़ा है।
2: कुछ चीजें वक्त के साथ और मजबूत होती है, जैसे यादें और चेटिनाड सीमेंट का सुपर ग्रेड सीमेंट, 64 सालों की बुनियाद के साथ चेटिनाड सीमेंट, द परफेक्ट कंक्रीट चॉइस।
5: अनादि काल रु आम देश वेद भूमि और देव भूमि भाव में विश्वविख्यात। प्राचीन काल रे हिमालय ठारु कन्याकुमारी जाए ବିଶେଷତଃ ବ୍ରହ୍ମପୁତ୍ର, ଗଙ୍ଗା, ଗୋଦାବରୀ, ନର୍ମଦା, ତୁଙ୍ଗଭଦ୍ରା, କୃଷ୍ଣା, କାବେରୀ, ବୈତରଣୀ, ଋଷିକୁଲ୍ୟା ପ୍ରଭୃତି ପୁଣ୍ୟତୟା ନଦୀ କରେ ଭୃଗୁ, ଅଙ୍ଗିରସ, ଅତ୍ରି, ଅଗସ୍ତି, ଗୌତମ, ପ୍ରଦମ, କପିଳ, କାଶ୍ୟପ, ବଶିଷ୍ଠ, ଋଷଶୃଙ୍ଗ, ମରିଚି, ଭରଦ୍ୱାଜଙ୍କ ଭଳି ତପୋନିଷ୍ଠ ଋଷିଗଣ ଆଶ୍ରମମାନ ପ୍ରତିଷ୍ଠା କରିଥିଲେ। ହୋମ, ଯଜ୍ଞ, ବେଦମନ୍ତ୍ର ଧ୍ୱନିରେ ସାମାଜିକ ପରିବେଶରେ ପବିତ୍ରତାର ବାତାବରଣ ବିରାଜୁଥିଲା। ମହାବୀର ଓ ବୁଦ୍ଧଦେବଙ୍କ ଆବିର୍ଭାବ ପରେ ଧର୍ମପ୍ରଚାର ଉଦ୍ଦେଶ୍ୟରେ ଜୈନ ଅର୍ହତ୍ ଓ ବୌଦ୍ଧ ଶ୍ରମଣମାନଙ୍କ ବସବାସ ନିମିତ୍ତ ଅଯୋଧ୍ୟା, ଶ୍ରାବସ୍ତୀ, ସାଞ୍ଚି, ସାରନାଥ, ବାରାଣସୀ, ନାଳନ୍ଦା, ପାଟଳୀପୁତ୍ର, ବୈଶାଳୀ, ବୁଦ୍ଧଗୟା, ଶ୍ରବଣ ବେଲାଗୋଳା, ନାଗାର୍ଜୁନ ପାହାଡ଼, ଐହୋଳ ପ୍ରଭୃତି ସ୍ଥାନରେ ଚୈତ୍ୟ ବିହାର ଓ ଅତିଥିଶାଳାମାନ ନିର୍ମିତ ହେଉଥିଲା। ସେ ସମୟରେ ଆମର ଖଣ୍ଡଗିରି, ଉଦୟଗିରି, ରତ୍ନଗିରି, ପୁଷ୍ପଗିରି, ପରିମଳଗିରି, ମହେନ୍ଦ୍ରଗିରି, ବୁଦ୍ଧଖୋଲ, କୃଷ୍ଣଗିରି ପ୍ରଭୃତି ସ୍ଥାନରେ ମଧ୍ୟ ବହୁ ବୌଦ୍ଧବାସ ଗଢ଼ି ଉଠିଥିଲା। ତତ୍କାଳୀନ କଳିଙ୍ଗରେ ବୌଦ୍ଧାଚାର୍ଯ୍ୟ ଦିଘାଂ, ଶିଳଭଦ୍ର ଧର୍ମକୀର୍ତ୍ତି ଶିଳାଚାର୍ଯ୍ୟ ଏବଂ ଜୈନାଚାର୍ଯ୍ୟ ସିଂହନନ୍ଦୀ, ବଜ୍ରନନ୍ଦୀ, ସର୍ବନନ୍ଦୀ, ସାମନ୍ତଭଦ୍ର, ପ୍ରବୁଦ୍ଧ ଚନ୍ଦ୍ର ପ୍ରମୁଖ ବେଶ ପ୍ରଖ୍ୟାତ ଥିଲେ। ଭାଗବତ ଧର୍ମରେ ବିଶ୍ୱାସୀ ଗୁପ୍ତଂଶର ରଜାଗଣ କୋଟା, ଦେବଗଡ଼, ଜୁନାଗଡ଼, ଜାମନଗର, ବେଶନଗର, ଉଜ୍ଜୟିନୀ, ବିଜାପୁର, ମହାବଳୀପୁର, ଡହ ପର୍ବତ, ମହେନ୍ଦ୍ରଗିରି ପ୍ରଭୃତି ସ୍ଥାନରେ ଅନେକ ଦେବଦେବୀ ମନ୍ଦିର ନିର୍ମାଣ କରିଥିବା ସତ୍ତ୍ୱେ ସପ୍ତମ ଶତାବ୍ଦୀ ପର୍ଯ୍ୟନ୍ତ ବିଭିନ୍ନ ଜୈନପୀଠ ଓ ବୌଦ୍ଧ ବିହାରଗୁଡ଼ିକ ଶହ ଶହ ଭିକ୍ଷୁ, ସନ୍ନ୍ୟାସୀ ଓ ଶ୍ରମଣଙ୍କ ଗହଳରେ ଚଳଚଞ୍ଚଳ ଥିଲା। ଏହା ହିଁ ଆମ ମଠ ସଂସ୍କୃତିର ପୂର୍ବ ରୂପ ବା ପୃଷ୍ଠଭୂମି। ପୁରୀଠାରେ ପ୍ରତିଷ୍ଠିତ ଅଙ୍ଗିରା, ପଣ୍ଡୁ, ମାର୍କଣ୍ଡେ ଆଶ୍ରମ ଏବଂ ଋଷିକୁଲ୍ୟାର ଉଦ୍ଗମ ସ୍ଥଳ ନିକଟରେ ସ୍ଥାପିତ କଦମ ମହର୍ଷିଙ୍କ ଆଶ୍ରମ ଏହି ପରମ୍ପରାର ମୂଳ ଭିତ୍ତି ରୂପେ ଗ୍ରହଣ କରାଯାଇପାରେ। ଏହି ସଂସ୍କୃତିର ପ୍ରକୃତ ବିକାଶ ଘଟିଛି 8 ଶତାବ୍ଦୀର ପରବର୍ତ୍ତୀ କାଳରେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆବିର୍ଭାବ ପରେ। ସେ ହିନ୍ଦୁ ଧର୍ମର ସୁରକ୍ଷା ଓ ପ୍ରସାର ଲକ୍ଷ୍ୟରେ ରାମେଶ୍ୱରଠାରୁ ବଦ୍ରୀନାଥ ଯାଏ ସମଗ୍ର ଭାରତବର୍ଷରେ ଗୀତା, ଉପନିଷଦ ଓ ବ୍ରହ୍ମସୂତ୍ରର ସନ୍ଦେଶ ପ୍ରଚାର କରିଥିଲେ ଏବଂ ଦେଶର ଚାରିଦିଗରେ 4 ବିଶିଷ୍ଟ ମଠ ପ୍ରତିଷ୍ଠା କରିଥିଲେ। ସେ ମଠଗୁଡ଼ିକ ଥିଲା ଅଳକାନନ୍ଦ ତଟବର୍ତ୍ତୀ ଜ୍ୟୋତିର୍ମଠ, ଦ୍ୱାରକା ଗୋମତୀ

0: ଭଳି ଅଧିକାଂଶ ଛୋଟ ଛୋଟ ଗାଁର ମଠ ଗୁଡ଼ିକ ବି ଗ୍ରାମବାସୀଙ୍କର ଗର୍ବ ଓ ଗୌରବର ପ୍ରତୀକ ଥିଲା। ଦୋଳ ପୂର୍ଣ୍ଣମୀ ଦିନ ସେଠାରେ ପଞ୍ଜିକା ଶ୍ରବଣ କରି ନିଜ ଆୟବ୍ୟୟ କୃଷିଫଳ ମେଘ ଲକ୍ଷଣ ଆଦି ଜାଣିବା ପରେ ହିଁ ଗ୍ରାମବାସୀ ଆଗାମୀ ବର୍ଷର କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରିଥାନ୍ତି। ବିଦ୍ୟାମ୍ଭ ବ୍ରତ ଉନ୍ନୟନ ଦୀକ୍ଷା ଗ୍ରହଣ ମଠରେ କରାଯାଇଥାଏ, କିନ୍ତୁ ଦୁଃଖର କଥା ସମୟକ୍ରମେ ଶିଷ୍ୟ ସମାଜର ଅନାଗ୍ରହ ଓ ଉଦାସୀନତା, ରାଜନୈତିକ ହସ୍ତକ୍ଷେପ ଏବଂ ସରକାରୀ ନିଷ୍କ୍ରିୟତା ଯୋଗୁଁ ମଠ ସଂସ୍କୃତି ଆଜି ବିପନ୍ନ କହିଲେ ଚଳେ। ଦେବସ୍ୱ ଅପହରଣ ଓ ଆତ୍ମସାତ ପାଇଁ ଲୋକଙ୍କ ମନରେ ଆଉ ସଙ୍କୋଚ କି ଭୟ ନାହିଁ। ଚାଷୀ ଯଥାରୀତି ଭାଗ ଦେଉନାହାନ୍ତି, ଦୀକ୍ଷାଦାନକାଳୀନ ଦର୍ଶନୀ ଆଉ ପ୍ରାୟ ମିଳୁନି। ସନ୍ନ୍ୟାସୀ ପୀଠ ଗୁଡ଼ିକ ଗୃହୀ ମଠରେ ପରିଣତ ହୋଇଗଲାଣି। ପର୍ବପର୍ବାଣି, କୋଠ ରୀତିନୀତି, ମଠ ମରାମତି ଆଦି ପାଇଁ ସରକାରୀ ସାହାଯ୍ୟ କିଛି ମିଳୁନି। ବଜେଟ୍ କାଟ ମନ୍ତ୍ର ଆଜିର ଆଦର୍ଶ, ନେତୃସ୍ଥାନୀୟ ବ୍ୟକ୍ତି ନିଜର ପ୍ରତିପତ୍ତି ବଢ଼ାଇବା ଲାଗି ତତ୍ପର, ଦଳୀୟ ରାଜନୀତିରେ ଜଡ଼ିତ ରହି ଦେବତା ଓ ସାଧୁସନ୍ତକୁ ନେଇ ଖେଳ ଖେଳୁଛନ୍ତି। ମଠ ମଠାଧୀଶ ପୂଜକ ନିରୀହ ଜନତା ସମସ୍ତଙ୍କୁ ସ୍ୱାର୍ଥରକ୍ଷା ଲାଗି ଅସ୍ତ୍ର ରୂପେ ବ୍ୟବହାର କରାଯାଉଛି। ମଦ ସଂସ୍କୃତି ସାମ୍ନାରେ ମଠ ସଂସ୍କୃତି ତିଷ୍ଠିବା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ମଠଗୁଡ଼ିକରେ ହଜାର ହଜାର ଶିଷ୍ୟବର୍ଗ ଆଜି ଏକ ଭିନ୍ନ ମାର୍ଗର ପ୍ରତୀକ ସାଜିଲେଣି। କିଏ ସମ୍ପୂର୍ଣ୍ଣ ନାସ୍ତିକ ତ ଅନ୍ୟମାନେ ସତ୍ୟସାଇ, ଅନୁକୂଳଚନ୍ଦ୍ର, ନିଗାଳାନନ୍ଦ, କୃପାଳଜୀ ମହାରାଜ, କଳିକି ଭଗବାନ, ଆଶ୍ରମ ବାପୁ ବା ଅମୃତାନନ୍ଦ ମୟଙ୍କ ଭଳି କେଉଁ ସଦ୍ଗୁରୁଙ୍କ ଆଶ୍ରିତ? ଅଧିକାଂଶ ମଠାଧୀଶଙ୍କ ପ୍ରତି ଶିଷ୍ୟଙ୍କ ମନରେ ଭକ୍ତିଭାବ ଆସୁନି। ମଠାଧୀଶମାନେ ମଧ୍ୟ ମଠ ପରିଚାଳନା ଜଞ୍ଜାଳ ଭିତରେ ବୁଡ଼ି ରହି ଧର୍ମତତ୍ତ୍ୱ ଆହରଣ ବା ଭକ୍ତି ଜ୍ଞାନ ବିତରଣ ଲାଗି ସୁଯୋଗ ପାଉନାହାନ୍ତି। ଯେଉଁ ମଠ ପଞ୍ଚାୟତ ବା କମିଟି ଦ୍ୱାରା ପରିଚାଳିତ ତାହା ରାଜନୈତିକ ଆଡ୍ଡାରେ ପରିଣତ। ଗୋଷ୍ଠୀ କନ୍ଦ ଓ ଦଳୀୟ ବିତାଟ ମଧ୍ୟରେ ଆଧ୍ୟାତ୍ମିକ ସତ୍ତା ସମ୍ପୂର୍ଣ୍ଣ ବିଲୁପ୍ତ। ଏଣୁ ଜନମାନସରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ ନହେଲେ ମଠ ସଂସ୍କୃତି ପୂର୍ବର ସଂସ୍କୃତ ଟୋଲ ଓ ଭାଗବତ ଟୋଲି ଭଳି ପୂରାପୂରି ଭୁଶୁଡ଼ି ପଡ଼ିବା ସୁନିଶ୍ଚିତ।
1: हर घर में कई कहानियां होती हैं, कुछ पुरानी यादें, कुछ नए लम्हे। हर दीवार, हर कोना दास्तां बयां करता है।
2: और इन पलों की मजबूत नींव है चेटिनाड सीमेंट का मैक्स ग्रिप सीमेंट, 64 सालों की बुनियाद के साथ। चेटिनाड सीमेंट, द परफेक्ट कॉम्फर्ट चॉइस फॉर योर होम।
3: हेलो
4: राजेश बाबू, वो पुलिस थाना रु कहू जी।
3: कौन जा रहे?
4: आप ना? ଡିଜିଟାଲ ରେଷ୍ଟର ଅଛନ୍ତି, ଅନ୍ୟ କୋଠରୀକୁ ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ଫସିରେ।
5: 10 lakh ଦିଅନ୍ତୁ, ବଞ୍ଚିଯିବେ।
3: ସାର୍ ଏତେ କୋଉଠୁ?
5: ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 2 lakh ପଠାନ୍ତୁ, ବାକି ପରେ।
3: 2 lakh
6: କଣ ହେଲା ବାପା?
3: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
4: ଆରେ
3: କାଟିଦେଲା,
6: ପାନିକ ହୁଅନି ବାପା, ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍।
3: ଫ୍ରଡ୍?
6: ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ଦେଖେଇବେ
3: ତ ଟଙ୍କା ହରେଇବେ।
7: RBI କହେ
8: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
9: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLOଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ECI ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ BLO ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
10: अरे मिस्टर अय्यर, आपका घर तो 1970 से बना है ना, आज भी इतना स्ट्रॉन्ग कैसे है?
11: सिंपल है, तब भी भरोसा था और आज भी है। चेटिनाड सीमेंट पर
12: मजबूती जो सालों नहीं पीढ़ियों तक चले। चेटिनाड सीमेंट का सुपर ग्रेड सीमेंट, 64 सालों की बुनियाद के साथ। चेटिनाड सीमेंट, द परफेक्ट कंक्रीट चॉइस।

0: ଶ୍ରୋତବନ୍ଧୁ, ସୁଗମ ସଙ୍ଗୀତ କ୍ରମରେ ଶେଷରେ ଶୁଣୁଥିଲେ କଲ୍ୟାଣୀ ଦାସଙ୍କ କଣ୍ଠରୁ। ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବ୍ରହ୍ମପୁର। ସମୟ ସକାଳ 7:55। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲ୍ କରିବା ପୂର୍ବରୁ ଶୁଣନ୍ତୁ ଆପଣମାନଙ୍କ ପାଇଁ କେତୋଟି ସୂଚନା।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବରି ଭାଷାରେ
1: କେବଳ ଆକାଶବାଣୀ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଲଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ କଲ୍ ୱିଥ୍ ବିଏଲ୍ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଚାରି।
1: ଓଡ଼ିଆ ଚଳଚ୍ଚିତ୍ର ଗୀତର କ୍ରମରେ ଶ୍ରୋତବନ୍ଧୁ ଆମେ ଶୁଣୁଛେ ସୁମନ କଲିମପୁର ଗାଇଥିବା କେତୋଟି ଲୋକପ୍ରିୟ ଓଡ଼ିଆ ଗୀତ। ଶେଷରେ ଶୁଣନ୍ତୁ ସମୟ ଚଳଚ୍ଚିତ୍ରରୁ।

ଶ୍ରୋତାବନ୍ଧୁ ଶୁଣୁଥିଲେ ସୁମନ କଲ୍ୟାଣପୁର ଗାଇଥିବା କେତୋଟି ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ବ୍ରହ୍ମପୁର ଏଥର ଶୁଣିବା କେତୋଟି ସୁଗମ ସଙ୍ଗୀତ।

ಶ್ರೋತೆ ಬಂಧು, ವಿಭಿನ್ನ ಶಿಳ್ಪಿಂಕ ಕಣ್ಠರೆ ಶುಣುಥಿಲೆ କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ବ୍ରହ୍ମପୁର। ସମୟ ସକାଳ 9ଟା ହେବାକୁ ଯାଉଛି। ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ରରୁ।

ଶୁଣ ମୋ ଉଷା ମାଉସୀ ଭଉଣୀ ଭାଇ, ସର୍ବେ ଆସ କଥା ଗୀତ ଶୁଣିବା ପାଇଁ। ଓ ନ ହେଉ କି ହେଉ ବା ମୋବାଇଲି, ଏ ପୋ ନ ହେଉ କି ହେଉ ବା ମୋବାଇଲି, ନିଜେ ଶୁଣନ୍ତୁ କି ଶୁଣୁଥାନ୍ତୁ ଫ୍ୟାମିଲି। କଥା ହେଲେ ବାଣ୍ଟିବେ ନିଜ ସୁଖ ଦୁଃଖ, ଶୁଣିଲେ ପାଇବେ ସର୍ବେ ପରମ ସୁଖ। ଶୁଣ ଶୁଣ ଅନୁରୋଧ କରୁଛି ମୁଁ ହିଁ କିଛି।

0: ସମୟ ଜଣେ ବ୍ୟକ୍ତିକୁ ସଫଳ କରେ ନାହିଁ, କିନ୍ତୁ ସମୟର ସଠିକ୍ ବ୍ୟବହାର ଜଣେ ବ୍ୟକ୍ତିକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ। ତେବେ ଶ୍ରୋତାବନ୍ଧୁ, ଏହି ସଦ୍ଭାବନା ସହ ଆରମ୍ଭ କରୁଛୁ ଆପଣଙ୍କର ଅତିପ୍ରିୟ ଫୋନ୍ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ।
1: ନମସ୍କାର, ଆଜିର ଉପସ୍ଥାପନରେ ମୁଁ ପୁଷ୍ପିତା ପଟ୍ଟନାୟକ।
0: ମୁଁ ସ୍ମିତାଶ୍ୱିନୀ ମହାପାତ୍ର।
1: ଆଜିର ଅଧ୍ୟାୟରେ ଆମକୁ ବୈଷୟିକ ସହାୟତା ଦେଇଛନ୍ତି
0: ସୁଜିତ ବେହେରା ଆଉ ପି ରାମବାବୁ।

0: ବୁଝିଲ ସ୍ମିତା ସ୍ୱିନୀ, ମଣିଷ ଜୀବନକୁ ସାର୍ଥକ କରିବା ପାଇଁ ଉପଯୁକ୍ତ କର୍ମର ଆବଶ୍ୟକତା ରହିଛି। ନିଜର କର୍ମ ମାଧ୍ୟମରେ ହିଁ ସେ ମହାପୁରୁଷର ଆଖ୍ୟା ଲାଭ କରେ। ମନୁଷ୍ୟର ସବୁ ଗୁଣ ଭିତରେ ସମୟାନୁବର୍ତ୍ତିତ ହେଉଛି ଗୋଟେ ଗୁଣ,
1: ସେଇଟା ରହିବା ବି ଦରକାର।
0: ଯିଏ ଯଥାର୍ଥ ଉପଯୋଗ କରିନଥାଏ ସେ ଜୀବନ ଯୁଦ୍ଧରେ ପରାସ୍ତ ହୁଏ, ସଫଳତା ତା'ଠାରୁ ବହୁ ଦୂରକୁ ଚାଲିଯାଏ।
1: ଖାଲି କ'ଣ ସେତିକି

0: ଆଉ ନିୟମରେ ହିଁ ବନ୍ଧା ନା କ'ଣ କହୁଛ?
1: ହଁ ନିଶ୍ଚୟ ନିଶ୍ଚୟ। ଅପା ମୂର୍ଖ ବା ଅଜ୍ଞାନ ସମୟର ମୂଲ୍ୟକୁ ତ ବୁଝିପାରନ୍ତିନି, ଆଉ ଆଳସ୍ୟରେ ନିଜର ସମୟ ଅତିବାହିତ କରିଥାନ୍ତି। ମାତ୍ର ସମୟ ନଷ୍ଟ କରି ସେମାନେ ଯେଉଁ ଭୁଲ କରିଥାନ୍ତି ତାର ସଂଶୋଧନ ପରବର୍ତ୍ତୀ ସମୟରେ ସେମାନେ ବୁଝିପାରନ୍ତିନି।
0: ଠିକ୍ କହିଲେ ସ୍ମିତା ସୁନି, କେବଳ ସେତିକି ନୁହଁ, ସମାନବର୍ତ୍ତୀ ହେବା ଶରୀର ପାଇଁ ବି ଅନିବାର୍ଯ୍ୟ। ଠିକ୍ ସମୟରେ ଖାଦ୍ୟ ଗ୍ରହଣ କରିବା, ବିଶ୍ରାମ ନେବା, ଶୟନ କରିବା ସ୍ୱାସ୍ଥ୍ୟ ପାଇଁ ବହୁତ ଉପଯୋଗୀ। ଆଉ ସେମିତି ବିଭିନ୍ନ କ୍ଷେତ୍ରରେ ସମୟର ଯଦି ଉପଯୋଗ ଠିକ୍ ହେଇପାରିବ ତାହେଲେ ସୁସ୍ଥ ସମାଜ ଗଠନ
1: ନିଶ୍ଚିତ ଭାବରେ ହେଇପାରିବ। ଆଉ ଏ ସମୟଟା ଆମ ଛାତ୍ର ଜୀବନରୁ ହିଁ ଆରମ୍ଭ ହେବା ଦରକାର। ଆଉ ଛାତ୍ର ଜୀବନରେ ସମୟାନୁବର୍ତ୍ତିତାର ଯଥେଷ୍ଟ ମୂଲ୍ୟ ରହିଛି ଅପା। ଯେମିତିକି ଠିକ୍ ସମୟରେ ଶଯ୍ୟା ତ୍ୟାଗ, ପାଠ ପ୍ରସ୍ତୁତି ତାକୁ ଏକ ଆଦର୍ଶ ଛାତ୍ର ରୂପେ ଗଢ଼ି ତୋଳିଥାଏ। ଅନ୍ୟପକ୍ଷେ ଜଣେ ସମୟାନୁବର୍ତ୍ତୀ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ଉପଯୁକ୍ତ ଶିକ୍ଷାଦାନ ଦେବା ସହିତ ସେମାନଙ୍କର ଶ୍ରଦ୍ଧା ଭାଜନ ବି ହୋଇଥାନ୍ତି।
0: ଠିକ୍ କଥା କହିଲ ସ୍ମିତା ସୁନି, ପ୍ରକୃତରେ ସମୟର ମୂଲ୍ୟ ସେ ହିଁ ବୁଝେ ଯେ ଠିକ୍ ସମୟରେ ଷ୍ଟେସନରେ ନ ପହଞ୍ଚିବା ଫଳରେ ଗାଡ଼ି ଫେଲ୍ ହେଇଯାଏ, ଆଉ ଯଥା ସମୟରେ ଯଦି ସାକ୍ଷାତକାର ହୋଇନପାରେ ଚାକିରିରୁ ବଞ୍ଚିତ ହୁଏ, ଆଉ ସମୟାନୁବର୍ତ୍ତିତ ନ ହେବା ଫଳରେ ଦେଶର ବିକାଶ ମଧ୍ୟ ହୁଏ ନାହିଁ।
1: ତେବେ ବାସ୍ତବରେ ଅପା ଆଳସ୍ୟର ବଶବର୍ତ୍ତୀ ହୋଇ ମନୁଷ୍ୟ ନିଜ ଜୀବନ ବିପର୍ଯ୍ୟସ୍ତ କରିବା ସହିତ ଅନ୍ୟକୁ ମଧ୍ୟ ନଷ୍ଟ କରିଥାଏ। ତେବେ ସମୟାନୁବର୍ତ୍ତିତା ଆମ ଜୀବନକୁ ସୁଖମୟ କରିଥାଏ ନା ଅପା?
0: ସେଇଥିପାଇଁ ତ କହୁଛି ସମୟାନୁବର୍ତ୍ତି ହେବା ନିହାତି ଆବଶ୍ୟକ। ଅବଶ୍ୟ ଏହାକୁ ପାନ କରିବା କଷ୍ଟକର, ମାତ୍ର ଥରେ ଯଦି ଅଭ୍ୟାସରେ ପଡ଼ିଗଲେ ନା ପରବର୍ତ୍ତୀ ଜୀବନ ଆନନ୍ଦରେ ଭରିଯାଏ। ଆଜିର ଦ୍ରୁତ ବିକାଶଶୀଳ ପୃଥିବୀରେ ମନୁଷ୍ୟ ପାଖରେ ସବୁକିଛି ଉପଲବ୍ଧ, ହେଲେ ଅଭାବ ଦେଖାଦେଇଛି କେବଳ ସମୟର।
1: କିନ୍ତୁ ଅପା ଆମ ଶ୍ରୋତା ବନ୍ଧୁ ମାନେ ଠିକ ସମୟାନୁବର୍ତ୍ତି, ଏଇ ଦେଖୁନ
0: କହିଲା
1: ରିଙ୍ଗ ରିଙ୍ଗ ଆସିଲାଣି ପରା।
0: ଓ
1: ଆଉ ଆମର ଏଇ ସମୟ କଥା ଭିତରେ ସେମାନଙ୍କର କଲ୍କୁ ଆମେ ଯଦି ନ ଉଠିବା ତାହେଲେ ଆମେ ବି ସମୟରେ ପଛକୁ ଯିବା ଯେ।
0: ନାଇଁ ଆମେ ସାଙ୍ଗେ ସାଙ୍ଗେ ଉଠେଇଦବା ନା, ଆଉ ଦେଖିବା ପ୍ରଥମ କଲ୍ଟି କୋଉଠୁ କିଏ କରିଛନ୍ତି।
1: ଚାଲ। ହ୍ୟାଲୋ।
2: ହ୍ୟାଲୋ। ହଁ ନମସ୍କାର ମ୍ୟାଡମ।
1: ନମସ୍କାର ଆଜ୍ଞା, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ଗୌଣ୍ଡରୁ କହୁଛି ବାବୁଲା। ଭଲ ଅଛ ଆଜ୍ଞା?
1: ଆମେ ବହୁତ ବଢିଆ ଅଛୁ, ଆପଣ କେମିତି ଅଛନ୍ତି?
2: ହଁ ଭଲ ଅଛ।
1: ଖରା ବହୁତ ହଉଛି ନା?
2: ଖରା ବହୁତ ହଉଛି, ଯାଇ ନାହିଁ ଦୁଇ ଦିନ ହେଲା କାମ।
1: ହଁ ହଁ, ଏ ଖରା ଯୋଗୁଁ ଦେହ ଖରାପ ହବ, ଦେଖି ଯାଇକି କାମରେ ଯୋଗ ଦେବେ ଆପଣ।
2: ଖରା ଜର ହେଲେ ଦିନ ହେଲା ଯାଇନି, ତା ରାତି ବର୍ଷା ହେଲା ଟିକେ ଭଲ ଲାଗିଲା।
1: ହଁ ହଁ ହଁ, ପୁଣି ଆଉ ଥରେ ଆଜି ଖରା ନା?
2: ଆଉ
1: ସବୁବେଳେ ବାବୁଲେ ଭାଇ ଆମ କାର୍ଯ୍ୟକ୍ରମ ମାଧ୍ୟମରେ ସବୁବେଳେ ମାନେ ପ୍ରତ୍ୟେକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରୁଛୁ ଯେ ଖରାରେ ଆପଣମାନେ ସତର୍କତା ଅବଲମ୍ବନ କରନ୍ତୁ, ଯଦ୍ୱାରା କି ଆପଣଙ୍କ ଜୀବନ ସୁରକ୍ଷା ହୋଇପାରିବ। ତେଣୁ ଆପଣ ବି ସତର୍କ ରୁହନ୍ତୁ, ଆଉ ଅନ୍ୟମାନଙ୍କୁ ବି ସତର୍କ କରୁଛନ୍ତି ତ? ଆଉ କଣ ଗୀତ ଶୁଣିବେ ଆଜି?
2: ଠିକ
1: ଅଛି ଠିକ ଅଛି, ଆମେ କଥା ଚିତ୍ରରୁ ଆପଣଙ୍କୁ ସୁନ୍ଦର ଗୀତଟି ଶୁଣି ଦଉଛୁ। ରହିଲେ ତାହେଲେ, ନମସ୍କାର।
2: ନମସ୍କାର।

0: କିଛି କଥା କିଛି ତ କାର୍ଯ୍ୟକ୍ରମ।
1: ଆଜ୍ଞା ନମସ୍କାର।
0: ନମସ୍କାର, କିଏ କହୁଥିଲେ?
1: ପିଲା କଳାହାଣ୍ଡି ପୋଷ୍ଟ ମୋଡିଂ ଗାଁ ପାକେଲପଡା, ନା କ୍ଷମା ସାଗର ସାହୁ।
0: କ୍ଷମା ସାଗର ବାବୁ କେମିତି ଅଛନ୍ତି?
1: ଆଜ୍ଞା ଭଗବାନଙ୍କ ଦୟାରୁ ଭଲ ଅଛେ। ଆଉ
0: ଆମେ ସବୁବେଳେ ବଢିଆ ରହୁଛୁ। ଆମ ଶ୍ରୋତା ବନ୍ଧୁ ମାନଙ୍କର ମନ ପ୍ରଫୁଲ୍ଲିତ କରିବା ପାଇଁ ଆମକୁ କାର୍ଯ୍ୟକ୍ରମ କରିବାକୁ ପଡିବ ନା? ଶ୍ରୋତା ବନ୍ଧୁ ଆଉ ଆକାଶ ହେଉଛି ପରସ୍ପର ପରିପୂରକ। ଆଉ ଆପଣଙ୍କ ସେପଟେ ହାଲଚାଲ କଣ କହିଲେ?
1: ହାଲଚାଲ ବୋଲେ ଆଜ୍ଞା ଖରା ତ ହଉଛେ, ବର୍ଷା ବର୍ଷି ଟିକେ ବେଶୀ ନେଇ ହବାର, ଟିକେ ଖରାର ପ୍ରଭାବ ପଡୁଛେ।
0: ମଝିରେ ମଝିରେ ଖରା ବି ଟିକେ, ବର୍ଷା ବି ଟିକେ ବି ହେଇନି।
2: କ୍ଷମାସାଗର ଭାଇ ଫୋନ କରିଥିଲେ, ତାଙ୍କ କଳି ତ କଟିଯାଇଛି, କିନ୍ତୁ ଆମେ ଯେତିକି ଜାଣିଛୁ କ୍ଷମାସାଗର ଭାଇ ଗୀତ ଗାଇବାକୁ ବହୁତ ଭଲ ପାଆନ୍ତି। ଆଉ ଗୀତ ସେ ଆମକୁ ଆଜି ଶୁଣେଇ ପାରିଲେନି, ତାଙ୍କ ମନରେ ଦୁଃଖ ଥିବ, କିନ୍ତୁ ଆମେ ତାଙ୍କୁ ଖୁସି କରିବା ପାଇଁ ଗୋଟେ ସୁନ୍ଦର ଗୀତ ଶୁଣେଇ ଦବା।
0: ବଢିଆ କଥା।

0: ଆପଣ ଭାଇଙ୍କ ସହିତ କେବେ ଫିଲ୍ମ ଦେଖିବା ପାଇଁ ଯାଇନାହାନ୍ତି?
1: ନା, ତାଙ୍କେ ଦେଖିଛନ୍ତି, ମୁଁ ଯାଇନି।
0: କେବେ ବି ଯାଆନ୍ତିନି? ଘରେ ବି ମିଶିକି ଟିଭି ଦେଖନ୍ତିନି ଫିଲ୍ମ?
1: ଟିଭି ହଁ, ଟିଭି ଦେଖନ୍ତି।
0: ଘରେ ଫିଲ୍ମ ଲାଷ୍ଟ ଟାଇମ୍ କୋଉ ଫିଲ୍ମଟା ଦେଖିଛନ୍ତି କହିଲେ?
2: କୋଉ କୋଉ ଫିଲ୍ମ ଦେଖିଛନ୍ତି ଘରେ?
1: ଘରେ ସବୁ ଫିଲ୍ମ ମୁଁ ଦେଖେ।
0: ତା ଭିତରେ କୋଉଟା ପସନ୍ଦର କଥା କହ?
1: ହିନ୍ଦୀ ମୁଁ ଓଡ଼ିଆ।
2: ବାଃ, ତାହେଲେ ଆମେ ଓଡ଼ିଆ କଥା ଚିତ୍ରରୁ ଗୋଟେ ସୁନ୍ଦର ଗୀତ ଆପଣଙ୍କୁ ଶୁଣେଇ ଦଉଛୁ।
1: ହଁ, ନମସ୍କାର।
2: ନମସ୍କାର।

0: କିଛି କଥା କିଛି ଗୀତ କାର୍ଯ୍ୟକ୍ରମ।
1: ହ୍ୟାଲୋ ମ୍ୟାଡମ, ହ୍ୟାଲୋ ମ୍ୟାଡମ ନମସ୍କାର।
0: ନମସ୍କାର, କିଏ କହୁଥିଲେ?
1: ମୁଁ ଶଶିଭୂଷଣ କଣ କହୁଥିଲି, ରହେନମାଲ ବ୍ଲକ ବଲାଙ୍ଗୀର ଡିଷ୍ଟ୍ରିକ୍ଟରୁ।
0: ବଲାଙ୍ଗୀରରୁ ଆପଣ ଆମର କାର୍ଯ୍ୟକ୍ରମ କେମିତି ଆପ୍ ମାଧ୍ୟମରେ ଶୁଣୁଛନ୍ତି?
1: ଆପ୍ ମାଧ୍ୟମରେ ଶୁଣୁଛୁ।
0: ଭଲ ଲାଗୁଛି ଆପଣଙ୍କୁ?
1: ହଁ ମ୍ୟାଡମ, ମୁଁ ପ୍ରାୟ ଫୋନ କରିବି ଆଉ ଆପଣଙ୍କ ସବୁ ଶୁଣେ ମୁଁ।
0: ସେଇ କଥା ମୁଁ ପଚାରୁଛି ଯେ ଆପଣ କଥା ଶୁଣିବାକୁ ଭଲ ପାଆନ୍ତି ନା ଗୀତ ଶୁଣିବାକୁ ଭଲ ପାଆନ୍ତି?
1: ନା ମ୍ୟାଡମ, ମୁଁ ଗୀତକୁ ଭଲ ପାଏନି ମ୍ୟାଡମ, ମୁଁ କଥାବାର୍ତ୍ତା କିଏ କୋଉଠି କରୁଥିଲେ ସେଟା ମୋତେ ଭଲ ଲାଗେ।
0: ମାନେ ଏମିତି ନ ଦେଖିକି ନା ବନ୍ଧୁତା ସ୍ଥାପନ କରିଦିଅନ୍ତି ନାଇଁ କି?

0: हेलो
1: मैडम नमस्कार
0: नमस्कार किछि कथा किछि गीत कार्यक्रम को हम स्वागत करछु
1: धन्यवाद
0: आ ये सुंदर स्वर टी कहार की
1: जगतसिंहपुर सबिता रो
0: हां सबिता भूनी बहुत दिन हेला फोन करनांदी ना
1: आज्ञा
0: आमे प झुरुछु माने हम कार्यक्रम आपन को झुरुछि
1: मो भी झुरुछि
0: ଆଣିବୁଲେ
1: ଘର
0: ଭିତରେ କଣ କଣ ସବୁ କରନ୍ତି ଦିନ ସାରା
1: କିଛି ନାହିଁ ଘର କାମ କରିବି ରେଡିଓ ଶୁଣେ କଣ କରିବି
0: ଆମର ପ୍ରତ୍ୟେକ କାର୍ଯ୍ୟକ୍ରମ ଆପଣ ଶୁଣନ୍ତି ନା
1: ମାନେ
0: କିଷାନ ବାଣୀ ଆଉ କୃଷି ସଂସାର ତାହେଲେ ଆଜି ଆମେ ଆପଣଙ୍କୁ କଣ ଗୀତ ଶୁଣିବୁ ସବିତା
1: ଭଉଣୀ
2: ସବିତା ଭାଇ ନମସ୍କାର
1: ନମସ୍କାର
2: ଆପଣଙ୍କର ମନପସନ୍ଦ ଗୀତ ଆମେ ଶୁଣେଇବୁ କଭି କଭି ମେରେ ଦିନ ଖାଇଲା ଥାଏ କିନ୍ତୁ ଆମେ କହିବୁ ସବୁଦିନ ଆପଣଙ୍କ ଦିଲ ଆମ ଆକାଶବାଣୀ ମନେ ପଡ଼ିଥାଉ ସେଇଟା ଦେଖନ୍ତୁ ଯଦି ସବୁଦିନ ଲାଗିଯିବ ତାର ମଜା ଅଲଗା କେତେ ଦିନରେ ଥରେ ଲାଗିଲେ ଫୋନ ତାର ମଜା ଅଲଗା କହିଲେ ଯୋଉ ଜିନିଷ ଅପେକ୍ଷା କରିକି ମିଳିବ କେମିତି ଲାଗିବ ସେଇ ମଜାଟା ନିଅନ୍ତୁ ଅନ୍ୟ ମାନଙ୍କର କଥା ଶୁଣୁଥିବେ ଗୀତ ଶୁଣୁଥିବେ ଆଉ ତାପରେ ଆପଣଙ୍କର କଥା ଅନ୍ୟମାନେ ଶୁଣିବେ ଆପଣ ନିଜେ ବି ଶୁଣିବେ ନା କଣ କହୁଛନ୍ତି
0: ଜଗତସିଂହପୁରରୁ କଲ୍ ଆସିଲା ମାନେ ସବିତା ପୁଣିଙ୍କ ସ୍ୱର ଟିକେ ଶୁଣିବାକୁ ମିଳେ
1: ଜଗତସିଂହପୁର ଆଉ ମାନେ କରନ୍ତି ଯେ
0: କିନ୍ତୁ ସମସ୍ତଙ୍କର କିଛି ନା କିଛି ଗୋଟେ ସ୍ୱତନ୍ତ୍ରତା ରହିଥାଏ ସବିତା ପୁଣି ଯେମିତିକି ଆପଣଙ୍କ ସ୍ୱର ତାହେଲେ ଆପଣଙ୍କ ପସନ୍ଦ ଗୀତଟିକୁ ଆମେ ଆପଣଙ୍କୁ ଶୁଣେଇ ଦଉଛୁ
1: ନମସ୍କାର
2: ନମସ୍କାର

0: କିଛି କଥା କିଛି କାର୍ଯ୍ୟକ୍ରମ।
1: ନମସ୍କାର ମ୍ୟାଡମ।
0: ନମସ୍କାର,
1: ଜୟ ସିଂ ପ୍ରଧାନ କହୁଛି ଜଗଦଳପୁର।
0: କେମିତି ଅଛନ୍ତି କହିଲେ?
1: ଭଲ ଅଛି।
2: ହ୍ୟାଲୋ।
0: ହଁ ନମସ୍କାର।
2: ନମସ୍କାର ନମସ୍କାର।
3: କେମିତି ଅଛନ୍ତି? କେମିତି ଅଛନ୍ତି
2: ମାଉସୀ?
3: ଆପଣ କେମିତି ଅଛନ୍ତି?
2: ଭଲ ଅଛି ଭଲ ଅଛି।
3: ନମସ୍କାର।
2: ନମସ୍କାର। ତମେ ଭଲ ଅଛ ମା?
3: ଆମେ ବହୁତ ବଢିଆ ଅଛୁ। ଆଉ ଆପଣଙ୍କ ଡାଇବେଟିସ ବିପି ସବୁ କମିଲାଣି କି?
2: ସେଟା ଅଛନ୍ତ ମା? ଟିକେ କମ ଅଛି, ଚଳିବ।
3: ଟିକେ ଜାଗ୍ରତ ହେଇକି ରହିବେ।
2: ଆଉ ସେଇଟା ମାନେ ଏକା ମୋ ସାଙ୍ଗେ ଯିବ।
3: ସମସ୍ତେ ତ ଯିବେ ମାଉସୀ, ମାନେ କେହି ବି ତ ରହିବେନି। ଆଉ ଏସବୁ ଜିନିଷ ତ ଆମଠୁ ଅଧିକା ଆପଣ ଜାଣିଥିବେ।
2: ଆଉ

0: ଯାଉ ବେଶୀ ଖାଇବାର ଭାତ କମ ଖାଇବାର ଏମିତିରେ ସୁଗାର ହେଲା ବୋଲିକିରି ବୋଇଲେ କଣ ଆଜିକାଲି ଯୁଗ ଖାନାରେ ଆଉ କିଏ ଯାଉ ଖାଉଛ ଆଜିକାଲି ସେମିତି ଟିକେ ଯାଉ ଷ୍ଟାଇଲ କୁ ପିଉଛନ୍ତି ଆଉ ସେ ଯାଉ ଦିନ ରାତି ଦରକାର ପଡ଼ିଲା ସେ ମଧ୍ୟ ଯାଉ ଖାଇବା ଆମେ
1: ଆପଣ ସୁସ୍ଥ ରହିଥାନ୍ତୁ ଆଉ ଆମକୁ ଏମିତି ଭଲ ପାଉଥାନ୍ତୁ ଆଉ ଫୋନ କରିଥାନ୍ତୁ ରହିଲୁ ନମସ୍କାର।

0: କିଛି କଥା କିଛି ଗୀତ କାର୍ଯ୍ୟକ୍ରମ।
1: ହ୍ୟାଲୋ ମ୍ୟାଡାମ ନମସ୍କାର।
0: ନମସ୍କାର।
1: ପୁରୁଣା ବରଂପୁର ଯାଇଛି ଶାରଦା ପାଣ୍ଡେ।
0: ଶାରଦା ଭଉଣୀ ଆମର ଭଲ ଅଛନ୍ତି?
1: ଭଲ ମ୍ୟାଡାମ।
0: ଆଉ ହାତୀ ନାତୁଣିଆଙ୍କ ସବୁ ଆସିଛନ୍ତି ବୁଲିବା ପାଇଁ ଖରାଦିନେ?
1: ଅଛନ୍ତି ଘରେ।
0: ଆଉ କୁଆଡେ ବୁଲିବାକୁ ତ ଯାଉନଥିବେ, ଖରା ଏତେ ଜୋର ହଉଛି? ଏବେ ଘରେ ଖାଇ ପିଇକି ଆରାମ ନଉଛନ୍ତି ନାଇଁ? କଣ ତ ଶୁଣିବେ ବୋଲି ଭାବିଛନ୍ତି କହିଲେ? ଓଡିଆ ଭଜନ ଦବ। ଆପଣ ସବୁବେଳେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି, ଆପଣଙ୍କୁ କେବେ ଇଚ୍ଛା ହୁଏନି ଯେ ଏମିତି ଦଉଛନ୍ତି ଆଉ ଟିକେ ଏମିତି କଲେ ଭଲ ହୁଅନ୍ତା? ନା ଭଲ ଲାଗୁଛି, ଯାହା ଦେଲେ ବି ଭଲ ଲାଗୁଛି। ବାଃ ବଢିଆ, ଆପଣ ସବୁକୁ ଗ୍ରହଣ କରି ନଉଛନ୍ତି ନାଇଁ? ଠିକ ଅଛି, ଆମେ ଓଡ଼ିଆ ଭଜନ ଆପଣଙ୍କୁ ଗୋଟେ ଶୁଣେଇ ଦଉଛୁ, ଶୁଣନ୍ତୁ। ନମସ୍କାର।

0: ସବୁଆଡେ ଖରା ହଉଛି, ସବୁ ଜାଗାରେ ଯୋଉମାନେ ବି ଫୋନ କରୁଛନ୍ତି ସମସ୍ତେ କହୁଛନ୍ତି ଖରା ହଉଛି। ଆପଣଙ୍କ ଅଞ୍ଚଳଟା କୋଉଠି କହିଲେ, ପ୍ରକୃତରେ କୋଉ ଜାଗା ପାଖରେ?
1: ଆମର ଗଜପତି।
0: ଗଜପତି ମାନେ ପାରଳାଖେମୁଣ୍ଡି?
1: ହଁ,
0: ସେଇ ପାଖାପାଖି ନା। ଖରା ତ ହବ, ଖରା ଦିନେ ଆଉ କଣ ଖରା ହବନି କି? ଖରା ସବୁଆଡେ ହଉଛି, କୋଉ ଜାଗାରେ ଟିକେ ଅଧିକ ହଉଛି, କୋଉ ଜାଗାରେ ଟିକେ ଝାଞ୍ଜି କମ ହଉଛି, ଏମିତି ଚାଲିବ ଆଉ କଣ। ଆମର ଏପଟେ ବି ବହୁତ ବଢିଆ ଖରା ହଉଛି। ହଁ,
2: ନମସ୍କାର ଭାଇ।
1: ନମସ୍କାର।
2: ଖାଲି ଖରା ବିଷୟରେ କଥା ହବା ନା, ଆପଣଙ୍କ ଅଞ୍ଚଳରେ କଣ ସବୁ ଖରାରେ ଭଲ ଭଲ ଜିନିଷ ମିଳୁଛି କହିଲେ?
0: ଆମ୍ବ, ତାଳ,
2: କେତେ ପ୍ରକାର ଆମ୍ବ ଆପଣ ଖାଇଲେଣି?
1: କଲମି ଆମ୍ବ,
2: ସେଟା ଆଚାର ବନେଇକି ରଖିଦେବେ, ବର୍ଷ ସାରା ଖାଇବେ ଆଉ। ବର୍ଷ ସାରା ସୁବିଧା ହୁଏ ଖାଇବା ପାଇଁ।
0: ଯଦି ଖରା ହବନି ତାହେଲେ ଆମ୍ବ ସୁରଟା କେମିତି ହବ କହିଲେ ମତେ ଆପଣ? ଆଉ ଆପଣ ଆମ୍ବ ସୁରଟା ଖାଇବେ, ଖରା ନହେଲେ କେମିତି ଆମ୍ବ ସୁରଟା ଖାଇବେ କହିଲେ?
2: ଆମ କାର୍ଯ୍ୟକ୍ରମ ସବୁ ଶୁଣୁଛନ୍ତି ନା? କେବଳ କିଛି କଥା କିଛି ଗୀତ ଶୁଣି ଦଉଛନ୍ତି, ଖୁସି ହେଇଯାଉଛନ୍ତି? କଣ କଣ ଶୁଣୁଛନ୍ତି କହିଲେ? ଭକ୍ତି ଗୀତ ଯେତେ ଦଉଛୁ ନାଇଁ କି, ସେ ଯାହା ସବୁ ଭଲ ଲାଗୁଛି। ତାମାନେ ପାଖାପାଖି ମୋଟାମୋଟି ଭାବରେ ସବୁ ପ୍ରକାର କାର୍ଯ୍ୟକ୍ରମ ଶୁଣୁଛନ୍ତି, ଆନନ୍ଦ ନଉଛନ୍ତି। ଆଜି କଣ ଗୀତ ଶୁଣିକି ଖୁସି ହେବେ କହିଲେ? କଣ ଗୀତ ଶୁଣେଇବୁ?
0: ଧର୍ମର ହେବ ଜୟ। ଠିକ ଅଛି, ଆମେ ଧର୍ମର ହେବ ଜୟରୁ ଗୋଟେ ସୁନ୍ଦର ଗୀତ ଆପଣଙ୍କୁ ଶୁଣେଇ ଦଉଛୁ।
2: ନମସ୍କାର।

0: ହ୍ୟାଲୋ,
1: କିଛି
0: ହଁ
1: କଥା
0: ମ୍ୟାଡମ୍,
1: କିଛି
0: ନମସ୍କାର।
1: କିତ କହୁଛୁ?
0: ହଁ ନମସ୍କାର ମ୍ୟାଡମ୍,
1: ନମସ୍କାର, କିଏ କହୁଥିଲେ?
0: ମୁଁ ଧୀରଟା କହୁଛି ମ୍ୟାଡମ୍, ଭଲ ଅଛନ୍ତି?
1: ବହୁତ ବଢ଼ିଆ ଅଛୁ ଧୀରଜ ଭଉଣୀ, କେମିତି ଅଛନ୍ତି ଆପଣ?
0: ହଁ ମୁଁ ଭଲ ଅଛି।
1: କଣ ଗୀତ ଶୁଣିବେ କହିଦିଅନ୍ତୁ।
0: ଫୁଲ ଚନ୍ଦନର ଗୀତ ଗୋଟେ ଦେଇଦେବେ।
1: ଫୁଲ ଚନ୍ଦନର ଗୀତ ଗୋଟେ ଦେଇଦେବୁ? ଠିକ ଅଛି, ଆମେ ଗୀତଟି ଶୁଣେଇଦେବୁ। ଆଉ ଆଜି ଦୋକାନ ଯାଇଛନ୍ତି ନା ଛୁଟି?
0: ନା ଦୋକାନରେ
1: ଦୋକାନରେ ଅଛନ୍ତି।
0: ଦୋକାନ କେତେବେଳେ ଛୁଟି ଆଜ୍ଞା?
1: କେତେବେଳେ ଯାଉଛନ୍ତି ଘରୁ?
0: ବରମ୍ପୁର ଛାଡ଼ି ଗଲେ
1: ଘରକୁ କେତେବେଳେ ଯାଆନ୍ତି?
0: ହଁ ବରହମପୁରରେ ଥାଇକିରି ମାନେ ଛୁଟି ନାହିଁ, ବରହମପୁର ବାହାରକୁ ଗଲେ ଏକା ଛୁଟି।
1: ହଁ ମୁଁ କହିଲି ଘରକୁ କେତେବେଳେ କେତେବେଳେ ଯାଆନ୍ତି?
0: ଘରକୁ ମାସକୁ ଥରେ ଦୁଇ ଥର ଯାଏ।
1: ଓହୋ, ତା ମାନେ ଆପଣଙ୍କ ଘର ଏଠି ନୁହେଁ ନା କି? ହଉ ତାହେଲେ ଆପଣ
0: ପ୍ରତି ମାସରେ ଯାଏ।
1: ହଁ ହଁ, ପ୍ରତି ମାସରେ ଯାଆନ୍ତି। ଘରେ ସବୁ କିଏ କିଏ ଅଛନ୍ତି କି ଆପଣଙ୍କର?
0: ଘରେ
1: ବାପା ମା ଝିଅ ସମସ୍ତେ ଅଛନ୍ତି। ଆପଣ ଏଠି ରହିକି କାମ କରନ୍ତି ନା? ହଁ, ମାନେ ସେ ଗୋଟେ ଅଲଗା ପ୍ରକାର ଜୀବନ ଆପଣଙ୍କର। ପ୍ରତ୍ୟେକ ମଣିଷର କିଛି ନା କିଛି କାହାଣୀ ଥାଏ, ବୁଝିପାରିଲେ ତ ଧୀରଜ ଭଉଣୀ? ହଁ,
0: ଆପଣଙ୍କ
1: ପସନ୍ଦର ଗୀତ ଆମେ ଶୁଣେଇ ଦଉଛୁ।
0: ଆଜ୍ଞା ମ୍ୟାମ,
1: ରହିଲୁ, ନମସ୍କାର।

0: କିଛି କଥା କିଛି ତ କାର୍ଯ୍ୟକ୍ରମ ହ୍ୟାଲୋ
1: ହ୍ୟାଲୋ ମ୍ୟାଡାମ ନମସ୍କାର
0: ନମସ୍କାର
1: ମ୍ୟାଡାମ ଭାବି ନଥିଲି ଆଜି ମୋର ଫୋନ ତା ଲାଗିଯିବ
0: କିନ୍ତୁ ଲାଗିଗଲା କେମିତି ଲାଗୁଛି କହିଲେ ଧନ୍ୟବାଦ ଆଉ ସେଇ ସୌଭାଗ୍ୟବାନଙ୍କର ନାଁଟା ଆମେ ଜାଣିପାରିଲୁନି ବର୍ତ୍ତମାନ
1: ଆପଣଙ୍କ
0: କଥା ହବାଟା ଯେତିକି ମଜା ଲାଗୁଛି ଗୀତ ଶୁଣିଲା ବେଳେ ସେତିକି ମଜା ଲାଗୁଛି କି ଆହୁରି

0: ଶ୍ରୋତା ବନ୍ଧୁମାନଙ୍କ ସହିତ ତ କଥା ହୋଇଗଲି ଅପା, କିନ୍ତୁ ସବୁ ଶ୍ରୋତାମାନଙ୍କ ମନରେ ଆଉ ଇଚ୍ଛାରେ ସେଇ ଗୋଟିଏ କଥା, କେବଳ ଖରା ହିଁ ଖରା।
1: କିନ୍ତୁ ସ୍ମିତା ସ୍ମିତ ଦେଖୁଛ ତ, ମଧ୍ୟ ମଧ୍ୟରେ କାଳ ବୈଶାଖୀ ଦେଖା ଦଉଛି, କେବଳ ବର୍ଷା ହଉନି, ତା ଭିତରେ ଆମର ଘଡ଼ଘଡ଼ି ବିଜୁଳି ମଧ୍ୟ ଅଧିକ ମାତ୍ରାରେ ହେଉଛି,
0: ଆଉ ତାର ଶବ୍ଦ ଏତେ ଯେ ଭୟାନକ କରୁଛି, ଘରେ ଯୋଉମାନେ ଥିବେ ସେମାନେ ବି ତ ଭୟଭୀତ ହେଇଯାଉଛନ୍ତି।
1: ସେଇ କଥା, କାରଣ ଏଇ ଯୋଉ ଘଡ଼ଘଡ଼ି ବିଜୁଳିର ପ୍ରଭାବରେ ବହୁ ଜିନିଷ ନଷ୍ଟ ହଉଛି। ଏଇ ଯେମିତି ଧର ତମେ ଯେମିତି କହିଲେ ଯେ ଶବ୍ଦ ଜୋର ହେଲା, ବହୁ ଜଣ ଏମିତି କାଲା ହୁଅନ୍ତି ଜୀବନ ସାରା ପାଇଁ ଶୁଣିପାରନ୍ତିନି।
0: ଖାଲି ତ ସେଇଟା ନୁହେଁ ଅପା, ଏମିତି ଏଇ ଯୋଉ ଭୟାନକ ଶବ୍ଦରେ ବେଳେ ବେଳେ ହୃଦୟକୁ ହେବାର ବି ଆଶଙ୍କା ରହିଛି ନା।
1: ତ ଆମକୁ ଏଥିପାଇଁ ଟିକେ ସତର୍କତା ରହିଲେ ବଢିଆ ହୁଅନ୍ତା ବୋଲି ମୁଁ ଭାବୁଛି। ଆମ ଶ୍ରୋତା ବନ୍ଧୁମାନେ ସବୁ ଜାଣିଛନ୍ତି, କି ସଚେତନ ଖାଲି କରାଇଦବା କଥା।
0: ସେମିତି ତ ଆମେ ସବୁବେଳେ ଆମେ ଶ୍ରୋତା ବନ୍ଧୁମାନଙ୍କୁ ସଚେତନ କରୁଛୁ, ଆଉ ଏବଂ ସେମାନେ ବି ବେଶ ସଚେତନିତ। ତଥାପି ଆମେ କହୁଛୁ ଯେ ଆପଣମାନେ ଏମିତି ଯଦି ଜାଣୁଛନ୍ତି ତାହେଲେ ବାହାରକୁ ଯାଆନ୍ତୁନି, ଆଉ ଯଦି ବି ଭୁଲ ବଶତଃ ଯାଇଛନ୍ତି,
1: ନିହାତି ଭାବରେ ଯୋଉଠି ଗଛ ଅଛି ଆଦୌ ଯିବେ ନାହିଁ, ଗଛର ଉଚ୍ଚତା ଯେତିକି ଅଛି ଅନ୍ତତ ତାର 2 ଗୁଣ ଦୂରକୁ ଯିବେ।
0: ଟିକେ ସତର୍କତା ଜୀବନକୁ ବଞ୍ଚେଇ ଦେଇପାରିବ।

0: କାର୍ଯ୍ୟକ୍ରମକୁ ସରିବା ପୂର୍ବରୁ ଏଠି ଶ୍ରୋତାମାନଙ୍କୁ ନିହାତି ଭାବରେ ଗୋଟେ ସୂଚନା ଦେବାକୁ ଚାହିଁବି ଯେ ସେମାନଙ୍କୁ ବିଶେଷ ଅନୁରୋଧ, ସେମାନେ ଖରାପ ଭାବିବେ ନାହିଁ। ଅନ୍ୟ ଶ୍ରୋତାମାନେ ଯେଉଁମାନେ ବାର ବାର ଫୋନ ଲଗାଉଛନ୍ତି, ଯେହେତୁ ସେମାନଙ୍କର ଫୋନ ଆମ ସହିତ ଲାଗିପାରୁନାହିଁ, ଆମେ ସେମାନଙ୍କ ସହିତ କଥା ହେଇପାରୁନାହୁଁ, ସେଥିପାଇଁ ଅନୁରୋଧ କରୁଛୁ ଯାହାର ଫୋନ ଥରେ ଲାଗିଗଲା ବା ଆମେ କଥା ହେଲୁ, ଅନ୍ତତଃ 2 ସପ୍ତାହ ଅନ୍ତରରେ ଆମକୁ ଫୋନ କଲେ ବଢିଆ ହୁଅନ୍ତା। ଆମେ ନୂଆ ନୂଆ ଶ୍ରୋତାମାନଙ୍କ ସହିତ କଥା ହେଇପାରିଥାନ୍ତୁ, ଆମର ବନ୍ଧୁ ଆହୁରି ଆମ ପରିବାରକୁ ବଢେଇଥାନ୍ତୁ।
1: ୟାର୍ଥ କଣ ଆପଣଙ୍କୁ ଭୁଲିଯିବୁ ନା କଣ? ଜମା ବି ନୁହେଁ ଅପା, ଆମେ ଶ୍ରୋତା ବନ୍ଧୁମାନଙ୍କ ସହିତ ତ କଥା ହୋଇଗଲେ ଆଜି, ବହୁତ କଥା ହେଲେ, ସେମାନେ ସେମାନଙ୍କର ବହୁତ ଅନୁଭୂତି ବି କହିଲେ, ଆଉ ଅନୁଭୂତି ତ କହିଲେ, କିନ୍ତୁ ଆଉ ଯେଉଁ ନୂଆ ଶ୍ରୋତାମାନେ ଆମକୁ ଫୋନ କରିବେ ସେମାନେ କେମିତି ଫୋନ କରିବେ ଯେ?
0: ଆମ ଫୋନ ନମ୍ବର ନିହାତି ଭାବରେ କହିବାକୁ ପଡିବ ନାଇଁ କି? ବ୍ରହ୍ମପୁରର ଗ୍ରୁପ ଡାଲିଂ କୋଡ ହେଲା 06800। ଆମ ଫୋନ ନମ୍ବର 2 ହେଲା 2222621, ଆଉ ଗୋଟିଏ ନମ୍ବର 2220521।
1: ତାହେଲେ ଶ୍ରୋତା ବନ୍ଧୁ, ଖାଲି ନମ୍ବର ଟିପିଲେ ହବନି, ଆପଣମାନେ ଆମକୁ ଫୋନ କରିପାରିବେ ପ୍ରତି ଗୁରୁବାର ଅପରାହ୍ନ 5:00 to 5:30 ମଧ୍ୟରେ।
0: କାର୍ଯ୍ୟକ୍ରମଟି ଶୁଣିବେ ପ୍ରତି ମଙ୍ଗଳବାର ଦିନ 10।
1: ଆଉ ଏହାର ପୁନଃ ପ୍ରସାରଣ ଶୁଣିପାରିବେ ପ୍ରତି ବୁଧବାର ରାତି 10।
0: ତାହେଲେ ସମୟ କହିଲାଣି, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା।
1: ତାହେଲେ ଯିବା,
0: ଚାଲ।
2: ଆଚ୍ଛା।

0: ସକ୍ଷମ ହୁଅନ୍ତୁ।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
2: ଶ୍ରୋତାବନ୍ଧୁ, ଏଥର ଶୁଣିବା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଲୋକଗୀତ। ଆଜି ଏ କ୍ରମରେ ଆମେ ନେଇଛୁ ଦାସକାଠି। ବିଷୟବସ୍ତୁ ରହିଛି ଅହଲ୍ୟା ଥାନ ପ୍ରସଙ୍ଗ। ପ୍ରସ୍ତୁତ କରିଛନ୍ତି ଶିଶିର କୁମାର ସାହୁ ଏବଂ କିଶୋର କୁମାର ସାହୁ।

0: ଆଶ୍ରମକୁ ଚଳିଗଲେ।
1: ଆହା
0: ସେଇଠି କଣ ହେଲା?
1: କଣ ହେଲା?
0: ଦୋଳା ଧାଳି ଚାହିଁ ଥିଲେ ସୁମିତ୍ରା ନନ୍ଦନ ଦୟ ରାମ ହେ ଅଦୃଶ୍ୟ ହୋଇଲା ଦୃଶ୍ୟ ସ୍ୱପନ।

0: ଭାଇ ରସିକ ରସିକାକୁ ଦେଖି ପ୍ରଶଂସା କଲେ,
1: ଆଧା
0: କୁରଙ୍ଗୀ ଯେ ମୃଗ,
1: ହଁ
0: ଏ ମୃଗ ନୟନା ସୁନା ବରନା,
1: ଆଚ୍ଛା ଆଚ୍ଛା
0: କି ରଙ୍ଗରେ ଚାହିଁ ଦେଲା,
1: ଆହା
0: କି ଭଙ୍ଗୀ ହୋଇଛି ଉଭା।

0: ବୁଝିଗଲୁ ନା ଭାଇ?
1: ହଁ
0: ଇନ୍ଦ୍ରରାଜା ଆଚ୍ଛା ଆଚ୍ଛା ମାୟା ଗୌତମଙ୍କ ରୂପ ଧରି
1: ହଁ
0: ଅହଲ୍ୟାଙ୍କ ନିକଟରେ ପ୍ରବେଶ ହେଲେ।
1: ଆଚ୍ଛା ଆଚ୍ଛା
0: ଇନ୍ଦ୍ରରାଜା
1: ହଁ
0: ସମ୍ଭବ ଆଶାରେ
1: ଆଚ୍ଛା ଆଚ୍ଛା
0: ଅହଲ୍ୟାଙ୍କୁ ପ୍ରୀତିଦାନ ମାଗିଲେ।
1: ଆଚ୍ଛା କଣ
0: ସେଇଠି?
1: ହଁ
0: ଅହଲ୍ୟା
1: ହଁ
0: ସେ ତ ଜାଣିଛନ୍ତି ଇଏ ନିଜର ସ୍ୱାମୀ ବୋଲି
1: ହଁ
0: ଇନ୍ଦ୍ରଙ୍କୁ କହୁଛନ୍ତି।
1: କଣ
0: ଏ କି ରୀତି ଝାଟି ସମ୍ବତ।

0: रेति साथी सात गिरी आउ काहू मत जानी भी
1: सात रही सात रही
0: छाती सपति
1: अहल्या कहिले स्वामी
0: हाँ
1: ଭ୍ରମର ଯେତେ ବେଳେ ଏ ଫୁଲରୁ ସେ ଫୁଲ ଗୁଣୁ ଗୁଣୁ ହୋଇ ମଧୁ
2: ପାନ କରେ
1: ଫୁଲ କିଛି କହେ କି
2: ଆଚ୍ଛା ଆଚ୍ଛା
1: ଏଣୁ ହଁ ତୁମେ ହେଲ ଭ୍ରମର ମୁଁ ହେଲି ଫୁଲ
2: ଫୁଲ
1: ମୋତେ ପଚାରିବାଟା ଆପଣ ସୁନ୍ଦର ହେଉନାହିଁ

0: ଗଣ ରାଣ
1: ରାଣ
0: ଚିଟି ମାଣ
1: ବକ ମୁର୍ଖି ଜାଣ
0: ଦାରୁଣ ସ୍ୱର ରାଣ
1: ପ୍ରାଣ ଦି ଆଖି କ୍ଷଣ
0: ବାଣ ଗଣ ରିନିଶ
1: ନିଟି ମୋ ପୁରାଣ ତୃଷ୍ଣା ମୋର ପ୍ରାଣ
0: ରମଣୀ ଗଣ ରାଣ
1: ଦାରୁଣ
0: ମାନରେ
1: ଚନ୍ଦନ ନା
0: ଦେଖି
1: ନାହିଁ
0: ସ୍ୱପ୍ନରେ ଇନ୍ଦ୍ର କହିଲେ ସଖୀ
1: ହଁ
0: ଗୁମାନକୁ ତ୍ୟକ୍ତ କରିଦିଅ
1: ତ୍ୟକ୍ତ କରିଦିଅ
0: ଚାରୁ ଚମ୍ପା।

0: ପକ ମୁଡାଠି ଜାଣ
1: ଦାରୁଣ ସର ରାଣ
0: ଜାଣ ଦି ଆତି କ୍ଷଣ
1: ଜାଣ ଗଣ
0: ନିଶ୍ଚେ ନେଟି ମୋ ପରାଣ ତୁସିନା ମୋର ପ୍ରାଣ ରମଣୀ ଗଣ ରାଣ ମାନରେ ଚନ୍ଦ୍ରାନ ନା
1: ସ୍ୱପ୍ନରେ
2: ଆରେ ଭାଇ ବାରମ୍ବାର କହିଲେ
3: କଣ କଣ
2: କଣ କହିଲେ ଶୁଣୁ
3: ହଁ
2: କଳ ଧୌତ ଅଙ୍ଗିରେ
0: ତୁମ କୁଞ୍ଚିତ କେଶା
2: କଳ ଧୌତ
0: ଅଙ୍ଗିରେ
2: କଳା କଳ ମୁଖୀ କିଶୋରୀ ମୃଗା ଠିକ ବାତ
0: ଫିଟାଇ କୋଳରେ ବସା
2: କଳ

0: ଇନ୍ଦ୍ର ଏପରି କହିଛନ୍ତି।
1: ହଁ
0: ଅହଲ୍ୟା ତାଟକା ହୋଇଗଲେ।
1: ଆଚ୍ଛା ଆଚ୍ଛା,
0: ଏକି ବିପରୀତ ଘଟିଲା ତ୍ୱରିତ,
1: ବିସ୍ମିତେ ଚାହେଁ ସୁନ୍ଦରୀ
0: କାନ୍ତ ଅଙ୍ଗେ କାମ କାମନା ଜର୍ଜର।

0: ସେଇ ହଲିଆ ପାଦରେ ପଡି କହିଲେ ପ୍ରଭୁ ଆପଣ ତ ଜାଣିଛନ୍ତି ମୋର ଏଥିରେ କିଛି ଦୋଷ ନାହିଁ,
1: ନା ନା,
0: ଏଣୁ ମୁକ୍ତିର ପଥ ଦେଖନ୍ତୁ
1: ଦେଖନ୍ତୁ।
0: ସେଇଟା କହୁଛନ୍ତି।
1: କଣ କହୁଛନ୍ତି?

0: ଚାପ ଦେଇଥିଲେ ପୂର୍ବେ ଜାତିରେ।
1: ବୁଝିଗଲୁ ନା ଭାଇ? ରାମଚନ୍ଦ୍ର ଲକ୍ଷ୍ମଣଙ୍କୁ କହିଲେ ଭାଇ ଲକ୍ଷ୍ମଣ,
0: ଭାଇ ଲକ୍ଷ୍ମଣ।
1: ବୁଝିଲୁ?
0: ଆଚ୍ଛା ଆଚ୍ଛା,
1: ଇଏ ହେଉଛନ୍ତି ଅହଲ୍ୟା।
0: ହଁ,
1: ଇନ୍ଦ୍ରଙ୍କର ଯୋଗୁ
0: ଯୋଗୁ
1: ଗୌତମ ମହର୍ଷିଙ୍କ ଅଭିଶାପ ବଳରେ
0: ବଳରେ
1: ଏତେ ବାଟରେ
0: ହଁ
1: ପାଷାଣ ହୋଇ ପଡିଥିଲେ।
0: ଆଚ୍ଛା ଆଚ୍ଛା,
1: ଆମ୍ଭର ପଦ ବାଜିବାରୁ
0: ହଁ
1: ଆମ୍ଭର ପଦ ବାଜିବାରୁ
0: ଆଚ୍ଛା ଆଚ୍ଛା
1: ସେ ମୁକ୍ତି ଲାଭ ହୋଇ ଆଶ୍ରମକୁ ଚଳିଗଲେ।
0: ଆହା,
1: ହେ ଶ୍ରୀ

ସତକୁ ଶକ୍ତିରେ ନୁହେଁ ବରଂ ବୁଦ୍ଧିରେ ପରାସ୍ତ କରିବାକୁ ଚେଷ୍ଟା କରନ୍ତୁ। ଶାନ୍ତ ରହିବା ଏବଂ ସଠିକ୍ ସମୟକୁ ଅପେକ୍ଷା କରିବା ହିଁ ସବୁଠାରୁ ବଡ଼ ରଣନୀତି। ଏହି ସୁବିଚାର ସହିତ ଶ୍ରୋତା ଭଉଣୀ ଆପଣଙ୍କୁ ଅନେକ ଅନେକ ସ୍ୱାଗତ ମହିଳା ମହଲର ଏହି ଅଧ୍ୟାୟକୁ। ଉପସ୍ଥାପନାରେ ଆଜି ମୁଁ ଆପଣଙ୍କ ସହ ଆପଣଙ୍କ ସାଥୀ ଅରୁନ୍ଧତୀ।

ଶ୍ରୋତା ଭଉଣୀ, ପ୍ରତ୍ୟେକ ଶିଶୁ ଗୋଟିଏ ଅଲଗା ପର୍ଯ୍ୟାୟ ନେଇ ଜନ୍ମଗ୍ରହଣ କରନ୍ତି। ସେଥିମଧ୍ୟରୁ କେହି ଗୀତ ଗାଇବାକୁ ଭଲ ପାଆନ୍ତି ତ କେହି ଚିତ୍ର ଅଙ୍କନ କରିବାକୁ ଆଗ୍ରହ ଥାନ୍ତି, କେହି ଖେଳରେ ଦକ୍ଷ ଥାନ୍ତି ତ ଆଉ କେହି ଭଲ ପାଠ ପଢ଼ି ନିଜ ପ୍ରତିଭାକୁ ପ୍ରମାଣ କରିଥାନ୍ତି। ହଁ ଭଉଣୀ, ଆମ ଛୁଆ ପାଖରେ ଥିବା ଏହି ଅନ୍ତର୍ନିହିତ ଗୁଣଗୁଡ଼ିକୁ ଆମକୁ ଚିହ୍ନିବା ଆବଶ୍ୟକ ଏବଂ ସେହି ଗୁଣଗୁଡ଼ିକ କିପରି ଶିଶୁଠାରେ ବିକଶିତ ହେବ ତାର ଗୁରୁଦାୟିତ୍ୱ ହେଉଛି ଆମର, ଆମ ପରିବାରର। ଛୁଆଟି ଘରେ ଯାହା ଦେଖେ, ଯାହା ଶୁଣେ, ଯାହା ଅନୁଭବ କରେ ସେ ଅନୁସାରେ ତାର ଚରିତ୍ର ଗଢ଼ି ଉଠେ। ତେଣୁ ଯେଉଁ ଘରେ ସ୍ନେହ, ସହଯୋଗ, ଶୃଙ୍ଖଳା ଏବଂ ସକାରାତ୍ମକ ପରିବେଶ ରୁହେ ଶିଶୁଟି ସେହିଭଳି ସଂସ୍କାର ପାଇ ମଣିଷ ହୋଇ ଗଢ଼ି ଉଠେ। ଅନ୍ୟପଟେ ଘରେ ଯଦି ସବୁବେଳେ କଳହ, ଝଗଡ଼ା, ରାଗ, ରୁଷା ପରିବାର ସଦସ୍ୟଙ୍କ ଭିତରେ ଲାଗି ରହେ ତେବେ ଛୁଆଟିର ମନୋବଳ ଦୁର୍ବଳ ହୋଇଯାଏ ବା ଗୋଟିଏ କୁସଂସାରୀ ବ୍ୟକ୍ତି ହିସାବରେ ପିଲାଟି ଦୁନିଆରେ ପାଦ ରଖେ। ତେଣୁ ତ କୁହାଯାଏ ପୁଣି ପରିବାର ହେଉଛି ଛୁଆର ପ୍ରଥମ ବିଦ୍ୟାଳୟ। ଅନେକ ସମୟରେ ଦେଖାଯାଏ

0: ପାଠର ସାମଗ୍ରୀକୁ ଉପଲବ୍ଧି କରାଇବା। ଯଦି ଶିଶୁଟିର ଖେଳରେ କି ଗୀତ ଗାଇବା ପାଇଁ ଆଗ୍ରହ ଅଛି ତେବେ ତା ପାଇଁ ତାକୁ ସୁଯୋଗ ଦେଇ ଉତ୍ସାହିତ କରିବା ଆବଶ୍ୟକ। ଏହିଭଳି ଭାବରେ ହିଁ ଭଉଣୀ ଶିଶୁଟିର ସୁପ୍ତ ଅବସ୍ଥାରେ ଥିବା ପ୍ରତିଭା ଧୀରେ ଧୀରେ ବିକଶିତ ହୋଇପାରିବ। ଆଉ ବେଳେବେଳେ କ'ଣ ହୁଏ ନା ଭଉଣୀ, ଅନେକ ଅଭିଭାବକ ଏମିତି ଅଛନ୍ତି ଯେଉଁମାନଙ୍କୁ କେବଳ ତାଙ୍କ ଛୁଆର ଭୁଲ ହିଁ ନଜରକୁ ଆସିଥାଏ। ସବୁବେଳେ ସେମାନେ ଛୁଆଟି ଉପରେ ବିରକ୍ତ ପ୍ରକାଶ କରନ୍ତି, କିନ୍ତୁ ସବୁବେଳେ ତ ସେ ଛୁଆଟି କିଛି ଭୁଲ କରେନି, ଶିଶୁଟିର ଭଲ କାମ ବି ଅଛି। ସେହି ଭଲ କାମକୁ ଆମକୁ ପ୍ରଶଂସା କରିବା ଉଚିତ, ଯାହା ଶିଶୁଟିର ଆତ୍ମବିଶ୍ୱାସ ସୃଷ୍ଟି କରିବାରେ ସାହାଯ୍ୟ କରିବ। ତେଣୁ ଶିଶୁଟିର ଭଲ କାମରେ ତାକୁ ପ୍ରଶଂସା କରନ୍ତୁ, ତାକୁ ଉତ୍ସାହିତ କରନ୍ତୁ। ଏହା ଶିଶୁଟିର ମନରେ ମୁଁ ମଧ୍ୟ କିଛି କରିପାରିବି ବୋଲି ଭାବନାକୁ ସୃଷ୍ଟି କରିବ। ତେବେ ଶ୍ରୋତା ଭଉଣୀ, ଏହିଭଳି ଏକ ସମ୍ବେଦନଶୀଳ ପରିସ୍ଥିତିରେ ଆସନ୍ତୁ ଶୁଣିବା ଆଲୋଚନା, ପିଲାଙ୍କ ଅନ୍ତର୍ନିହିତ ଗୁଣର ବିକାଶରେ ପରିବାରର ଦାୟିତ୍ୱ। ଆଲୋଚିକା ଜନତୁନ ବେଗମ। ମ୍ୟାଡ଼ମ୍ ନମସ୍କାର।
1: ନମସ୍କାର।
0: ଆପଣଙ୍କୁ ଆମ ମହିଳା ମହଲ କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ। ଆଜିର ଆମର ଆଲୋଚନାର ବିଷୟବସ୍ତୁ ରହିଛି ପିଲାଙ୍କ ଅନ୍ତର୍ନିହିତ ଗୁଣର ବିକାଶରେ ପରିବାରର ଦାୟିତ୍ୱ। ଆମେ ପ୍ରଥମେ ଆପଣଙ୍କଠୁ ଜାଣିବାକୁ ଚାହିଁବୁ, ପିଲାଙ୍କ ଅନ୍ତର୍ନିହିତ ଗୁଣ କହିଲେ ଆମେ କ'ଣ ବୁଝିବା?
1: ପ୍ରତ୍ୟେକ ପିଲାଙ୍କ ଭିତରେ କିଛି ନା କିଛି ଅନ୍ତର୍ନିହିତ ପ୍ରତିଭା ଲୁକାୟିତ ହୋଇକି ରହିଥାଏ। ଯେମିତି ଆପଣ ଶୁଣିଥିବେ ଯେ ତୁଳସୀ ଦୁଇ ପତ୍ରରୁ ବାସେ, ଠିକ୍ ସେମିତି ପିଲାମାନଙ୍କ ଏଇ ଅନ୍ତର୍ନିହିତ ସୃଜନଶୀଳତାର ପରିପ୍ରକାଶ ପିଲାବେଳରୁ ହିଁ ହେଇଥାଏ। କିଏ ଗୀତ ଗାଇବାକୁ ଭଲ ପାଏ, କିଏ ଖେଳିବାକୁ ଭଲ ପାଏ, କିଏ ନାଚିବାକୁ ଭଲ ପାଏ, କିଏ ଚିତ୍ରାଙ୍କନ କରିବାକୁ ଭଲ ପାଏ। ବହୁତ ପିଲା ଥାନ୍ତି, ଦେଖିବେ ସେମାନେ ଗାଁରେ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ହେଲା, କିଛି ପୂଜା ପାର୍ବଣ ହେଲା, ସ୍ୱତଃ ପ୍ରବୃତ ଭାବରେ ନେତୃତ୍ୱ ନିଅନ୍ତି। ଏଥିରୁ ପିଲାଙ୍କର ନେତୃତ୍ୱ ନେବାର କ୍ଷମତା ରହିଛି ବୋଲି ପିଲାବେଳୁ ଜଣା ପଡିଯାଇଥାଏ।
0: ତାହେଲେ ପିଲାର ଯୋଉ ଗୁଣ ଓ ପ୍ରତିଭା ଚିହ୍ନଟ କରିବାରେ ପରିବାରର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ?
1: ଦେଖନ୍ତୁ, ପିଲା ସବୁଠୁ ବେଶୀ ସମୟ ତାର ପରିବାର ସହିତ ହିଁ ବିତାଇଥାଏ। ଆଗରୁ ଆମର ଯୌଥ ପରିବାରର ବା ସଂଯୁକ୍ତ ପରିବାର ଥିଲା, ଯୋଉଠି ବାପା ମାଙ୍କ ସହିତ ଜେଜେବାପା, ଜେଜେମା, ଦାଦା ଖୁଡ଼ି ଏମାନେ ଥିଲେ। ଏବେ କିନ୍ତୁ ପରିବାର ସଂକୀର୍ଣ୍ଣ ହେଇଯାଇଛି, ବାପା ମା ଆଉ ପିଲାକୁ ନେଇକି ପରିବାର। ତ ପିଲା ସବୁଠୁ ବେଶୀ ସମୟ ତାର ବାପା ମାଙ୍କ ସହିତ ହିଁ କଟେଇଥାଏ। ତେଣୁ ବାପା ମାଙ୍କର ଦାୟିତ୍ୱ ରହିଛି, ସେମାନେ ଅନୁଧ୍ୟାନ କରିବେ ଯେ ତାଙ୍କର ପିଲାର କୋଉ ଦିଗ ପ୍ରତି ବେଶୀ ଆକର୍ଷଣ ରହୁଛି ବା କୋଉ ଦିଗକୁ ସେ ଯିବା ପାଇଁ ଇଚ୍ଛା କରୁଛି ବା ଚାହୁଁଛି, ଏବଂ ସେଇ ହିସାବରେ ତାକୁ ଉତ୍ସାହିତ କରିବା। ତା ପାଇଁ ଯେମିତି ଆମେ କହୁ ନା ଯେ ଗୋଟେ ବୀଜ ବା ଗୋଟେ ମଞ୍ଜି ଯେତେବେଳେ ଅନୁକୂଳ ପରିବେଶ ପାଏ, ଅଙ୍କୁରୋଦ୍ଗମ ହେଇକି ମହାଦ୍ରୁମରେ ପରିଣତ ହୁଏ, ଠିକ୍ ସେମିତି ଯଦି ଆମେ ପିଲାକୁ ତାର ସଠିକ୍ ଯତ୍ନ ନେବା, ସଠିକ୍ ଦିଗ୍ଦର୍ଶନ ଦେବା ଏବଂ ତାକୁ ଉତ୍ସାହିତ କରିବା, ତାକୁ ଅନୁକୂଳ ପରିବେଶ ଦେବା, ତ ଭବିଷ୍ୟତରେ ଆମେ ଗୋଟେ ଭଲ ନାଗରିକଟେ ତିଆରି କରିପାରିବା।
0: ଏ କ୍ଷେତ୍ରରେ ପିତାମାତାଙ୍କ ଯୋଉ ଆଚରଣ ବ୍ୟବହାର ପିଲାଙ୍କ ବ୍ୟକ୍ତିତ୍ୱ ଉପରେ କିପରି ପ୍ରଭାବ ପକାଇଥାଏ ବୋଲି ଆପଣ ଭାବୁଛନ୍ତି?
1: ପ୍ରତ୍ୟେକ ପିଲା ପାଇଁ ତାର ବାପା ମା ହେଉଛନ୍ତି ରୋଲ ମଡେଲ ବା ଆଦର୍ଶ। ସେମାନେ ସବୁବେଳେ ତାଙ୍କ ବାପା ମାଙ୍କୁ ହିଁ ଅନୁସରଣ କରିଥାନ୍ତି। ଆପଣ ଦେଖିଥିବେ ଯେ ଗୋଟେ ପିଲା ହଉଛି ମାଟି ପିଣ୍ଡୁଳା ଭଳିଆ, ଯେମିତି କୁମ୍ଭାର ମାଟି ପିଣ୍ଡୁଳାକୁ ଯେମିତି ଆକୃତି ଦିଏ, ଠିକ୍ ଯୋଉ ଛାଞ୍ଚରେ ପକାଏ ସେଇ ଆକୃତିରେ ସେ ବାହାରେ, ଠିକ୍ ସେମିତି ପିଲାଟି ହଉଛି ଗୋଟେ ମାଟି ପିଣ୍ଡୁଳା। ତାକୁ ଆମେ ଯେମିତି ଭାବରେ ଗଢିବା ସେ ସେମିତି ଭାବରେ ଗଢି ହେବ। ତେଣୁ ଆମର ଆଚରଣ, ଉଚ୍ଚାରଣ, ବ୍ୟବହାର ପିଲାମାନଙ୍କ ଉପରେ ଗଭୀର ପ୍ରଭାବ ପକେଇଥାଏ। ତେଣୁ ପିଲାର ବ୍ୟକ୍ତିତ୍ୱ ଗଠନରେ ପିତାମାତାଙ୍କର ଯଥେଷ୍ଟ ଭୂମିକା ରହିଛି। ଆପଣ ଦେଖିବେ ପିଲାଟି ତା ବାପାଙ୍କୁ

0: ବା ଅଘଟଣ ଘଟେ, ସେ ଆସିକି ନିର୍ଦ୍ଦନ୍ଦରେ ତାଙ୍କ ବାପା ମାଙ୍କୁ ବା ତା ପରିବାରର କୌଣସି ସଦସ୍ୟଙ୍କୁ ଯାହାକୁ ସେ ବିଶ୍ୱାସ କରେ ତାଙ୍କୁ ଆସିକି ବିନା ଦ୍ୱିଧାରେ କହିପାରିବ। ଏବଂ ଆମର ଦାୟିତ୍ୱ ହେଉଛି ପିଲା ଯଦି କିଛି ଭୁଲ କରିଛି ତାକୁ କେମିତି ଠିକ୍ ବାଟକୁ ଆଣିବା। ଆମେ ଯଦି ସବୁବେଳେ ତାର କାମରେ ଆମେ ନେଗେଟିଭିଟି ଦେଖିବା, ତାକୁ ଆମେ ସକାରାତ୍ମକ ଢଙ୍ଗରେ ନ ନେଇକି ତା କାମରେ କେବଳ ମାନେ ଆମେ ଯୋଉ କହୁନି ଯେ ଭୁଲଟାକୁ ହିଁ ବାଛିବା, ତୋ ଦ୍ୱାରା କିଛି ହେଇପାରିବନି, ତୁ କିଛି କରିପାରିବୁନି, ତାକୁ ଉତ୍ସାହିତ କରିବାନି, ପ୍ରତି କାମରେ ଆମେ ହସ୍ତକ୍ଷେପ କରିବା। ଆପଣ ଗୋଟେ କାହାଣୀ ଶୁଣିଥିବେ ଯେ ହାତୀ ତାକୁ ଯୋଉ ଶିକୁଳିରେ ବନ୍ଧା ହେଇଥାଏ ସେ ଭାଙ୍ଗିପାରିବ କି
1: ନାହିଁ,
0: କିନ୍ତୁ ପିଲାବେଳେ ଯେତେବେଳେ ସେ ଛୋଟ ଥାଏ ତାକୁ ଯୋଉ ଶିକୁଳିରେ ବାନ୍ଧି ଦିଆଯାଇଥାଏ ସେ ଶିକୁଳିକୁ ସେ ବହୁତ ଭାଙ୍ଗିବାକୁ ଚେଷ୍ଟା କରେ ଏବଂ ସେଇଟା ଭାଙ୍ଗି ପାରେନି। ତ ସେଇଟା ତା ମନରେ ଗୋଟେ ଛାପ ପକେଇଦିଏ, ଗୋଟେ ମାଇଣ୍ଡସେଟ୍ ତିଆରି ହେଇଯାଏ ଯେ ମୁଁ ଆଉ କେବେ ବି ଏ ଶିକୁଳିକୁ ଭାଙ୍ଗି ପାରିବି ନାହିଁ, ତେଣୁ ସେ ଭବିଷ୍ୟତରେ କେବେ ଚେଷ୍ଟା କରେନି। ଠିକ ସେମିତି ପିଲାକୁ ଯଦି ଆମେ ସବୁବେଳେ ହସ୍ତୋତ୍ସାହିତ କରିବା, ତାର ପ୍ରତି କାମରେ ହସ୍ତକ୍ଷେପ କରିବା, ତାକୁ ଉତ୍ସାହିତ କରିବାନି, ତାକୁ ଆଗକୁ ବଢ଼ିବାକୁ ଦେବାନି, ତାହେଲେ ତା ଭିତରେ ଆତ୍ମବିଶ୍ୱାସ କେବେ ବି ବଢ଼ିପାରିବ ନାହିଁ।
1: ଯଦି ଛୁଆଟି କିଛି ଭୁଲ କଲା ତାକୁ ବୁଝେଇବା ମାଧ୍ୟମରେ ତାର ଭୁଲଟାକୁ ବୁଝେଇକି ଆମେ କହିବାକୁ ପଡ଼ିବ, ଆଉ ଯଦି କିଛି ସେ ଠିକ କାମ କରିଛି ତାକୁ ପ୍ରଶଂସା ମଧ୍ୟ କରିବା ଉଚିତ। ପରିବାରର ସ୍ନେହ ଓ ସହଯୋଗ ପିଲାଙ୍କର ଯୋଉ ମନ ବିକାଶ ବଢ଼ାଇବାରେ କିପରି ସାହାଯ୍ୟ କରିଥାଏ?
0: ଆପଣ ଦେଖନ୍ତୁ ଆଜି ପିଲାମାନେ ପରିବାର ଭିତରେ ବି ସୁରକ୍ଷିତ ନୁହନ୍ତି, ତେଣୁ ପିଲାଙ୍କ ମନରେ ଗୋଟେ ବିଶ୍ୱାସ ସୃଷ୍ଟି କରିବାର ଅଛି ଯେ ସେମାନେ ସୁରକ୍ଷିତ ଅଛନ୍ତି ଏବଂ ତା ସାଙ୍ଗରେ ତାର ଯୋଉମାନେ ଅଛନ୍ତି ତାର ଆତ୍ମୀୟ ସ୍ୱଜନ ସେମାନେ ତାର ଭଲ ଚିନ୍ତା କରୁଛନ୍ତି, ସେ ସୁରକ୍ଷିତ ଅଛି, ତାର ନିରାପତ୍ତା ଏଇ ପରିବାର ଭିତରେ ଅଛି ଏବଂ ସେମାନେ ତା କଥାକୁ ଶୁଣିବାର ଅଛି ଏବଂ ତାକୁ ବି ସ୍ପେସ୍ ଦେବାର ଅଛି, ତା କଥାର କିଛି ମୂଲ୍ୟ ଅଛି, ସେ କ'ଣ କହିବାକୁ ଚାହୁଁଛି, ତାର ବି ନିର୍ଣ୍ଣୟ ନେବାର କ୍ଷମତା ଅଛି, ଏଇଟାକୁ ପରିବାରକୁ ବୁଝିବାକୁ ପଡ଼ିବ ଏବଂ ତାକୁ ସହଯୋଗ କରିବାକୁ ପଡ଼ିବ।
1: ବର୍ତ୍ତମାନ କୁହନ୍ତୁ ପିଲାଙ୍କର ଯୋଉ ସୃଜନଶୀଳ ଗୁଣ ଅଛି ପ୍ରତ୍ୟେକ ପିଲା ପାଖରେ ଅଛି, ତାର ବିକାଶରେ ଘରୋଇ ପରିବେଶ କିପରି ଭୂମିକା ନିଭାଇଥାଏ?
0: ଆପଣ ପିଲାଟା କ'ଣ ଚାହୁଁଛି ସେଟା ପ୍ରଥମେ ବୁଝିବାକୁ ପଡ଼ିବ, ତାର ରୁଚି କୋଉଟା, ତାର ଅରୁଚି କୋଉଟା, ତାର ପସନ୍ଦ, ତାର ନା ପସନ୍ଦ ସେଟାକୁ ବୁଝିବାକୁ ପଡ଼ିବ ଏବଂ ତା ସହିତ ବାପା ମାଙ୍କୁ ଧ୍ୟାନ ଦେବାକୁ ପଡ଼ିବ ତାର ସାମର୍ଥ୍ୟ। ମନେ କରାଯାଉ ପିଲାଟି ଆମକୁ ଲାଗୁଛି ଯେ ସେ ଯୋଉ ଜିନିଷଟା କରିବା ପାଇଁ ଚାହୁଁଛି ହୁଏତ ସେ ସାମର୍ଥ୍ୟ ତା ପାଖରେ ନାହିଁ, କିନ୍ତୁ ଆମେ ଯଦି ତାକୁ ସିଧା କହିଦବା ଏଇଟା ତୋ ଦ୍ୱାରା ହେଇପାରିବ ନାହିଁ, ବୋଧ ହୁଏ ସେଟା ତା ଭିତରେ ଗୋଟେ
1: ଦୁର୍ବଳ କରିଦେବ,
0: ତାକୁ ଦୁର୍ବଳ କରିଦେବ, ତା ଭିତରେ ନକାରାତ୍ମକତା ସୃଷ୍ଟି କରିବ। ତେଣୁ କିଭଳି ପିଲାଟି ବୁଝିପାରିବ ବା କୋଉଭଳି ଭାବରେ ବୁଝେଇବା ଯେ ଯାହା ଫଳରେ ପିଲାଟି ଏଇଟାକୁ ଗୋଟେ ଅଲଗା ୱେରେ ନ ନେଇକି ଏଇଟାକୁ ପଜିଟିଭ ୱେରେ ନେବ ଏବଂ ତାର ଯୋଉ କମିଟା ଅଛି, ତାର ଯୋଉ ଦୁର୍ବଳତାଟା ଅଛି ସେଟାକୁ କେମିତି ଆଉ ମଜବୁତ କରିପାରିବ, ଆଉ କେମିତି ବଢେଇ ପାରିବ ସେଥିପାଇଁ ଚେଷ୍ଟା କରିବ ଏବଂ ସେଥିପାଇଁ ପରିବାର ଲୋକ ବି ତାଙ୍କର ସହଯୋଗ ଏବଂ ତାଙ୍କର ଉତ୍ସାହ ଏବଂ ତାଙ୍କର ସମର୍ଥନ
1: ନିହାତି ଆବଶ୍ୟକ
0: ଆବଶ୍ୟକ।
1: ଅଧିକ ଯଦି ଚାପ ଦେଲେ ପିଲାଙ୍କର ସ୍ୱାଭାବିକ ପ୍ରତିଭାରେ କିପରି ପ୍ରଭାବ ପଡେ? ଧରନ୍ତୁ ପିଲାଟେ ଆଜି କମ୍ ମାର୍କ ଆଣିଲା, ତାକୁ ତୁ ଏତିକି କରିପାରୁନୁ, ତୋର ପ୍ରତିଭାରେ ଅଧିକ ବିକାଶ କରିବାକୁ ପଡିବ, ଏ କ୍ଷେତ୍ରରେ ଆପଣ କୁହନ୍ତୁ ଅଧିକ ଚାପ ଯଦି ପିଲାଙ୍କ ଉପରେ ଆମେ ପକାଇବା ତାର ସ୍ୱାଭାବିକ ପ୍ରତିଭା କିପରି ପ୍ରଭାବ ପକାଇଥାଏ?
0: ଆପଣ ମ୍ୟାଡାମ ଦେଖିଥିବେ ଏବେ ସ୍କୁଲରେ ହେଇଛି ଯେ ଦଣ୍ଡ ମୁକ୍ତ
1: ଅଞ୍ଚଳ,
0: ପିଲାମାନଙ୍କୁ ଦଣ୍ଡ ମୁକ୍ତ ଅଞ୍ଚଳ, ପିଲାମାନଙ୍କୁ ମାଡ ମରାଯିବନି, ଏଇଟା କାହିଁକି ହେଲା ଯେ ଆମେ ସବୁବେଳେ ପିଲାଙ୍କ ଭିତରେ ଗୋଟେ ଭୟ ସୃଷ୍ଟି କଲୁ, ପିଲାମାନେ ଚାପରେ ରହିଲେ, ପିଲା ଯଦି ପାଠ କରିକି ନ ଆସିଲା ତାକୁ ଆମେ ମାଡ ମାରିଲୁ, ତା ଫଳରେ କ'ଣ ହେଲା ପିଲା ମନ ଭିତରେ ଗୋଟେ ଭୟ ସୃଷ୍ଟି ହେଲା ଏବଂ ଆମେ ଦେଖିଛୁ ଯେ ବହୁତ ଡ୍ରପ୍ ଆଉଟ୍ ହଉଥିଲା। ଠିକ୍ ସେମିତି ଆମେ ଆମ ଘରେ

0: ସବୁବେଳେ ପିଲା ଉପରେ ପ୍ରେସର ପକଉଛନ୍ତି, ଏତିକି ପରସେଣ୍ଟ ତତେ ଆଣିବାର ଅଛି, ତୁ ଖେଳିବାକୁ ଯାଇପାରିବୁନି, ତୁ ଗୀତ ଗାଇପାରିବୁନି, ତୁ ନାଚି ପାରିବୁନି। ଛୁଟି ସମୟରେ ପିଲା ଟିକେ ଚାହୁଁଛି ସାଙ୍ଗସାଥିଙ୍କ ସହିତ ସମୟ ବିତେଇବ, ବା ନିଜର ଯୋଉ ସ୍ୱଜନ ପରିଜନ ରହିଲେ, ଯେମିତି ଆପଣଙ୍କର ଜେଜେବାପା ଜେଜେମା ଅଜା ଆଈ, ତାଙ୍କ ସହିତ ଟିକେ ସମୟ ବିତେଇବ। ତ ସେତେବେଳେ ଆମେ ସବୁବେଳେ କହୁଛୁ ପିଲାଟି ପାଠ ଭିତରେ ହିଁ ସୀମିତ ରହୁ, ଏବଂ ଆମର ଆଧାର ହେଉଛି ମାର୍କ ପରସେଣ୍ଟେଜ, କିନ୍ତୁ ପିଲାର ଅଲଗା ତାର ବ୍ୟକ୍ତିତ୍ୱ ବିକାଶ କରିବାକୁ ହେଲେ ପିଲାର ଅଲଗା ବିକାଶ ବି, ତାର ଶାରୀରିକ ବିକାଶ ବି ଜରୁରୀ ଅଛି, ତାର ମାନସିକ ବିକାଶ ବି ଜରୁରୀ ଅଛି, ଏବଂ ସେଥିପାଇଁ ପିଲାଙ୍କୁ ଅଲଗା ସବୁ ଯେଉଁ କାର୍ଯ୍ୟକ୍ରମ ରହିଲା ଯେଉଁଟାକୁ ତାକୁ ସାମାଜିକ ଭାବରେ ଯୋଡ଼ିବ, ଯେଉଁଟା ତାକୁ ସାଂସ୍କୃତିକ ଭାବରେ ପରିପୃଷ୍ଟ କରିବ, ସେ ଦିଗରେ ତାକୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି। ଆମେ ଭାବୁଛେ ପିଲାଟା ଯଦି ଅଧିକା ମାର୍କ ଆଣିବ ତାହେଲେ ସେ ଭଲ ଇନଷ୍ଟିଚ୍ୟୁସନ୍ରେ ପାଠ ପଢ଼ିବ ଆଉ ଭଲ ଚାକିରି କରିବ। ତ ଆମେ ଭଲ ମଣିଷ କରିବା ପାଇଁ ଚେଷ୍ଟା କରୁନି, ଆମେ କେବଳ ଗୋଟେ ମେସିନ୍
1: ତିଆରି
0: କରୁଛି, ଯୋଉ ମେସିନ୍, ଏବଂ ସେଥିରେ ସେ ଆମେ ଯୋଉ କହୁନେ ପୁସ୍ତକ କୀଟ, ସେ ହେଇପାରେ ପୋଥିଗତ ବିଦ୍ୟା ଯୋଉଟା ତାର ବହୁତ ଭଲ ଭାବରେ ହେଇପାରେ, ସେ ବହୁତ ଭଲ ମାର୍କ ରଖିପାରେ, କିନ୍ତୁ ତାକୁ ଯୋଉ ଅଲଗା ଦିଗରେ ତାର ଯୋଉ ବିକାଶ ହବା କଥା ସେଇଟା ହେଇପାରୁନି, ଏବଂ ସବୁବେଳେ ସେ ଚାପରେ ରହୁଛି। ଆପଣ ଦେଖିବେ ଏବେ ପିଲାମାନେ ସୁଇସାଇଡ୍ କରିବା ସଂଖ୍ୟା ବଢ଼ିଯାଇଛି, ଶୁଣାଯାଉନି ବଢ଼ିଯାଇଛି, ଏବଂ ଆପଣ ଦେଖିବେ ଯୋଉ ଆମର ବହୁତ ଗୁଡ଼ାଏ ରେପୁଟେଡ୍ ଅନୁଷ୍ଠାନ ରହିଛି ଯୋଉଠି ପିଲାମାନେ ଯାଉଛନ୍ତି ପାଠ ପଢ଼ିବା ପାଇଁ, ଆଉ ସେମାନେ ସେଠି ଯଦି କ୍ରାକ୍ କରିପାରୁନାହାନ୍ତି, ଭଲ ମାର୍କ ଆଣିପାରୁନାହାନ୍ତି, ଅନ୍ୟମାନଙ୍କ ସହିତ କମ୍ପିଟ୍ କରିପାରୁନାହାନ୍ତି, ଆଉ ଆମେ ସବୁବେଳେ ତୁଳନା କରୁଛୁ ତାଙ୍କ ପୁଅ ଏତେ ପରସେଣ୍ଟ ମାର୍କ ରଖିଲା, ତାଙ୍କ ପୁଅ ଅମକା ସ୍କୁଲରେ ପଢ଼ୁଛି, ତାଙ୍କ ପୁଅ ଅମକା କଲେଜରେ ପଢ଼ୁଛି, ତୁ କିଛି କରିପାରିଲୁନି, ତୁ ତ ଜୀବନରେ କିଛି କରିପାରିବୁନି। ତ ପିଲାଟା ସବୁବେଳେ ଚାପରେ ରହିଲା। ଆମେ ଆରମ୍ଭରୁ କଥା ହଉଥିଲେ ଯେ ସେ ଯେଉଁ ଅନ୍ତର୍ନିହିତ ଗୁଣ, ପ୍ରତ୍ୟେକ ପିଲାଙ୍କ ଭିତରେ କିଛି ନା କିଛି ଗୁଣ ରହିଛି ଯେଉଁଟା ତାର ଜନ୍ମଗତ, ସେ କିଛି ନା କିଛି ପ୍ରତିଭା ତା ଭିତରେ ରହିଛି, ଏବଂ ସେ ପ୍ରତିଭାର ବିକାଶ ହେଇପାରୁ ନାହିଁ।
1: ଯେତେବେଳେ ପିଲାଟି ପାଠ ପଢ଼ାପଢ଼ି କରୁଛି ବା ଖେଳକୁଦ କରୁଛି, ସାହିତ୍ୟ ସଂସ୍କୃତି ଏ ଦିଗ ପ୍ରତି ଅଂଶଗ୍ରହଣ କରୁଛି, ବାପା ମା ବା ପରିବାର ସଦସ୍ୟ ତାକୁ ମନା କରୁଛନ୍ତି, ଏଇ ଯୋଉ ଅଂଶଗ୍ରହଣ କରିବାଟା ପିଲାଟା ପାଇଁ କେତେ ଜରୁରୀ ବୋଲି ଭାବୁଛନ୍ତି ଆପଣ?
0: ଦେଖନ୍ତୁ, ଆପଣ ପିଲାଟି ଯଦି ନ ଖେଳିବ, ଆମେ କହୁଛେ ଯେ ଆମର ଶାରୀରିକ ସୁସ୍ଥତା ସହିତ ମାନସିକ ସୁସ୍ଥତା ବହୁତ ଜରୁରୀ ଅଛି। ଯଦି ଆମେ ମାନସିକ ଭାବରେ ସୁସ୍ଥ ନ ରହିବା, ସବୁବେଳେ

0: ଫୁଟ ନେଇ ପାରିବ
1: ଆଜ୍ଞା
0: ନାହିଁ, ଏବଂ ଶାରୀରିକ ସ୍ତରରେ ତ ତାର ଶାରୀରିକ ଅଭିବୃଦ୍ଧି ତ ହେଇପାରିବନି, ମାନସିକ ଅଶାନ୍ତି ମାନସିକ ଦୁଶ୍ଚିନ୍ତାଟା ବଢି ଚାଲିବ, ସାମାଜିକ ସମ୍ପର୍କଟା କମି କମିକି ଯିବ।
1: ମ୍ୟାଡ଼ାମ, ପିଲାଙ୍କର ଯୋଉ ଭଲ ଅଭ୍ୟାସ ଗଢି ତୋଳିବାରେ ପରିବାରର ଭୂମିକା ତ ନିଶ୍ଚିତ ଭାବେ ଅଛି, ସେ ବିଷୟରେ କିଛି କୁହନ୍ତୁ।
0: ଆପଣ ଦେଖିଥିବେ ଆପଣଙ୍କ ପିଲାବେଳେ ଯେତେବେଳେ ଆମେ ଟିକେ ମାନେ ବଡ଼ ହେଇଯାଉଥିଲୁ, ଅଜାଙ୍କ ପାଖରେ ନହେଲେ ଜେଜେବାପା ଜେଜେମାଙ୍କ ପାଖରେ ରହୁଥିଲୁ, ଯୋଉ ପିଲାମାନେ ଆପଣ ଦେଖିବେ ଯୌଥ ପରିବାରରେ ବଢ଼ିଛନ୍ତି, ଜେଜେବାପା ଜେଜେମାଙ୍କ ସହ ବଢ଼ିଛନ୍ତି, ତାଙ୍କର ସଂସ୍କାର ଅଲଗା, ତାଙ୍କର ବ୍ୟବହାର ଅଲଗା। ଜେଜେବାପା ଜେଜେମା ମାନେ ପିଲାମାନଙ୍କୁ ଶୃଙ୍ଖଳା ଶିଖାନ୍ତି, ସକାଳୁ ଉଠିବା, ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା, ପରିଷ୍କାର ପରିଚ୍ଛନ୍ନ ରହିବା, ଗୁରୁଜନ ମାନଙ୍କୁ କେମିତି ସମ୍ମାନ ଦେବା, ବିଭିନ୍ନ କାହାଣୀ ମାଧ୍ୟମରେ ଗୀତ ମାଧ୍ୟମରେ ସେମାନେ ପିଲାଙ୍କୁ ନୀତି ଶିକ୍ଷା ଦିଅନ୍ତି, ଭୁଲ କାମ କଲେ କଣ ଦଣ୍ଡ ମିଳେ ସେଇଟା ସେମାନେ ପିଲାଦିନ
1: ଗପ
0: ମାଧ୍ୟମରେ ଶିଖେଇଥାନ୍ତି, ପିଲାମାନଙ୍କୁ ଈଶ୍ୱରଙ୍କ ପ୍ରତି କେମିତି ସମର୍ପଣ ଭାବ ଆସିବ ସେଇଟା ଶିଖେଇଥାନ୍ତି।
1: ସେ ଭିତରୁ ପିଲା ନୈତିକ ଜ୍ଞାନ ବହୁତ ଶିଖିଥାଏ,
0: ବହୁତ ଶିଖିଥାଏ।
1: ଆଜିର ଯୋଉ ଡିଜିଟାଲ ଯୁଗରେ ପିଲାଙ୍କର ସଠିକ ବିକାଶ ପାଇଁ ମାତା ପିତା କଣ ସତର୍କତା ଅବଲମ୍ବନ କରିବା କଥା?
0: ଆପଣ ଦେଖିଥିବେ ଆଜିକାଲି ପିଲାମାନେ ଟିକେ କାନ୍ଦିଲେ ବାପା ମାଙ୍କ ପାଖରେ ଧୈର୍ଯ୍ୟ ନାହିଁ ପିଲାକୁ ବୁଝେଇବା ପାଇଁ, ପିଲା ଯଦି ଟିକେ କାନ୍ଦିଲା ସିଧା ପିଲାକୁ ମୋବାଇଲ ଧରି ଦେଉଛନ୍ତି। ତ ପ୍ରଥମେ ବାପା ମାଙ୍କୁ ଦେଖିବାର ଅଛି ଯେ ପିଲାଟା କେତେ ସମୟ ଦେଖିବ, କଣ ଦେଖିବ, ପ୍ୟାରେଣ୍ଟାଲ କଣ୍ଟ୍ରୋଲ ଥିବାର ଅଛି। ଆମେ କହୁନି ଯେ ପିଲାଟା ଡିଜିଟାଲ ଶିକ୍ଷା ନବନି ବା ଡିଜିଟାଲ ଶିକ୍ଷା ନବା ଖରାପ, କିନ୍ତୁ କୋଉଟା ପିଲା ପାଇଁ ଜରୁରୀ କୋଉଟା ପିଲା ପାଇଁ ଜରୁରୀ ନୁହେଁ, ଇଏ ସବୁ ଜିନିଷ ଉପରେ ଗୋଟେ ମାନେ କଣ୍ଟ୍ରୋଲ ବା ଗୋଟେ ନିୟନ୍ତ୍ରଣ ବାପା ମା ମାନଙ୍କର ରହିବାର ଅଛି।
1: ସାଙ୍ଗ
0: ହିସାବରେ ମାନେ ପିଲାଟି କେବେ ହେଲେ ତାର ବାପା ମାଙ୍କୁ ଭାବିବ ନାହିଁ ଯେ ଏମାନେ ମୋର ଶତ୍ରୁ, ଏମାନେ ମୋର ମାନେ ଭଲ ପାଇଁ ବା ମୋର ଉତ୍ତମ ଭବିଷ୍ୟତ ପାଇଁ
1: ଚିନ୍ତା କରୁଛନ୍ତି। ଗୋଟିଏ ସୁସ୍ଥ ପାରିବାରିକ ପରିବେଶ ପିଲାଙ୍କ ଭବିଷ୍ୟତ ଗଢିବାରେ କେତେ ଜରୁରୀ ବୋଲି ଆପଣ ଭାବୁଛନ୍ତି?
0: ଗୋଟେ ପିଲାକୁ ଗୋଟେ ସୁସ୍ଥ ପରିବେଶ ଯଦି ନ ମିଳିଲା, ସବୁବେଳେ ଯେଉଁ ପରିବାରରେ ଝଗଡ଼ା ହଉଥିବ, ଅଶାନ୍ତି ଥିବ, ବାପା ମା ଭିତରେ ଝଗଡ଼ା ଚାଲିଥିବ, ଏଇଟା କୋଉଠି ନା କୋଉଠି ପିଲା ଉପରେ ଗଭୀର ଚାପ ପକାଏ। ତେଣୁ ପିଲାକୁ ଗୋଟେ ସୁରକ୍ଷିତ ପରିବେଶ ଦବା ବା ଗୋଟେ ଅନୁକୂଳ ପରିବେଶ ପ୍ରଦାନ କରିବା, ଏଇଟା ପ୍ରତ୍ୟେକ ପିତାମାତାଙ୍କର ଦାୟିତ୍ୱ, ଯାହାଫଳରେ ପିଲାଟି ନିଜକୁ ସୁରକ୍ଷିତ ମନେ କରିବ।
1: ମ୍ୟାଡ଼ାମ, ଶେଷରେ ଆପଣ ପିଲାମାନଙ୍କର ଯୋଉ ସମଗ୍ର ବିକାଶ ପାଇଁ ପରିବାରର ସଦସ୍ୟମାନଙ୍କୁ କ'ଣ ବାର୍ତ୍ତା ଦେବାକୁ ଚାହିଁବେ?
0: ମୁଁ ଏତିକି କହିବି ଯେ ନିଶ୍ଚିତ ଭାବରେ ପିଲାର ଶିକ୍ଷାଗତ ସଫଳତା ପାଇଁ ଆପଣ ଜୋର ଦିଅନ୍ତୁ, କିନ୍ତୁ ନମ୍ବର ଅପେକ୍ଷା ମଣିଷ ଭାବରେ ତାକୁ ଗଢ଼ି ତୋଳିବା ପାଇଁ ବେଶୀ ଉତ୍ସାହିତ କରନ୍ତୁ। ବୟୋଜ୍ୟେଷ୍ଠ ବ୍ୟକ୍ତି ଆସିଲେ, ଘରକୁ କେହି ଅତିଥି ଆସିଲେ, ତାଙ୍କୁ କେମିତି ସମ୍ମାନ ଦେଖେଇବା, ଆମର ସମାଜ ପ୍ରତି କ'ଣ ଦାୟିତ୍ୱ ରହିଛି, ସାନମାନଙ୍କ ପ୍ରତି କ'ଣ ଦାୟିତ୍ୱ ରହିଛି, ବଡ଼ମାନଙ୍କୁ ଆମେ କେମିତି ଆଦର କରିବା, ସାନମାନଙ୍କୁ କେମିତି ସ୍ନେହ କରିବା, ଇଏ ସବୁ ଜିନିଷ ଆପଣ ପିଲାକୁ ଶିଖାନ୍ତୁ। ଆପଣଙ୍କ ପିଲା ଭବିଷ୍ୟତରେ ନିଶ୍ଚୟ ଗୋଟେ ଭଲ ମଣିଷ ହେଇକି ବାହାରିବ।
1: ବହୁତ ବଢ଼ିଆ କଥା ମ୍ୟାଡ଼ାମ, ଆପଣ ଆମ କାର୍ଯ୍ୟକ୍ରମକୁ ଆସିଲେ, ଏତେ ସୁନ୍ଦର ତଥ୍ୟମାନ ଆମ ଶ୍ରୋତା ଭଉଣୀମାନଙ୍କୁ ଦେଇଥିବାରୁ ଆପଣଙ୍କୁ ଆମ ମହିଳା ମହଲ କାର୍ଯ୍ୟକ୍ରମ ତରଫରୁ ତଥା ଆମ ଶ୍ରୋତା ଭଉଣୀମାନଙ୍କ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ଆପଣଙ୍କୁ ବି ବହୁତ ଧନ୍ୟବାଦ ମୋତେ ସୁଯୋଗ ଦେଇଥିବାରୁ, ନମସ୍କାର।
1: ଶ୍ରୋତା ଭଉଣୀ, ବର୍ତ୍ତମାନ ଆପଣ ଶୁଣିଲେ ଆଲୋଚନା ପିଲାଙ୍କ ଅନ୍ତର୍ନିହିତ ଗୁଣର ବିକାଶରେ ପରିବାରର ଦାୟିତ୍ୱ। ଆଲୋଚିକା ଥିଲେ ଜନତନ ବେଗମ। ବାସ୍ତବରେ ଯଦି ଶିଶୁଟି କିଛି ଭୁଲ କରୁଛି, ତାକୁ ଗାଳିଗୁଲଜ କରିବା ପରିବର୍ତ୍ତେ ଶିଶୁକୁ ସକାରାତ୍ମକ ଭାବେ ବୁଝାଇବା ଆବଶ୍ୟକ। ଭୁଲ କଲେ ଦଣ୍ଡ ନ ଦେଇ ବେଶୀ ଭଲ ଭାବରେ ସେହି କଥାଟିକୁ ବୁଝାଇବା କଥା। ଏହା ଶିଶୁକୁ ଭଲ ମଣିଷ ହେବାର ପ୍ରେରଣା ଦିଏ। ଆଜିର ଡିଜିଟାଲ ଯୁଗରେ ଶିଶୁମାନେ ଅତ୍ୟଧିକ

ସମୟ ମୋବାଇଲ ବା ଇଣ୍ଟରନେଟ୍ରେ ସମୟ ବିତାନ୍ତି। ଏହାର ଅତ୍ୟଧିକ ବ୍ୟବହାର ଶିଶୁଙ୍କ ସୃଜନଶୀଳତା ଓ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି। ସେଥିପାଇଁ ଅଭିଭାବକମାନେ ଶିଶୁକୁ ଡିଜିଟାଲ ଉପକରଣର ସଠିକ୍ ବ୍ୟବହାର ଶିଖାଇବା ଆବଶ୍ୟକ। ସେମାନଙ୍କୁ ପୁସ୍ତକ ପଢ଼ିବା, ବାହାରେ ଖେଳିବା ଓ ସୃଜନଶୀଳ କାର୍ଯ୍ୟକଳାପରେ ଅଂଶଗ୍ରହଣ କରାଇବାକୁ ପ୍ରୋତ୍ସାହିତ କରିବା ଆବଶ୍ୟକ। ଭଉଣୀ, ପ୍ରତ୍ୟେକ ଶିଶୁର ନିଜସ୍ୱ ସ୍ୱପ୍ନ ଥାଏ। କେହି ଡାକ୍ତର ହେବାକୁ ଚାହାନ୍ତି ତ କେହି ଶିକ୍ଷକ, କେହି ବୈଜ୍ଞାନିକ ତ ଆଉ କେହି କଳାକାରଟିଏ। ଅଭିଭାବକମାନଙ୍କ ଦାୟିତ୍ୱ ହେଉଛି ସେହି ସ୍ୱପ୍ନକୁ ସମ୍ମାନ କରିବା। ଯଦି ଶିଶୁକୁ ନିଜ

ତେଣୁ ଆସନ୍ତୁ ଖରାଦିନେ କ'ଣ ଖାଇବା ନ ଖାଇବା ସେ ବିଷୟରେ ଜାଣିବା। ଖରାଦିନେ ମସଲାଯୁକ୍ତ ଖାଦ୍ୟ ଖାଇବା ଆଦୌ ଠିକ୍ ନୁହେଁ। ଭଉଣୀ, ଖରା ଗରମ ଆସିଲେ ଅତ୍ୟଧିକ ତେଲ ମସଲା ବ୍ୟବହାର କରନ୍ତୁ ନାହିଁ। ଏହି ଋତୁରେ ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଭଲ ହଜମ ହୋଇନଥାଏ। ତେଣୁ ଏହିଭଳି ପାଟି ସୁଆଦିଆ ଏବଂ ଶରୀର ପାଇଁ କ୍ଷତି କରୁଥିବା ଖାଦ୍ୟଠାରୁ ନିଜକୁ ତଥା ପରିବାରକୁ ଦୂରେଇ ରଖନ୍ତୁ। ଭଉଣୀ, ଆମେ ସାଧାରଣତଃ ଖାଦ୍ୟ କିଛି ବଳିଗଲେ ନ ଫୋପାଡ଼ି ଖାଇଦେଉ। ଶୀତଦିନମାନଙ୍କରେ ତ ଏହା ଠିକ୍ ଅଛି, କାରଣ ଏହି ଦିନ ଖାଦ୍ୟ ଅଧିକ ସମୟ ପର୍ଯ୍ୟନ୍ତ ସୁରକ୍ଷିତ ରୁହେ, କିଛି ନଷ୍ଟ ହୁଏନି। କିନ୍ତୁ ଖରାଦିନେ ଏହା ରୋଗକୁ ନିମନ୍ତ୍ରଣ କରିବା ପରି ହୁଏ। ଖରାଦିନେ ଭୁଲରେ ମଧ୍ୟ ବାସି ଖାଦ୍ୟ ଖାଆନ୍ତିନି, କାରଣ ଏହା ପେଟରେ ସମସ୍ୟା ସୃଷ୍ଟି କରିପାରେ। ଯଦି ଆପଣ ଖାଦ୍ୟକୁ ବାରମ୍ବାର ଗରମ କରନ୍ତି ତେବେ ମଧ୍ୟ ତାହା ପାଟିକୁ ତ କିଛି ଖରାପ ଲାଗିବନି, କିନ୍ତୁ ଶରୀର ପାଇଁ ବିଷାକ୍ତ ହୋଇଯିବ। ଏହି ଦିନେ ଯଦି ଆପଣଙ୍କ ଭାତ ବଳିଛି ତେବେ ତାକୁ ପଖାଳ କରି ଖାଇପାରିବେ। ଖରାଦିନେ ମାଦକ ଦ୍ରବ୍ୟର ସେବନ, ଧୂମପାନ, ଚା ଏବଂ କଫି ମଧ୍ୟ ଦେହ ପାଇଁ ଜମାରୁ ଭଲ ହୋଇନଥାଏ। ତେଣୁ ଏସବୁ ଦିଗ ପ୍ରତି ମଧ୍ୟ ସଚେତନ ରହିବା ଓ ଅନ୍ୟକୁ ମଧ୍ୟ ସଚେତନ କରିବା, ତେବେ ଯାଇ ଆମେ ସୁସ୍ଥ ରହିବା ତଥା ଆମ ପରିବାର ମଧ୍ୟ ସୁସ୍ଥ ରହିବ। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ସାରି ଆପଣଙ୍କଠୁ ବିଦାୟ ନେଇ ରହୁଛୁ। ନମସ୍କାର।

ਆਕਾਸ਼ਵਾਣੀ ਸੰਵਾਦ ਪੜ੍ਹੁਛਂਤੀ ਮਹੇਸ਼ਵਰ ਸਾਹୁ ମୁଖ୍ୟ ସମ୍ବାଦ ଶିକ୍ଷା ବ୍ୟକ୍ତିକୁ ଆତ୍ମନିର୍ଭରଶୀଳ ସଚେତନ ଏବଂ ସକ୍ଷମ କରିଥାଏ କହିଲେ ରାଷ୍ଟ୍ରପତି ସୁପ୍ରିମକୋର୍ଟର ପାଞ୍ଚ ଜଣ ନୂତନ ବିଚାରପତିଙ୍କୁ ଶପଥପାଠ କରାଇଲେ ପ୍ରଧାନ ବିଚାରପତି ନୂଆଦିଲ୍ଲୀରେ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସିବିଏସ୍ଇ ପକ୍ଷରୁ ଉତ୍ତର ଖାତାର ପୁନଃମୂଲ୍ୟାୟନ ପାଇଁ ଆଜିଠାରୁ ଖୋଲିବ ନୂତନ ପୋର୍ଟାଲ ଏବଂ ମହିଳା କ୍ରିକେଟରେ ଆଜି ଭାରତ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଅନ୍ତିମ ଟି20 କ୍ରିକେଟ ମ୍ୟାଚ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଶିକ୍ଷା ହେଉଛି ସଶକ୍ତିକରଣର ଏକ ଶକ୍ତିଶାଳୀ ମାଧ୍ୟମ ଏହା ବ୍ୟକ୍ତିକୁ ଆତ୍ମନିର୍ଭରଶୀଳ ସଚେତନ ଏବଂ ସକ୍ଷମ ହେବାକୁ ସହାୟ ହୋଇଥାଏ ଆଜି ନୂଆଦିଲ୍ଲୀଠାରେ ଛାତ୍ରବୃତ୍ତି ଯୋଜନାର ଆଦିବାସୀ ହିତାଧିକାରୀମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି

ଯେଉଁ ମାନେ ସ୍କାନ କପି ପାଇଛନ୍ତି ସେହି ଛାତ୍ରଛାତ୍ରୀମାନେ ପୋର୍ଟାଲ ବ୍ୟବହାର କରିପାରିବେ। ସୁରକ୍ଷା ଦୃଷ୍ଟିରୁ ପୋର୍ଟାଲ ବ୍ୟବହାର ଲାଗି ଆଧାର ପ୍ରମାଣୀକରଣ ବ୍ୟବସ୍ଥା କରାଯାଇଛି। ଯେଉଁ ଛାତ୍ରଛାତ୍ରୀମାନଙ୍କର ଆଧାର ନଥିବ ସେ କ୍ଷେତ୍ରରେ ସେମାନଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ଆଧାର ସୂଚନା ବ୍ୟବହାର କରାଯାଇପାରିବ। ସିବିଏସ୍ଇ ଅନୁଯାୟୀ ସ୍କାନ କରାଯାଇଥିବା ଉତ୍ତର ଖାତାର ଯାଞ୍ଚ ପାଇଁ ପେପର ପିଛା 100 ଟଙ୍କା ଦେୟ ଧାର୍ଯ୍ୟ କରାଯାଇଛି। ସେହିପରି ପ୍ରତ୍ୟେକ ପ୍ରଶ୍ନର ଉତ୍ତରର ପୁନଃମୂଲ୍ୟାୟନ ପାଇଁ 25 ଟଙ୍କା ଦେବାକୁ ପଡ଼ିବ। ଅନ୍ଲାଇନ୍ ମାଧ୍ୟମରେ ଦେୟ ପ୍ରଦାନ କରାଯାଇପାରିବ। ତେବେ ପୋର୍ଟାଲ ବ୍ୟବହାର କରିବା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ସିବିଏସ୍ଇ ଦ୍ୱାରା ପ୍ରଦତ୍ତ ଭିଡ଼ିଓ ଦେଖିବା ଲାଗି ପରାମର୍ଶ ଦିଆଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରବାସନ ଏବଂ ବିଦେଶୀ ସଂଶୋଧନ ଅଧିନିୟମ 2026 ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିରେ ପଞ୍ଜୀକରଣ ସମୟସୀମା ଏବଂ ପ୍ରବାସନ ନିୟମ ଅନ୍ତର୍ଗତ ଅପିଲ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଭାରତରେ ପହଞ୍ଚିବାର 180 ଦିନର ଅବଧି ଶେଷ ହେବା ପରେ 14 ଦିନ ମଧ୍ୟରେ ପଞ୍ଜୀକରଣ ଶେଷ କରିବାକୁ ପଡ଼ୁଥିବା ବେଳେ ସଂଶୋଧନ ପରେ 180 ଦିନ ଶେଷ ହେବା ପୂର୍ବରୁ ପଞ୍ଜୀକରଣ କରିବାକୁ ପଡ଼ିବ। ତେବେ ସଂଶୋଧିତ ନିୟମରେ ଜରୁରୀକାଳୀନ ପରିସ୍ଥିତିରେ ପଞ୍ଜୀକରଣ ପାଇଁ ବିଳମ୍ବ ଦେୟ ଦାଖଲ ପାଇଁ ଅନୁମତି ଦେବାର ବ୍ୟବସ୍ଥା ରହିଛି। ତେଲଙ୍ଗାନା ରାଜ୍ୟ ପ୍ରତିଷ୍ଠା ଦିବସରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଠାକାର ଅଧିବାସୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ତେଲଙ୍ଗାନାବାସୀଙ୍କୁ ପରିଶ୍ରମୀ ବୋଲି ବର୍ଣ୍ଣନା କରିବା ସହ ବିଗତ ବର୍ଷଗୁଡ଼ିକରେ ଏହାର ଦ୍ରୁତ ବିକାଶ ହୋଇଥିବା କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ତେଲଙ୍ଗାନାର ସାଂସ୍କୃତିକ ଐତିହ୍ୟକୁ ପ୍ରଶଂସା କରି ସେଠାକାର ଲୋକମାନଙ୍କ ନବସୃଜନ ଏବଂ କଠିନ ପରିଶ୍ରମକୁ ପ୍ରଶଂସା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲଙ୍ଗାନାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ତେଲଙ୍ଗାନାର ଏକ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ରହିଛି। ତେଲଙ୍ଗାନାର ବିକାଶ ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଚାରିଦିନିଆ ଭାରତ ଗସ୍ତରେ ଆସିଥିବା ମ୍ୟାମାର ରାଷ୍ଟ୍ରପତି ୟୁ ମି ଅଙ୍ଗ୍ ଲାଇଙ୍ଗ୍ ଆଜି ମୁମ୍ବାଇରେ ପହଞ୍ଚିଛନ୍ତି। ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରରେ ମହାରାଷ୍ଟ୍ର ରାଜ୍ୟପାଳ ଜିଷ୍ଣୁଦେବ ବର୍ମା ଏବଂ ମନ୍ତ୍ରୀ ଜୟକୁମାର ରାୱଲ ମ୍ୟାମାର ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ସୂଚନା ଅନୁଯାୟୀ ରାଷ୍ଟ୍ରପତି ଲାଇଙ୍ଗ୍ ମୁମ୍ବାଇରେ ଆଜି ବ୍ୟବସାୟିକ ଏବଂ ଶିଳ୍ପ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ। ସେ ମୁମ୍ବାଇର କେତେକ ପ୍ରମୁଖ ସ୍ଥଳୀ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ମ୍ୟାମାର ରାଷ୍ଟ୍ରପତି ମହାରାଷ୍ଟ୍ର ଲୋକଭବନରେ ତାଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ଉପସ୍ଥିତ ରହିବେ। ନୂଆଦିଲ୍ଲୀରେ ଆସନ୍ତାକାଲି 2025 ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। ଦେଶ 42 ପଞ୍ଚାୟତକୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ଦିଆଯିବ। ସମାରୋହରେ 34 ଗ୍ରାମ ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଏବଂ 8 ପଞ୍ଚାୟତକୁ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ପୁରସ୍କୃତ କରାଯିବ। ନେପାଳର ଶାସକ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ଅଧ୍ୟକ୍ଷ ରବି ଲାମିଛାନିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ନୂଆଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଛନ୍ତି। ଗସ୍ତ ସମୟରେ ଏହି ପ୍ରତିନିଧି ଦଳ ବିଜେପିର ଅନ୍ୟ ବରିଷ୍ଠ ନେତାମାନଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଆର୍ଏସ୍ପି ଏବଂ ବିଜେପି ମଧ୍ୟରେ ସୁସମ୍ପର୍କ, ସାଂଗଠନିକ ଅଭ୍ୟାସ, ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ଜନକୈନ୍ଦ୍ରିକ ରାଜନୈତିକ ରଣନୀତିର ପ୍ରସାର ଉପରେ ମତ ବିନିମୟ ପାଇଁ ଏହି ଗସ୍ତର ଲକ୍ଷ୍ୟ ରହିଛି। ବହୁକୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ସିବିଆଇ ଦ୍ୱାରା ଗିରଫ ରିଲାଏନ୍ସ କମ୍ୟୁନିକେସନ ଗ୍ରୁପ୍ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଅମିତ ଝୁଞ୍ଜୁନାଲାଙ୍କୁ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍କୁ ପଠାଇ ଦିଆଯାଇଛି। ପୂର୍ବରୁ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ତଦନ୍ତ କରାଯାଉଥିବା ଏକ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ତିହାର ଜେଲ୍ରେ ନ୍ୟାୟିକ ହେପାଜତରେ ଥିଲେ। ମୁମ୍ବାଇର ଏକ ଅଦାଲତ ତାଙ୍କୁ ଗିରଫ କରିବା ପାଇଁ ସିବିଆଇକୁ ଅନୁମତି ଦେଇଥିଲେ। ମହିଳା କ୍ରିକେଟରେ ଆଜି ଭାରତୀୟ ସମୟ ସନ୍ଧ୍ୟା 5:30 ଇଂଲଣ୍ଡର କୁପର ଆସୋସିଏଟ୍ସ କାଉଣ୍ଟିଂ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ତଥା ଅନ୍ତିମ T20 ଆନ୍ତର୍ଜାତିକ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ 38 ଇଂଲଣ୍ଡକୁ ପରାସ୍ତ କରିଥିଲା। ଭାରତୀୟ ପାଣିପାଗ ବିଭାଗ ଝଡ଼ବର୍ଷା ନେଇ ଓଡ଼ିଶା ସମେତ ରାଜସ୍ଥାନ, ଗୁଜରାଟ, ପଶ୍ଚିମ ମଧ୍ୟପ୍ରଦେଶ ଓ ଉପକୂଳ ଆନ୍ଧ୍ରପ୍ରଦେଶକୁ ସତର୍କତା ଜାରି କରିଛି। ବିଭାଗ ପକ୍ଷରୁ ଓଡ଼ିଶା ସମେତ 11 ରାଜ୍ୟରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଶିକ୍ଷା ବ୍ୟକ୍ତିକୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସକ୍ଷମ କରିଥାଏ କହିଲେ ରାଷ୍ଟ୍ରପତି। ସୁପ୍ରିମକୋର୍ଟର 5 ଜଣ ନୂତନ ବିଚାରପତିଙ୍କୁ ଶପଥପାଠ କରାଇଲେ ପ୍ରଧାନ

0: ଚାଲିବା ସହିତ ଆଗକୁ ବଢ଼ିବା ପାଇଁ ପ୍ରକୃଷ ମଞ୍ଚ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି।
1: भारत सरकार जनजातीय समुदाय के युवाओं को आगे बढ़ाने के लिए अनेक योजना के माध्यम से निरंतर प्रयास कर रहे हैं। छात्रवृत्ति योजना केवल आर्थिक सहायता नहीं है, ये युवाओं के सपनों को पंख देने का माध्यम है। ये उन युवाओं के जीवन में नई संभावनाओं का द्वार खोलती है, जिनमें प्रतिभा तो होती ही है परंतु संसाधनों का अभाव उन्हें आगे बढ़ने रोकता। लेकिन मुझे ये जानकर प्रसन्नता हुई कि आप जैसे अनेक युवाओं ने विभिन्न क्षेत्रों में उच्च शिक्षा प्राप्त की है।
0: ସୁପ୍ରିମକୋର୍ଟର ପାଞ୍ଚ ଜଣ ନବନିଯୁକ୍ତ ବିଚାରପତି ଆଜି ଶପଥ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସୁପ୍ରିମକୋର୍ଟ କଲେଜିୟମର ସୁପାରିଶ ଆଧାରରେ କେନ୍ଦ୍ର ସରକାର ଏହି ବିଚାରପତିଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିଲେ। ଶପଥ ଗ୍ରହଣ କରିଥିବା ବିଚାରପତିଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଭି ମୋହନାଙ୍କ ସମେତ ଜଷ୍ଟିସ୍ ସିଲଗ ନାଗୁ, ଜଷ୍ଟିସ୍ ଶ୍ରୀ ଚନ୍ଦ୍ରଶେଖର, ଜଷ୍ଟିସ୍ ସଞ୍ଜୀବ ସଚଦେବା ଏବଂ ଜଷ୍ଟିସ୍ ଅରୁଣ ପାଲି ପ୍ରମୁଖ ଅଛନ୍ତି। ଛାତ୍ରଛାତ୍ରୀଙ୍କ ଉତ୍ତର ଖାତାଗୁଡ଼ିକର ପୁନଃ ମୂଲ୍ୟାୟନ ସଂକ୍ରାନ୍ତ ପୋର୍ଟାଲ୍ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି ବୋଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ କହିଛି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଏହି ପୋର୍ଟାଲ୍ ଖୋଲା ରହିବ। ସିବିଏସ୍ଇ ଦେଇଥିବା ସୂଚନା ଅନୁଯାୟୀ ମୂଲ୍ୟାଙ୍କିତ ଉତ୍ତର ଖାତାର ସ୍କାନ୍ କପି ପାଇଥିବା ଛାତ୍ରଛାତ୍ରୀମାନେ ଏହି ପୋର୍ଟାଲ୍ରେ ଆବେଦନ କରିପାରିବେ। ଆବେଦନ ତଥା ମୂଲ୍ୟାୟନ ଯାଞ୍ଚ ପ୍ରକ୍ରିୟା ସୁରକ୍ଷିତ ରଖିବା ପାଇଁ ଛାତ୍ରଛାତ୍ରୀଙ୍କ ଆଧାର କାର୍ଡ଼ ଆବେଦନ ସମୟରେ ପୋର୍ଟାଲ୍ରେ ସଂଯୋଗ କରିବାକୁ ପଡ଼ିବ। ତେବେ ଆଧାର କାର୍ଡ଼ ନଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ସେମାନଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ଆଧାର ବିବରଣୀ ପ୍ରଦାନ କରାଯାଇପାରିବ। ଛାତ୍ରଛାତ୍ରୀଙୁ ଦିଆଯାଇଥିବା ପ୍ରତି ଉତ୍ତର ଖାତା ସ୍କାନ୍ କପି ପାଇଁ 100 ଟଙ୍କା ଲେଖାଏଁ ଏବଂ ପ୍ରତ୍ୟେକ ପ୍ରଶ୍ନ ପାଇଁ ମୂଲ୍ୟାଙ୍କନ ବାବଦରେ 25 ଟଙ୍କା ଦେୟ ଦାଖଲ କରିବାକୁ ପଡ଼ିବ। ୟୁପିଆଇ କ୍ରେଡିଟ୍ କାର୍ଡ଼, ଡେବିଟ୍ କାର୍ଡ଼ କିମ୍ବା ନେଟ୍ ବ୍ୟାଙ୍କିଙ୍ଗ୍ ଭଳି ଏହି ଦେୟ ପ୍ରଦାନ କରାଯାଇପାରିବ। ମୂଲ୍ୟାଙ୍କିତ ଉତ୍ତର ଖାତାର ଯାଞ୍ଚ ଏବଂ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାର ପ୍ରକ୍ରିୟା ସମ୍ପର୍କରେ ସିବିଏସ୍ଇ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏଥିପାଇଁ ଟ୍ୟୁଟୋରିଆଲ୍ ଭିଡ଼ିଓକୁ ଦେଖିବାକୁ ସିବିଏସ୍ଇ ପରାମର୍ଶ ଦେଇଛି। ରାଜ୍ୟରେ ବୃଦ୍ଧି ପାଇଲା ବସ୍ ଭଡ଼ା। ଆଜିଠାରୁ ବର୍ଦ୍ଧିତ ବସ୍ ଭଡ଼ା ଲାଗୁ ନେଇ ରାଜ୍ୟ ପରିବହନ କମିଶନରଙ୍କ

0: ସୂଚନା ଆମକୁ ରାଷ୍ଟ୍ରପତି ଭବନରୁ ମିଳିସାରିଛି।
1: ରାଜ୍ୟର ଶିଶୁଙ୍କ ସାମଗ୍ରିକ ବିକାଶ ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତ ପରିଡ଼ା କହିଛନ୍ତି। ଭୁବନେଶ୍ୱରରେ ଉପମୁଖ୍ୟମନ୍ତ୍ରୀ ରାଜ୍ୟର ଅତିଶୟ କମ୍ ଓଜନର ଶିଶୁଙ୍କୁ ଦିଆଯାଉଥିବା ଖାଦ୍ୟ ଏବଂ ପ୍ରାକ୍ ବିଦ୍ୟାଳୟର ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ସକାଳ ଜଳଖିଆର ମୂଲ୍ୟବୃଦ୍ଧି ନେଇ ବାର୍ଷିକ 137,57,00,000 ଟଙ୍କାର ଅତିରିକ୍ତ ବ୍ୟୟବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡ଼ା ଶିଶୁମାନଙ୍କ ସାମଗ୍ରିକ ବିକାଶ ପାଇଁ ଜୀବନର ପ୍ରଥମ 1,000 ଦିନର ଡିଜିଟାଲ୍ ପୁସ୍ତକର ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକରେ ଓଡ଼ିଆ ଭାଷାରେ ଅତି ସରଳ ଭାବରେ ପ୍ରତିଟି ସ୍ତର ଏବଂ ଶିଶୁଙ୍କ ଯତ୍ନ ସମ୍ପର୍କରେ ବୁଝାଇ ଦିଆଯାଇଛି। ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀ ଏବଂ ହିତାଧିକାରୀଙ୍କ ମଧ୍ୟରେ ଏହି ପୁସ୍ତକ ପହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ ମୃଣାଳିନୀ ଦର୍ଶୱାଲ ଏବଂ ସମସ୍ତ 30 ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଶିମିଳିପାଳ ଅଭୟାରଣ୍ୟରେ ବାଘୁଣୀ ଜିନ୍ନତ ଆଜି 4 ଶାବକଙ୍କୁ ଜନ୍ମ ଦେଇଛି ବୋଲି ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଏହି ସଫଳତା କେବଳ ରାଜ୍ୟରେ ବ୍ୟାଘ୍ର ସଂଖ୍ୟାରେ ବୃଦ୍ଧି ସହିତ ଜୈବ ବିବିଧତା ସୁରକ୍ଷା ଏବଂ ବନ୍ୟଜନ୍ତୁଙ୍କ ପାଇଁ ଏକ ନିରାପଦ ସୁଦୃଢ଼ ବାସସ୍ଥାନ ସୃଷ୍ଟି କରିବାରେ ପ୍ରଶାସନିକ ଦୃଷ୍ଟିକୋଣର ପ୍ରକୃଷ୍ଟ ନିଦର୍ଶନ। ମା ଏବଂ ଶାବକଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଶିମିଳିପାଳର ଜୈବିକ ସନ୍ତୁଳନକୁ ଅକ୍ଷୁର୍ଣ୍ଣ ରଖିବା ଏବଂ ରାଜ୍ୟର ବନ୍ୟପ୍ରାଣୀ ସଂରକ୍ଷଣ ଯୋଜନାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 2024 ନଭେମ୍ବର ମାସରେ ମହାରାଷ୍ଟ୍ରର ଟାଡୋବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଜିନତ୍କୁ ଶିମିଳିପାଳକୁ ସ୍ଥାନାନ୍ତର କରାଯାଇଥିଲା। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ନବରଙ୍ଗପୁର ଜିଲ୍ଲାରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ପଦଯାତ୍ରାରେ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଗୌରୀଶଙ୍କର ମାଝୀ, ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ, ଛାତ୍ରଛାତ୍ରୀ ଏବଂ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିଲେ। ପଦଯାତ୍ରା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ନବରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ ଏକ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କାର୍ଯ୍ୟକ୍ରମରେ ଯୋଗଦେଇ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଗୁରୁବାର ସୁଦ୍ଧା କେରଳ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ମୌସୁମୀ ଅଗ୍ରସର ନେଇ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଆରବସାଗର, ଲାକ୍ଷାଦ୍ୱୀପ, କେରଳ ଏବଂ ତାମିଲନାଡୁର କିଛି ଅଂଶ

ଏତେବେଳେ ଯାଇ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 100.6 ମେଗାହର୍ଜ ଛକେ ଏହି କାର୍ଯ୍ୟକ୍ରମ ଏକା ସମୟରେ ଶୁଣିପାରୁଛନ୍ତି ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏୟାର ମାଧ୍ୟମରେ।

0: ମାର୍ଚ୍ଚରୁ 28 June 2024 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜଣାଇତରେ ଜାରି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋ ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବର ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ଫର୍ ଗ୍ରେଟ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଏବଂ ଏଥିରେ କୃଷକର ଭୂମିକା। କେତେ ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ରାତି 8ଟାରେ 8:15ରେ ଶୁଣିବେ ଓଡ଼ିଆ କଥାଚିତ୍ର ଗୀତ। ଆଧୁନିକ ଗୀତ ପ୍ରଚାର କରିବୁ 8:30ରେ। ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରିବୁ ବିବିଧ ଭାରତୀ କେନ୍ଦ୍ରରୁ ରାତି 9ଟାରେ। ରାତି 10ଟାରେ ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରିବୁ ଭାରତ ସରକାରଙ୍କ ସୁଶାସନର ବାରବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ଏହାର ଦ୍ୱିତୀୟ ଭାଗ। ଆଜି ଏଥିରେ ବିଷୟବସ୍ତୁ ରହିଛି କିଷାନ କଲ୍ୟାଣ। 10:35ରେ ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା।

ଶୁଣିଲେ ସନ୍ଥ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 50ତମ ଭାଗ ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡିଓ ଘରେ ସନ୍ଧ୍ୟା 6:25। ଶୁଣନ୍ତୁ ଦେଶଭକ୍ତି ଗୀତରେ ଚିତ୍ତ ଜେନା ଏବଂ ତୃପ୍ତି ଦାସଙ୍କ କଣ୍ଠରେ ସୁନୀଲ ପଟ୍ଟନାୟକଙ୍କ ରଚନାରୁ।

0: ମାସ। ଏହି ଅବସରରେ ସ୍ୱେଚ୍ଛାସେବୀ ସଂଗଠନ ଗୁଡ଼ିକ ରକ୍ତଦାନ ଶିବିର ଆୟୋଜନ କରି ଲୋକଙ୍କୁ ରକ୍ତଦାନ ସମ୍ପର୍କରେ ସଚେତନ କରାଇବେ। ସରକାରୀ ସ୍ତରରେ ମଧ୍ୟ ଏ ଦିଗରେ ପଦକ୍ଷେପ ନିଆଯିବ। ତେବେ ଶତାଧିକ ଥର ରକ୍ତଦାନ କରି ପୁରସ୍କୃତ ହୋଇଥିବା ରକ୍ତଦାତା ଡକ୍ଟର ବଦ୍ରି ମିଶ୍ରଙ୍କ ଅନୁଭୂତି ସମ୍ପର୍କରେ ଆସନ୍ତୁ ତାଙ୍କରି ମୁହଁରୁ ଶୁଣିବା।
1: ରକ୍ତଦାନ ମହାପୁଣ୍ୟ। ଏମିତି ଅନେକ ବର୍ଷ ତଳେ ଯେତେବେଳେ ଲୋକମାନେ ରକ୍ତ ଦେବା ପାଇଁ ପ୍ରସ୍ତୁତ ନଥିଲେ, ସେତେବେଳେ ରିକ୍ସାବାଲା ଟ୍ରଲିବାଲା ସାଧାରଣ ରୋଗୀମାନଙ୍କ ପାଇଁ ହସ୍ପିଟାଲ ଦ୍ୱାରା 20 ଟଙ୍କା ପାଇଁ ରକ୍ତ ଦେବା ପାଇଁ ଶୋଇଯାଉଥିଲା। ସେ ଭାବୁଥିଲା ଏଇ ତାଙ୍କ ପରିବାର ଆଜି ଚଳିବ। ସେ ପରିସ୍ଥିତି ଯେତେବେଳେ ଅତିଶୟ ହେଲା, 1975 ମସିହାରେ କେନ୍ଦ୍ର ସରକାର ସ୍ଥିର କଲେ ଯେ ଏଇ ସ୍ୱେଚ୍ଛାସେବୀମାନଙ୍କୁ ଡାକିବା ଏବଂ ଆମେ ତାକୁ ଯେମିତି ହେଲେ ରକ୍ତଦାନଟାକୁ ଗୋଟେ ସ୍ୱେଚ୍ଛାସେବୀ ମାଧ୍ୟମରେ କରିବା। ଏବଂ 1975 ମସିହାରୁ ସେଇଟା ବଢ଼ିଲା। ଏବଂ ମୋର ସୌଭାଗ୍ୟ ଯେତେବେଳେ ମତେ ମାତ୍ର 17 ବର୍ଷ ମୋର ଜୀବନର ପ୍ରଥମ ରକ୍ତଦାନ, ସେତେବେଳେ ରକ୍ତଦାନର ସମୟ 18 ବର୍ଷରୁ ଥିଲା 50 ବର୍ଷ। ଆଉ ସେତେବେଳେ ରକ୍ତଦାନ ଆରମ୍ଭ ହେଲା। ଆସ୍ତେ ଆସ୍ତେ ସାଧାରଣ ଲୋକମାନଙ୍କୁ ଆମେ ରକ୍ତ ଦେବା ପାଇଁ ମୋଟିଭେଟ୍ କଲୁ। କଲେଜ ପିଲାମାନଙ୍କୁ ସାଙ୍ଗରେ ନେଲୁ, ଯେଉଁମାନେ ଗ୍ରାଜୁଏଟ୍ ପାସ୍ କରୁଥିଲେ ତାଙ୍କୁ ନେଇକି ଆମେ ରକ୍ତ ଦେବାର କାର୍ଯ୍ୟକ୍ରମ ଆରମ୍ଭ କଲୁ। ଏବଂ ଯେତେବେଳେ ମୋର ଜୀବନର ଅନେକ ରକ୍ତଦାନ କରିଛି, ମୁଁ 123 ଥର ରକ୍ତଦାନ କରିଛି, କିନ୍ତୁ ମୋ ଜୀବନର ସବୁ ଚିତ୍ତାକର୍ଷକ ରକ୍ତଦାନ ହେଇଥିଲା ଯେତେବେଳେ ମହାବାତ୍ୟା ଏରସେମାରେ 1999 ମସିହାରେ ମୁଁ ଏକକାଳୀନ ଗୋଟେ ୟୁନିଟ୍ ଦେବା କଥା, ଏକକାଳୀନ ଗୋଟେ ସମୟ 3 ୟୁନିଟ୍ ଦେଇଥିଲେ, ଜଣେ ବୁଢା ଲୋକଙ୍କର ଆବଶ୍ୟକ ପଡ଼ିଥିଲା ଏରସେମାରେ। ଏବଂ ପରବର୍ତ୍ତୀ ଅବସ୍ଥାରେ 2000 ଗୁଜୁରାଟର କଚ୍ଛରେ ସେତେବେଳେ ରକ୍ତଦାନ କଲି। ଏବଂ 60 ଅଧିକ ମର୍ମସ୍ପର୍ଶୀ ଥିଲା ମୋର ରକ୍ତଦାନ ଯେତେବେଳେ ନେପାଳ 2015 କାଠମାଣ୍ଡୁ ପୁରୀରେ ଭୟାବହ ଭୂମିକମ୍ପ ହେଲା, ସେତେବେଳେ ରକ୍ତଦାନ କଲି। ଏଇ ରକ୍ତଦାନ କରିବାର ସୀମା 18 ବର୍ଷରୁ ସରକାର ବଢ଼ିଲେ 65 ବର୍ଷ। ଏଇ 18 ବର୍ଷରୁ 65 ବର୍ଷ ବଢ଼ିବା ଦ୍ୱାରା ମୋ ସୁଯୋଗ ମିଳିଲା, ମୁଁ ସର୍ବ ରକ୍ତଦାତା ହେଇପାରିଲି। ଏବଂ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ 100ରୁ ଅଧିକା ହେଇକି ମୁଁ 160ରେ ପହଞ୍ଚି ପାରିଲି। ଏବଂ ସାଧାରଣ ରକ୍ତଦାତା ଜାଣିବା ଦରକାର ଯେ ଆମେ ଯୋଉ ରକ୍ତ ଦଉଛେ ଆମ ଦେହରେ ଯୋଉ ଶୂନ୍ୟତା ସୃଷ୍ଟି ହଉଛି, ସେ ସମୟ ଯୋଉ ଶୂନ୍ୟତା ସୃଷ୍ଟି ହଉଛି, ଯୋଉ ୟୁନିଟ ଆମର ଯାଉଛି ସେଇ ୟୁନିଟଟା ମାତ୍ର 7 ମିନିଟରେ ଗ୍ୟାପ୍ ଫିଲ୍ଅପ୍ କରୁଛି। ଆମେ ସେଇ ରକ୍ତର ଯୋଉ ଧାରାଟା ଯୋଉ ଶିରାରୁ ସେ ନଉଛନ୍ତି, ସେ ଶିରାର ଯୋଉ ଜଏଣ୍ଟଟା ମାତ୍ର 7 ମିନିଟରେ ଫୁଲ୍ ହଉଛି, କିନ୍ତୁ ଆମକୁ ତାକୁ ପରିପୃଷ୍ଟ ହବା ପାଇଁ ମାନେ ଭିଟାମିନ ଯୁକ୍ତ ହବା ପାଇଁ ତାକୁ ଲାଗୁଛି ପାଖାପାଖି 3 ମାସ। ତେଣୁ ଆମେ ରକ୍ତଦାନଟାକୁ ସୀମା ରଖାଯାଇଛି 3 ମାସରୁ 4 ମାସ ଭିତରେ ଜଣେ ରକ୍ତଦାନ କରିବ। କିନ୍ତୁ 18 ବର୍ଷରୁ 65 ବର୍ଷର କଥା ରହିଛି, ତା ଦେହରେ ରହିଛି ବିଶେଷ ଭାବରେ ଗୋଟେ ଓଜନର ଜାଗା ଯୋଉଟାକି 50 କେଜି ହେବା ଦରକାର। ପ୍ରାୟତଃ ଝିଅମାନେ ପ୍ରାୟ କମ୍ ଦିଅନ୍ତି, କାରଣ ସେମାନଙ୍କର ଓଜନ 50 କେଜି ପ୍ରାୟ ହୁଏ ନାହିଁ, 45-48 ଭିତରେ ଝିଅ ରହିଯାନ୍ତି। ଏବଂ ତାଠାରୁ ବଡ଼ ଜିନିଷ ହେଇଛି ଯେ ବର୍ତ୍ତମାନ ସାଧାରଣ ଭାବରେ ଲୋକ ଜାଣିନାହାନ୍ତି, ଜାଣିବା ଆବଶ୍ୟକତା ଯେ ଆମର ହେମୋଗ୍ଲୋବିନ୍ଟା ସେ ସଂଖ୍ୟାଟା ଆମର ରହିବା କଥା ମିନିମମ୍ 12। ଯଦି 12ରୁ କମ୍ ଅଛି ଆମେ ରକ୍ତ ଦେଇଛେ ଏବଂ ବାଇଚାନ୍ସ ଆମର ଆକ୍ସିଡେଣ୍ଟ ହେଇଛି କି ଅସୁବିଧା ହେଇଛି, ଆମ ପାଇଁ 1% ମାଇନସ୍ ହେଇଗଲେ ଆମ ଦେହରେ ହେମୋଗ୍ଲୋବିନ୍ ସଂଖ୍ୟାଟା 11କୁ ପଳାଇଆସିବ। ତେଣୁ ପ୍ରାୟ ଯେଉଁ ରକ୍ତ ଦିଅନ୍ତି, ମୁଁ ତାଙ୍କୁ ନିହାତି ନିବେଦନ କରିବି ଯେ ସେ କୁହନ୍ତୁ ଝିଅନ୍ତୁ ଚିନ୍ତା କରନ୍ତୁ 12% ଯେମିତି ହେଲେ ତାର ହେମୋଗ୍ଲୋବିନ୍ ଥିବା ଦରକାର। ସେଥିରେ କଣ ହବ ନା ଆପଣଙ୍କର ରକ୍ତ ଆପଣ ଜମା ଦୁର୍ବଳ ହେବେ ନାହିଁ, ଏବଂ ରକ୍ତ ଦେଲେ ଜଣେ ଦୁର୍ବଳ ହୁଏ ନାହିଁ, ଏହାର ଯଦି ପ୍ରମାଣ ଯଦି କୁହାଯାଏ ତାହେଲେ ଓଡ଼ିଶାରେ ମୁଁ ଯେତେବେଳେ ପ୍ରଥମେ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ପାଇଲି ସେତେବେଳେ ପ୍ରମାଣ ହେଇଥିଲା ଯେ କ୍ରମାଗତ ରକ୍ତଦାନ କରିବା ଦ୍ୱାରା ମୋର ଆଜି ପର୍ଯ୍ୟନ୍ତ ବ୍ଲଡ୍ ପ୍ରେସର ହେଇନାହିଁ କି ଡାଇବେଟିସ୍ ହେଇନାହିଁ, ଅଥଚ ମୋତେ 60+ ବୟସ ହେଲାଣି। ମୁଁ ଯେହେତୁ କ୍ରମାଗତ ରକ୍ତଦାନ କରୁଛି, ମୁଁ ସବୁବେଳେ ସତେଜ ଅଛି, ମୁଁ ଦୌଡ଼ୁଛି, ମୁଁ ଏଯାଏ ମୁଁ ଅନୁଭବ କରୁଛି ଯେମିତି ମୁଁ 50 ବର୍ଷର ଯୁବକଟିଏ। ତେଣୁ ରକ୍ତଦାନ ଯେଉଁମାନେ କରୁଛନ୍ତି ସେଇ ଦାନଟା ସାଧାରଣ କଥା ନୁହେଁ, କୋଉ ଜନ୍ମର ପୁଣ୍ୟ ଥିଲେ ଜଣେ ଜଣକୁ ରକ୍ତ ଦେବ, ଜଣେ ଜଣଙ୍କର ଜୀବନ ବଞ୍ଚେଇବ। ତେଣୁ ଆମେ ଯାହାକୁ ବଞ୍ଚେଇଲେ ସେ ଲୋକ ହୁଏତ ଆମକୁ ଜିନିଷ ନପାରେ, କିନ୍ତୁ ଆମକୁ ସେ ଯୋଉ ଆନନ୍ଦ ଲାଗିଲା, ଆମକୁ ସେ ଯୋଉ ନୈସର୍ଗିକ ସୁଖ ଲାଗିଲା, ଆମେ ଠାକୁର ଦର୍ଶନର ଯୋଉ ସୁଖ ଜଣକୁ ରକ୍ତଦାନ ଦେଇକି ସେ ଆତ୍ମତୃପ୍ତି ମିଳେ, ସେ ସୁଖ ତା ସହିତ ମଧ୍ୟ ସମାନ ବୋଲି ଆମେ ବିବେଚନା କରୁ। କାରଣ ଆପଣ ଦେଖନ୍ତୁ ଯୋଉ ଲୋକର ଆବଶ୍ୟକତା ରକ୍ତ ଅଛି, ସେ ରୋଗୀ ଆକ୍ସିଡେଣ୍ଟରେ ମୁଁ ବହୁତ ଲୋକଙ୍କୁ ରକ୍ତ ଦିଏ, ଅନେକ ଥାଲେସିମିଆ ପେସେଣ୍ଟକୁ ରକ୍ତ ଦଉଛି, ଅନେକ କର୍କଟ ରୋଗୀ ଜଣଙ୍କ ଦରକାର ତାଙ୍କୁ ରକ୍ତ ଦଉଛି, ସେମାନଙ୍କ ମୋର ହସ ମତେ ଲାଗେ ସେ ହସ ମୋ ପିଲାଙ୍କ ପାଇଁ ଆଶୀର୍ବାଦ ହେଇଯାଏ। ଯୁବକମାନେ ସେଥିପାଇଁ ଅଧିକରୁ ଅଧିକ ଏଥିପାଇଁ ଆସିବା ଦରକାର, କାରଣ ଆମେ ଯଦି ଏ ବୟସରେ ମଧ୍ୟ ରକ୍ତ ଦେବାକୁ ଆଗ୍ରହ ରହିଛି, ଯୁବକମାନେ 18 ବର୍ଷକୁ ଅତିକ୍ରାନ୍ତ କରୁଛନ୍ତି, ସେମାନେ ଯଦି ରକ୍ତ ଦେବା ଆରମ୍ଭ କରିବେ ସେମାନଙ୍କ ଜୀବନରେ କେବେ ବଡ ରୋଗ ହେବ ନାହିଁ, ସେ ସବୁବେଳେ ନିରୋଗୀ ରହିବ ବୋଲି ମାନେ ମୁଁ ନିହାତି ଭାବରେ ଆଶା ରଖୁଛି। ଆଉ ଆମେ ସାଧାରଣ ଭାବରେ ଯଦି ଆମେ ବିଚାର କରିବା, ଦେଖନ୍ତୁ ତାରି ଭିତରେ ମଧ୍ୟ ଦୁଃଖ ରହୁଛି, ଜଣେ ଲୋକ ଆଶା କରୁଛି ଯେ ବ୍ଲଡ୍ ଟିକେ ଆମର ଦରକାର, ଆମେ ବୟସ୍କ ଲୋକ ଆମେ ତାକୁ ବ୍ଲଡ୍ ଟିକେ ଦଉଛେ, ଆମେ ଯେତେବେଳେ ବ୍ଲଡ୍ ଦାନ ଦେଲେ ଆମେ ରକ୍ତ ଦଉଛେ ତା ବଦଳରେ ଆମେ କେବେ ଟଙ୍କାଟେ ବି ନେଇନାହିଁ ନା। ରକ୍ତଦାନ ଶିବିର ହଉଛି, ଆପଣ ଦେଖନ୍ତୁ ରକ୍ତରେ ପଇସା ପତ୍ରର ବ୍ୟବସାୟ ହୁଏ ନାହିଁ, କି ରକ୍ତ ଦେଲେ କାହାର 5 ଟଙ୍କା ନିଏ ନାହିଁ, କିନ୍ତୁ ସେ ଚାହେଁ ଯେ କାହାର ଗୋଟେ ଖୁସି, କାହାର ଗୋଟେ ହସ, ନହେଲେ କୃତଜ୍ଞତାର ପଦେ ଶବ୍ଦ। ଆଜିକାଲି କିନ୍ତୁ ହେଇଟି କଣ ନା, ଆମେ ଯାହା ରକ୍ତ ଦଉଛୁ ଲକ୍ଷ୍ୟ କରୁ, କିଛି ଲୋକ ଏତେ ସ୍ୱାର୍ଥପର ହେଇଛନ୍ତି, ରକ୍ତ ମୁଁ ଦେଲି ମନେ କର କି ଜଣେ ଯୁବକକୁ ଆମେ ଗୋଟେ ଇନ୍ସପାୟର କରି ତାକୁ ଦେଲୁ, କିନ୍ତୁ ସେ ତ ରକ୍ତଟି ଦଉଛି ତାକୁ ସେ ବୟସ୍କ କୋଡ଼ିଏ ସୁସ୍ଥ ହଉଛି, ଯଦି ପଦେ ଖାଲି କହନ୍ତା ବାପାରେ ତୋ ରକ୍ତ ମୋତେ ଜୀବନ ଦେଲା, ଏଇ କୃତଜ୍ଞତାଟା ତାକୁ ଆହୁରି ବଡ ଲାଗନ୍ତା, ତା ମନରେ ଗୋଟେ ଅନୁମାଦାନ ଆସନ୍ତା, ଏଇଟା ଗୋଟେ ଅଭାବ ରହୁଛି। ଆଉ ଆଜିକାଲି ଲୋକ ପ୍ରାୟତଃ ବି ହେଲେଣି, ଅନେକ ଲୋକ ଯେଉଁମାନେ ଯଦି ଆମେ କହିବା ଧନିକ ଶ୍ରେଣୀର ଲୋକ, ବ୍ୟବସାୟୀ ଲୋକ, କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ଘର ପରିବାର ଲୋକ ରକ୍ତ ଦେବାକୁ ପ୍ରସ୍ତୁତ ନୁହନ୍ତି, ନିଜ ବାପ ପାଇଁ ପୁଅ କହୁଛି ଯେ ମୁଁ କେବେ ଦେଇନାହିଁ।

ଏମିତିକି ନିଜ ସ୍ତ୍ରୀ ପାଇଁ ତା ସ୍ୱାମୀ କହୁଛି ମଉସା ମତେ ଭାରି ଡର ମୁଁ କେବେ ଦେଇନି ଚିନ୍ତା କରନ୍ତୁ ଯଦି ତମେ ତମର ସ୍ତ୍ରୀ ପାଇଁ ଦବ ନା ତମେ ତମର ବାପା ପାଇଁ ଦବା ପ୍ରସ୍ତୁତ ନାହଁ ତାହେଲେ ମୁଁ କାହିଁକି ତମକୁ ରଖି ଦେବି ତେଣୁ ବେଳେବେଳେ ମଧ୍ୟ ଯୁବ ଗୋଷ୍ଠୀ ଭିତରେ ଏଇ ଦୁଃଖ ମଧ୍ୟ ଆସୁଛି ତେଣୁ ଆମେ ନିବେଦନ କରିବା ସମସ୍ତଙ୍କୁ ଯେ ପ୍ରଥମେ ଯଦି ନିଜେ ରକ୍ତ ଥରେ ଦେଇନଥିବା କାଲି ଯଦି କୌଣସି ଆକ୍ସିଡେଣ୍ଟ ହେଲା ନିଜ ରାସ୍ତାରେ ସ୍ତ୍ରୀଟି ପଡିଗଲା ଯଦି ବାପାର ହଠାତ୍ ଦେହ ଖରାପ ହେଇଗଲା କି ମା ହଠାତ୍ ଆଫେକ୍ଟ ହେଇଗଲା ଯୋଉ ବ୍ଲଡ୍ ଦେବାକୁ ପଡିବ ଯଦି ଆମର ଅଭିଜ୍ଞତା ନଥିବ ତାହେଲେ ଆମର କେବେ ସେ ବିଷୟ ହବ ନାହିଁ ତେଣୁ ରକ୍ତଦାନ ଯୁବକ ମାନଙ୍କୁ ମୋର ନିବେଦନ ରକ୍ତ ଦିଅନ୍ତୁ ମହାପୁଣ୍ୟ କରନ୍ତୁ ସିଏ କଣ କହୁଛି ନ କହୁଛି ବଡ କଥା ନୁହେଁ ଆଗେଇ ଯାଆନ୍ତୁ ସେ ରକ୍ତଦାନର ଆନନ୍ଦରେ ଉତ୍ଫୁଲ୍ଲିତ ହୁଅନ୍ତୁ ଠାକୁର ଦର୍ଶନ କଲାବେଳେ ଯୋଉ ଆନନ୍ଦ ତା ଆହୁରି ଆନନ୍ଦ ବୃଦ୍ଧି କରନ୍ତୁ ଦେଖିବେ ଆପଣଙ୍କର ଦେହ ସୁସ୍ଥ ରହିବ ନିଶ୍ଚୟ ନିରୋଗୀ ରହିବେ।

ଶୁଣୁଥିଲେ ରକ୍ତଦାନ କରି ମହତ କାର୍ଯ୍ୟ କରିଥିବା ରକ୍ତଦାତା ଡକ୍ଟର ବଦ୍ରି ମିଶ୍ରଙ୍କ ଅନୁଭୂତି ସମ୍ପର୍କରେ। ଆଜିର କାର୍ଯ୍ୟକ୍ରମକୁ ଏଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟବ୍ରତ ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ। 2036 ସୁଦ୍ଧା ରାଜ୍ୟକୁ କୁପୋଷଣ ମୁକ୍ତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ବିପର୍ଯ୍ୟୟ ପରିଚାଳନାକୁ ନେଇ ଆସନ୍ତାକାଲିଠାରୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ ଏବଂ ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଓଡ଼ିଶା 5ଟି ବର୍ଗରେ ମନୋନୀତ। ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା 20 ତାରିଖ ଶନିବାର ଦିନ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରାଯିବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନଠାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଭାସ୍ଥଳୀରେ ସୁରକ୍ଷା ବ୍ୟବସ୍ଥା, ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ନିମିତ୍ତ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୌରଶକ୍ତିର ଉପଯୋଗ ସ୍ଥାୟୀ ବିକାଶ ଦିଗରେ ଓଡ଼ିଶା ସମଗ୍ର ଦେଶରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଉତ୍କର୍ଷ ପୁରସ୍କାର ପାଇଁ ମନୋନୀତ ହୋଇଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ସର୍ବାଧିକ ଗ୍ରାହକଙ୍କ ଆବେଦନ, ସୌର ସ୍ଥାପନ ଏବଂ ଡିସ୍କମ୍ ଡ୍ୟାନ୍ସ କ୍ଷେତ୍ରରେ ମଧ୍ୟମ ଧରଣର ଗ୍ରାହକଙ୍କ ସଂଖ୍ୟା ଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି। ଏତଦ୍ବ୍ୟତୀତ ଅଧିକ ବ୍ୟବସାୟୀ ପଞ୍ଜିକରଣ ବର୍ଗ

0: ଜଳଖିଆର ମୂଲ୍ୟବୃଦ୍ଧି ନେଇ ବାର୍ଷିକ 137,57,00,000 ଅତିରିକ୍ତ ବ୍ୟୟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡ଼ା କହିଛନ୍ତି, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ ଜଳଖିଆ ଖର୍ଚ୍ଚକୁ 18 ଟଙ୍କାକୁ ବୃଦ୍ଧି କରାଯାଇଛି। ରାଜ୍ୟରେ 35,000 ଶିଶୁ ଅତିଶୟ କମ୍ ଓଜନ ବର୍ଗରେ ରହିଛନ୍ତି। ଶିଶୁମାନଙ୍କ ସାମଗ୍ରିକ ବିକାଶ ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି।
1: ବିଭାଗ ଯେଉଁ ଢଙ୍ଗରେ ଅପପୃଷ୍ଟି ମୁକ୍ତ ଓଡ଼ିଶା ଗଢ଼ିବା ପାଇଁ କାମ ଆରମ୍ଭ କରିଛି, ଫୋକସ ଆରମ୍ଭ କରିଛି, ତାଙ୍କର ଟ୍ରିଟମେଣ୍ଟ, ତାଙ୍କୁ ଡିଟେକ୍ଟ କରିବା, ତାଙ୍କୁ ଚିକିତ୍ସା କରିବା, ପ୍ରୋତ୍ସାହନ ଦେବା, ଏଥିରେ ଆମେ ସଫଳ ହେବୁ ଏବଂ ଏକ କୁପୋଷଣ ମୁକ୍ତ ଓଡ଼ିଶା ଗଢ଼ିବା। ସମାଜର ସବୁ ବର୍ଗର ଲୋକମାନେ ଏ ଛୁଆମାନଙ୍କର କୁପୋଷଣ ଉପରେ ଟିକେ ଭାଗିଦାର କରିବା ପାଇଁ ମୁଁ ଅନୁରୋଧ କରୁଛି। ଯେଉଁଠି ଅଙ୍ଗନବାଡ଼ି ସେଣ୍ଟର ଅଛି, ଯେଉଁ ଯେଉଁ ଜିଲ୍ଲା ଯେମିତି ନବରଙ୍ଗପୁର କୁପୋଷଣରେ ସାମ୍ନାକୁ ଆସୁଛି, ମୟୂରଭଞ୍ଜ ଆସୁଛି, ସେଇ ଜିଲ୍ଲାରେ ଟିକେ ଜନଭାଗିଦାରୀ ବା ସମାଜସେବୀ ମାନେ ଟିକେ ଭାଗିଦାରୀ କଲେ ବହୁତ ଜଲ୍ଦି ଓଡ଼ିଶା କୁପୋଷଣ ମୁକ୍ତ ହୋଇପାରିବ।
0: ଏହି ଅବସରରେ ଜୀବନର ପ୍ରଥମ 1000 ଦିନର ଡିଜିଟାଲ ପୁସ୍ତକକୁ ଉପମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆସନ୍ତାକାଲିଠାରୁ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରଷିଆ, ସାଉଦି ଆରବିଆ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ ଆଦି ଦେଶର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବେ। ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା, ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ କ୍ଷେତ୍ରରେ ଓଡ଼ିଶାର ସକ୍ରିୟ, ସଫଳ ଏବଂ ସୁଦୃଢ଼ ପଦକ୍ଷେପ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯିବ। ଓଡ଼ିଶାରେ ବ୍ରିକ୍ସ ରାଷ୍ଟ୍ରସମୂହକୁ ନେଇ ଏପରି ଏକ ବୈଷୟିକ ସମ୍ମିଳନୀର ଆୟୋଜନ ରାଜ୍ୟର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତାକୁ ବିଶ୍ୱସ୍ତରରେ ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝି ଉଦ୍ଘାଟନୀ ସମାବେଶରେ ଯୋଗଦେବେ ବୋଲି କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ। ଓଡ଼ିଶାରେ ପ୍ରଥମ ଥର ପାଇଁ ବ୍ରିକ୍ସ ରାଷ୍ଟ୍ରସମୂହର ସମ୍ମିଳନୀ ଆୟୋଜନ ହେଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଯୋଗ ଦେଉଥିବା ପ୍ରତିନିଧି ଦଳଙ୍କ କୋଣାର୍କ ଗସ୍ତ ଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସମ୍ମିଳନୀ ହେବାକୁ ଥିବା ଅଞ୍ଚଳକୁ ସମ୍ପୂର୍ଣ୍ଣ ସିସିଟିଭି ନଜରରେ ରଖାଯାଇଛି। ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ ନୂଆଦିଲ୍ଲୀରେ ଏହି ପୁରସ୍କାର ପ୍ରଦାନ କରିବେ। ଏଥିଲାଗି ଓଡ଼ିଶାକୁ 5ଟି ବର୍ଗରେ ମନୋନୀତ କରାଯାଇଛି। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧୀନ ପୋଟଲାମପୁର ଗ୍ରାମ ପଞ୍ଚାୟତ ସୁସ୍ଥ ଗ୍ରାମ ପଞ୍ଚାୟତ ଭାବେ ଦେଶରେ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 25,00,000 ଟଙ୍କା ଅର୍ଥରାଶି ପ୍ରଦାନ କରାଯିବ। ପର୍ଯ୍ୟାପ୍ତ ଜଳ ଉପଲବ୍ଧ ଗ୍ରାମ ପଞ୍ଚାୟତ ବର୍ଗରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ପଡ଼ୁଆ ଗ୍ରାମ ପଞ୍ଚାୟତ ସର୍ବଭାରତ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଛି। 50,00,000 ଟଙ୍କାର ଅର୍ଥରାଶି ଏହି ପଞ୍ଚାୟତକୁ ମିଳିବ। ସ୍ୱଚ୍ଛ ଓ ସବୁଜ ଗ୍ରାମ ପଞ୍ଚାୟତ ବର୍ଗରେ ସୁନ୍ଦରଗଡ଼ ଜିଲ୍ଲା ଲାଠିପଟା ବ୍ଲକର ହାତୀବନ୍ଧା ଗ୍ରାମ ପଞ୍ଚାୟତ ଦେଶରେ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 37,50,000 ଟଙ୍କା ପୁରସ୍କାର ଦିଆଯିବ। ସେହିପରି ସାମାଜିକ ଭାବେ ସୁରକ୍ଷିତ ଓ ସାମାଜିକ ନ୍ୟାୟ ସଙ୍ଗତ ଗ୍ରାମ ପଞ୍ଚାୟତ ବର୍ଗରେ ଗଞ୍ଜାମ ଜିଲ୍ଲା ପୋଲସା ବ୍ଲକର ମନ୍ଦାର ଗ୍ରାମ ପଞ୍ଚାୟତ ଦେଶରେ ଯୁଗ୍ମ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 37,50,000 ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ପରିଷଦ ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ଜିଲ୍ଲା ପରିଷଦକୁ 3 କୋଟି ଟଙ୍କାର ପୁରସ୍କାର ମିଳିବ। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଅଧିବକ୍ତା ମଧ୍ୟସ୍ଥିମାନଙ୍କୁ ମଧ୍ୟସ୍ଥତା କ୍ଷେତ୍ରରେ ଅଧିକ କ୍ରିୟାଶୀଳ କରିବା ପାଇଁ ଓଡ଼ିଶା ନ୍ୟାୟିକ ଏକାଡେମୀ କଟକଠାରେ 5ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟର ମଧ୍ୟସ୍ଥତା ଓ ସମାଧାନ ପ୍ରକଳ୍ପ କମିଟି ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଏହି ଶିବିରର ଆୟୋଜନ କରାଯାଇଛି। ସୁପ୍ରିମକୋର୍ଟ ମଧ୍ୟସ୍ଥତା ଓ ସମାଧାନ ପ୍ରକଳ୍ପ

0: ପଞ୍ଚାୟତ ପୁରସ୍କାର ଓଡ଼ିଶା 5ଟି ବର୍ଗରେ ମନୋନୀତ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ଜୀବନକୁ ସକାରାତ୍ମକ ଭାବେ ବିତେଇବା। ଆଲେଖ୍ୟ ପ୍ରଫୁଲ୍ଲ କୁମାର ଦାସ, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ସମ୍ବଲପୁର ସମେତ ଓଡ଼ିଶାର ବିଭିନ୍ନ ସହରରେ ଗତ ରବିବାର ଦିନ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକର ସଦସ୍ୟ, ସଚେତନ ସାମାଜିକ କାର୍ଯ୍ୟକର୍ତ୍ତା ହାତରେ ପ୍ଲାକାର୍ଡ ଓ ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରୁଥିଲେ। ପ୍ଲାକାର୍ଡରେ ତମାଖୁ ବର୍ଜନ କରିବା ସଂକ୍ରାନ୍ତ ସ୍ଲୋଗାନ ଲେଖାଯାଇଥିଲା। ଦିନ ଆରମ୍ଭରୁ ସାଧାରଣ ମଣିଷଟି ଏଭଳି ବାର୍ତ୍ତା ସହ ତା'ର ଦୈନନ୍ଦିନ ଜୀବନ ଆରମ୍ଭ କରିଥିଲା। କିଛି ଲୋକଙ୍କର ଏଭଳି ପ୍ରୟାସ ଅନ୍ୟମାନଙ୍କ ମନକୁ ଆନ୍ଦୋଳିତ କରିବା ସହ ସୁଦୂରପ୍ରସାରୀ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି। ପଦଯାତ୍ରାର କାରଣ ଥିଲା, ସେଦିନ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଥିଲା। ତମାଖୁ ବ୍ୟବହାରକୁ ନା କହିବା ପାଇଁ ବାରମ୍ବାର ପରାମର୍ଶ ଦିଆଯାଇଛି। ବର୍ତ୍ତମାନର ଗ୍ରୀଷ୍ମ ଋତୁରେ ଅତ୍ୟନ୍ତ ଗରମ ପରିସ୍ଥିତି ଭିତରେ ଲୋକମାନେ ଜୀବନ ଅତିବାହିତ କରୁଛନ୍ତି। ଉତ୍ତପ୍ତ ପରିବେଶକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ବୃକ୍ଷରୋପଣ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି, କାରଣ ବୃକ୍ଷ ସାମୂହିକ ଭାବରେ ଜୀବଜଗତର ବହୁବିଧ ଉପକାର କରିଥାଏ। ହେଲେ ଅନ୍ୟପକ୍ଷରେ ଟବାକୋ ମଣିଷକୁ ବିନାଶର ରାସ୍ତାକୁ ଟାଣି ନେଇଥାଏ। ତମାଖୁ ଏଭଳି ଏକ ଉଦ୍ଭିଦକ ଉତ୍ପାଦ ଯାହା ବିପଦସଂକୁଳ ଜୀବନର ଅନ୍ୟ ନାମ ପାଲଟିଛି। ପୃଥିବୀରେ ତମାଖୁ ସେବନ ଜନିତ ମୃତ୍ୟୁ ଏକ ଚିନ୍ତାର କାରଣ ପାଲଟିଛି। ତମାଖୁ ବ୍ୟବହାର ଦ୍ୱାରା ମୁଖଗହ୍ୱର କର୍କଟ ରୋଗୀ ବୃଦ୍ଧି ପାଇବା ସହ ହୃତ୍ପିଣ୍ଡ, ଯକୃତ ଏବଂ ଫୁସ୍ଫୁସ୍ ବିଶେଷ ଭାବେ ପ୍ରଭାବିତ ହୋଇଥାଏ। ଚଳିତ ବର୍ଷ ନିକୋଟିନ୍ ଓ ତମାଖୁ ପରି ବଦଭ୍ୟାସକୁ ମୁକାବିଲା କରିବା

0: କରିବା ଗବେଷଣାରୁ ଜଣାପଡ଼ିଛି। ପ୍ରତିବର୍ଷ ବିଶ୍ୱରେ ତମାଖୁ ସେବନ ଦ୍ୱାରା 80 ଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଥିବା ନେଇ ଆକଳନ କରାଯାଇଛି। ସେଥିମଧ୍ୟରୁ 16 ଲକ୍ଷ ଲୋକଙ୍କର ପରୋକ୍ଷ ଧୂମପାନ ଜନିତ ସଂକ୍ରମଣ ଯୋଗୁଁ ମୃତ୍ୟୁ ହେବା ଦେଖାଯାଉଛି। ନିଜର ମୌଜ ମଜଲିସ୍ ପାଇଁ ଧୂମପାନ କରୁଥିବା ଲୋକ ଆଖପାଖ ବ୍ୟକ୍ତିବିଶେଷକୁ ପ୍ରଭାବିତ କରିଥାନ୍ତି। ସେମାନେ ଧୂମପାନ ନ କରି ମଧ୍ୟ ପରୋକ୍ଷରେ ଏହାଦ୍ୱାରା ପ୍ରଭାବିତ ହୋଇ ଜୀବନ ହରାଇଥାନ୍ତି। ଏଭଳି ମୃତ୍ୟୁ ଦ୍ୱାରା ସେହି ପ୍ରଭାବିତ ଲୋକଙ୍କର ପରିବାର ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ପରୋକ୍ଷ ଧୂମପାନ ଜନିତ ଜୀବନହାନି ବିଭିନ୍ନ ବର୍ଗର ଲୋକଙ୍କୁ ପ୍ରଭାବିତ କରିଥାଏ। ବୈଜ୍ଞାନିକଙ୍କ ମତରେ ଯେଉଁ ପ୍ରସୂତି ମହିଳା ଧୂମପାନ କରନ୍ତି ସେମାନଙ୍କ ଗର୍ଭରେ ଥିବା ଶିଶୁର ମସ୍ତିଷ୍କ ଅମ୍ଳଜାନ ଅଭାବ ଜନିତ ପରିସ୍ଥିତିର ସମ୍ମୁଖୀନ ହୋଇଥାଏ, ଫଳରେ ଶିଶୁଟିର ଜୀବନରେ ସଙ୍କଟଜନକ ସ୍ଥିତି ଆସିଥାଏ। ଅନ୍ୟପକ୍ଷରେ ଧୂମପାନ କରୁଥିବା ପୁରୁଷଙ୍କ କ୍ଷେତ୍ରରେ ନମ୍ପୁଷ ମାତ୍ରା ଅଧିକ ରହିଥାଏ। ସଦ୍ୟତମ ରିପୋର୍ଟ ଅନୁଯାୟୀ ଭାରତର ଗୁଜରାଟ, ଉତ୍ତରପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟ ତମାଖୁ ଉତ୍ପାଦକ ରାଜ୍ୟ ଭାବେ ପରିଗଣିତ ହେଉଛି। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ତେଲେଙ୍ଗାନା, ବିହାର, ପଶ୍ଚିମବଙ୍ଗ ଏବଂ କର୍ଣ୍ଣାଟକ ମଧ୍ୟ ବହୁ ପରିମାଣରେ ତମାଖୁ ଉତ୍ପାଦିତ ହେଉଛି। ଜୀବନରେ ତମାଖୁ ବା ଧୂମପାନ ସେବନ ପ୍ରାୟତଃ କିଶୋର ଅବସ୍ଥାରୁ ଆରମ୍ଭ ହୋଇଥାଏ। ଭାରତରେ ପ୍ରତିବର୍ଷ ତମାଖୁ ସେବନ ଜନିତ କାରଣରୁ 13 ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଛି। ସିଗାରେଟ୍, ବିଡ଼ି, ଗୁଟ୍କା, ଖଇନି, ହୁକା, ଇ ସିଗାରେଟ୍ ଆଦି ସେବନ ଜୀବନ ପାଇଁ ଅତ୍ୟନ୍ତ କ୍ଷତିକାରକ ହେଉଛି। ତମାଖୁ ସେବନ ଜୀବନରେ ଏକ ନିଶା ହୋଇଯିବା ପରେ ଏହାକୁ ତ୍ୟାଗ କରିବା କଷ୍ଟକର ହୋଇପଡ଼େ। ତେବେ ଏଥିରୁ ଦୂରେଇବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ସୃଷ୍ଟିରେ ମଣିଷ ଜୀବନ ସବୁଠାରୁ ମୂଲ୍ୟବାନ, ସେଥିପାଇଁ ମଣିଷକୁ ଅମୃତସ୍ୟ ସନ୍ଧାନ ବୋଲି ବିବେଚନା କରାଯାଇଛି। ଏହି ସୁନ୍ଦର ଜୀବନକୁ ସକାରାତ୍ମକ ଭାବରେ ବିତେଇବା ପାଇଁ ସମସ୍ତ ପ୍ରକାର ବଦଭ୍ୟାସକୁ ତ୍ୟାଗ କରିବାକୁ ପଡ଼ିବ। ଯୋଗ, ପ୍ରାଣାୟାମ, ଏହି ସକାରାତ୍ମକ ଚିନ୍ତାଧାରା ଆଦି ଲାଭଦାୟୀ ପ୍ରସଙ୍ଗଗୁଡ଼ିକୁ ଜୀବନର ଅଂଶ ଭାବେ ଗ୍ରହଣ କରିବାକୁ ପଡ଼ିବ। ନିଶା ସେବନକୁ ବର୍ଜନ କରି ଏକ ସୁସ୍ଥ ତଥା ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ଅତ୍ୟନ୍ତ ଜରୁରୀ।
1: ଆଜି ପ୍ରସଙ୍ଗରେ ଶୁଣିଲେ ଜୀବନକୁ ସକାରାତ୍ମକ ଭାବେ ବିତେଇବା। ଆଲେଖ ପ୍ରଫୁଲ୍ଲ କୁମାର ଦାସ, ଉପସ୍ଥାପନା ମହେଶ୍ୱର ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ, ପ୍ରସାରିତ ହେଉଛି ଏଫ୍ଏମ୍ଏନ୍ର 100.6 ମେଗାହର୍ଜ। ଏହି କାର୍ଯ୍ୟକ୍ରମ ଏକା ସମୟରେ ଶୁଣିପାରୁଛନ୍ତି ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏୟାର ମାଧ୍ୟମରେ। ସମୟ ଷ୍ଟୁଡିଓ ଘରେ ରାତି 7:00। ଆସନ୍ତୁ ଶୁଣିବା ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମ ଗୀତଟି ନେଇଛୁ ଧଉଳି ଏକ୍ସପ୍ରେସ କଥାଚିତ୍ରରୁ। ଗୀତଟିକୁ ଗାଇଛନ୍ତି ମିଳିତ କଣ୍ଠରେ ଚିତ୍ତରଞ୍ଜନ ତ୍ରିପାଠୀ, ଅନୁପ୍ରିୟା ଏବଂ ସଚ୍ଚିଦାନନ୍ଦ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଚିତ୍ତରଞ୍ଜନ ତ୍ରିପାଠୀ।

ପାରବତୀ ଗୀତଟି ନେଇଛୁ ଚକା ଚକା ଭରି କଥାଚିତ୍ରରୁ ଗୀତଟିକୁ ଗାଇଛନ୍ତି ତପୁ ମିଶ୍ର ଏବଂ ଶରତ ନାୟକ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଶରତ ନାୟକ।

ଘଟଣା ନବସୃଜନ ଏବଂ ଶିଳ୍ପ ବିକାଶ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବ ଏବଂ ଏହା ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବ। केन्द्रीय माध्यमिक शिक्षा परिषद सीबीएसई र द्वादश श्रेणी पुनः मूल्यायन पोर्टाल को 8000 ऊर्ध्व छात्र छात्री एपर्यंत व्यवहार करितबा सूचना मिलिछि। छात्र छात्री को सुविधा पई समय सीमा को मध्य परिवर्तित करैछि बोले सीबीएसई पक्षरु कहा जाइछि। उत्तर पुस्तिकार स्कान कॉपी प्रदान एवं पुनः मूल्यायन निमन्ते आजिठारु पोर्टाल खोला जाइछि। आसंता 6 तारिख पर्यंत पोर्टाल खोला रहिबो। सुरक्षा दृष्टिरु पोर्टाल व्यवहार लागि आधार प्रमाणीकरण व्यवस्था करा जाइछि। जेऊ छात्र छात्री मानकर आधार नंबर नथिबो से ସେମାନଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ଆଧାର ସୂଚନା ବ୍ୟବହାର କରାଯାଇପାରିବ। ଦିଲ୍ଲୀର ଏକ ଅଦାଲତ ଆଜି ନିଟ୍ ପ୍ରଶ୍ନପତ୍ର ପ୍ରକଟ ମାମଲାରେ ଅଭିଯୁକ୍ତ ପାଞ୍ଚ ଜଣଙ୍କ ବିଚାର ବିଭାଗୀୟ ହାଜର ସୀମା ଚଳିତ ମାସ 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସ୍ୱତନ୍ତ୍ର ଜଜ୍ ଅଜୟ ଗୁପ୍ତା ସିବିଆଇ ପକ୍ଷରୁ ବିଚାର ବିଭାଗୀୟ ହାଜର ସୀମା ବର୍ଦ୍ଧିତ କରିବା ଲାଗି କରିଥିବା ଆବେଦନକୁ ଅନୁମତି ପ୍ରଦାନ କରିଛନ୍ତି। ନିଟ୍ ପ୍ରଶ୍ନପତ୍ର ପ୍ରକଟ ମାମଲାରେ ମଙ୍ଗିଲାଲ ଖାଟିକ୍, ବିକାଶ ବିୱାଲ, ଦିନେଶ ବିୱାଲ, ୟଶ ୟାଦବ ଏବଂ ଧନଞ୍ଜୟ ଲୋଖାଣ୍ଡେଙ୍କ ନାମ ରହିଛି। ସିବିଆଇ ପକ୍ଷରୁ ଏପର୍ଯ୍ୟନ୍ତ 13 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇସାରିଲାଣି। ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି ଦେଶର ସ୍ୱାସ୍ଥ୍ୟସେବା ଢାଞ୍ଚା ବ୍ୟାପକ ସ୍ତରରେ ପହଞ୍ଚିପାରିଛି। ଏଥିରେ ପ୍ରତିଷେଧକ, ପୁନର୍ଥଇଥାନ ଏବଂ ବୃଦ୍ଧାବସ୍ଥାରେ ଯତ୍ନ ସାମିଲ କରାଯାଇଛି। ସେ କହିଛନ୍ତି 1,00,000 ବୟସ ହଜାର ଉର୍ଦ୍ଧ୍ୱ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତ ସେବା ଯୋଗାଇ ଦେଉଛନ୍ତି। ପଞ୍ଜାବର ଏମ୍ସ ଭତିଣ୍ଡାଠାରେ ଆୟୋଜିତ ଦ୍ୱିତୀୟ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଶ୍ରୀ ନଡ୍ଡା କହିଛନ୍ତି 30 ବର୍ଷର ଉର୍ଦ୍ଧ୍ୱ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିୟମିତ ଭାବେ ପଞ୍ଚାୟତ, ଆଶାକର୍ମୀ ଏବଂ ସାମୁଖ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଜରିଆରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଲାଗି ପ୍ରୋତ୍ସାହିତ କରାଯାଉଛି। ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଶ୍ରୀ ନଡ୍ଡା କହିଛନ୍ତି 36 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ମୁଖ ଗହ୍ୱର କର୍କଟ, 17 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ସ୍ତନ କର୍କଟ ଏବଂ 9 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ଜରାୟୁ କର୍କଟ ହୋଇଥିବା ଚିହ୍ନଟ କରାଯାଇଛି। ଶ୍ରୀ ନଡ୍ଡା ଏମ୍ସର କାର୍ଯ୍ୟଦକ୍ଷତା, ଆଞ୍ଚଳିକ ସ୍ୱାସ୍ଥ୍ୟକ୍ଷେତ୍ର ସୁଦୃଢ଼, ଚିକିତ୍ସା ଶିକ୍ଷା ଯୋଗାଣ ଏବଂ ଗବେଷଣା ପାଇଁ ଭୂୟସୀ ପ୍ରଶଂସା କରିଛନ୍ତି। ନୂଆଦିଲ୍ଲୀରେ ଆସନ୍ତାକାଲି 2025 ମସିହା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ନୂଆଦିଲ୍ଲୀରେ ଏହି ପୁରସ୍କାର ପ୍ରଦାନ କରିବେ। ଦେଶର 42 ପଞ୍ଚାୟତକୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ଦିଆଯିବ। ସମାରୋହରେ 34 ଗ୍ରାମ ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଏବଂ 8 ପଞ୍ଚାୟତକୁ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ପୁରସ୍କୃତ କରାଯିବ। ପୁରସ୍କାର ପାଇବାକୁ ଥିବା ପଞ୍ଚାୟତଗୁଡ଼ିକର ମୁଖ୍ୟମାନେ ସେମାନଙ୍କ ପଞ୍ଚାୟତର ସର୍ବୋତ୍ତମ କାର୍ଯ୍ୟ ବିଷୟରେ ସମାରୋହରେ ଉପସ୍ଥାପନ କରିବେ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରାଇମ୍ ମିନିଷ୍ଟର ରିସର୍ଚ୍ଚ ଚେୟାର ପିଏମ୍ଆର୍ସି ଯୋଜନା 2026 ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଇଛି। ବିଶ୍ୱ ଦରବାରରେ ଭାରତୀୟ ପ୍ରତିଭାଧାରୀଙ୍କୁ ଲୋକଲୋଚନକୁ ଆଣିବା ଏବଂ ଭାରତୀୟ ବୈଜ୍ଞାନିକ ଏବଂ ନବସୃଜନ ଭବିଷ୍ୟତକୁ ଅଧିକ କ୍ରିୟାଶୀଳ କରିବା ଲାଗି ଏହି ମହତ୍ତ୍ୱାକାଂକ୍ଷୀ ଯୋଜନାର ଲକ୍ଷ୍ୟ ରହିଛି। ଉନ୍ନୀତ କମ୍ପ୍ୟୁଟିଂ ଶିକ୍ଷା, ସେମି କଣ୍ଡକ୍ଟର ଏବଂ ସାଇବର ସୁରକ୍ଷା ସମେତ 13 କ୍ଷେତ୍ରରେ ଦେଶର ପ୍ରତିଭାଧାରୀଙ୍କୁ ଗବେଷଣା, ବିକାଶ, ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା ବ୍ୟବସ୍ଥା କ୍ଷେତ୍ରରେ ବିଶ୍ୱ ସହ ସଂଯୋଗ ସ୍ଥାପନ କରିବା ନିମନ୍ତେ ଏହି ଯୋଜନାରେ ପଦକ୍ଷେପ ଗ୍ରହଣ କରାଯାଇଛି। କ୍ଷମତା ସମ୍ପନ୍ନ କମିଟି ମାଧ୍ୟମରେ ଏହି ଯୋଜନାରେ ଅଂଶଗ୍ରହଣ କରିଥିବା ସଂସ୍ଥାନ ଏବଂ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ। ପିଏମ୍ଆର୍ସି ଯୋଜନାରେ ଅନ୍ତର୍ଭୁକ୍ତ ଛାତ୍ରଛାତ୍ରୀମାନଙ୍କୁ ଫେଲୋସିପ୍ ଏବଂ ଗବେଷଣା ଅନୁଦାନ ସହାୟତା, ପରୀକ୍ଷାଗାର ଏବଂ ଗବେଷଣା ଭିତ୍ତିଭୂମି ସୁବିଧା ପ୍ରଦାନ କରାଯିବ। ଉପରାଷ୍ଟ୍ରପତି ସିଭି ରାଧାକ୍ରିଷ୍ଣନଙ୍କୁ ଆଜି ନୂଆଦିଲ୍ଲୀରେ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତି ସିପୋକସା ପଲ୍ସ ମାସେଟାଇଲ୍ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି। ତାଙ୍କ ସହ ଦକ୍ଷିଣ ଆଫ୍ରିକାର ବରିଷ୍ଠ ମନ୍ତ୍ରୀମାନଙ୍କ ସମେତ ଏକ ଉଚ୍ଚ ପ୍ରତିନିଧି ଦଳ ମଧ୍ୟ ଆସିଥିଲେ। ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିପାକ୍ଷିକ ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ବିଶେଷକରି ବାଣିଜ୍ୟ, ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା ସହଯୋଗ, ଦକ୍ଷତା ବିକାଶ ଏବଂ ଜନସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର 2026 ପାଇଁ ଆବେଦନପତ୍ର ଆହ୍ୱାନ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଶିଶୁମାନଙ୍କର ଅନନ୍ୟ ଅବଦାନ ପାଇଁ ଏହି ସମ୍ମାନଜନକ ପୁରସ୍କାର ରାଷ୍ଟ୍ରପତି ପ୍ରଦାନ କରିଥାନ୍ତି। ଜୁଲାଇ 31 ତାରିଖ ଆବେଦନପତ୍ର ଦାଖଲ କରିବାର ଶେଷ ଦିବସ ଧାର୍ଯ୍ୟ କରାଯାଇଛି। ସାହସିକତା, ସାମାଜିକ ସେବା, ପରିବେଶ, କ୍ରୀଡ଼ା, କଳା, ସଂସ୍କୃତି, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଆଦି ବର୍ଗରେ ଉତ୍କର୍ଷ ପ୍ରତିପାଦନ କରିଥିବା

0: ବାଳକ ବାଳିକାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥାଏ। ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ନ୍ୟାସନାଲ ଆୱାର୍ଡସ୍ ପୋର୍ଟାଲ ଅନ୍ ଆୱାର୍ଡସ୍ .gov.in ଜରିଆରେ ଏ ସମ୍ପର୍କିତ ତଥ୍ୟ ଉପଲବ୍ଧ ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ଗୁରୁବାର କେରଳ ନିକଟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି। ଲାକ୍ଷାଦ୍ୱୀପ ତାମିଲନାଡୁ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରର କେତେକ ଭାଗରେ ଆସନ୍ତା 4 ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ଲାଗି ଅନୁକୂଳ ପାଣିପାଗ ରହିଛି ବୋଲି ସୂଚନା ଦିଆଯାଇଛି। ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ ଏଲ୍ନିନୋ ପ୍ରଭାବ ନେଇ ସତର୍କ ସୂଚନା ଜାରି କରାଯାଇଛି। ଏଲ୍ନିନୋ ପ୍ରଭାବରେ ଚଳିତ ବର୍ଷ ବିଶ୍ୱର ବିଭିନ୍ନ ଭାଗରେ ଜଳବାୟୁରେ ପରିବର୍ତ୍ତନ ଦେଖାଦେବ ବୋଲି କୁହାଯାଇଛି। ଚଳିତ ବର୍ଷ ଜୁନ୍ ଏବଂ ଅଗଷ୍ଟ ମାସ ମଧ୍ୟରେ ଏଲ୍ନିନୋର ପ୍ରଭାବ 80% ରହିବ ବୋଲି ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶାରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରବାସୀ ଓ ବିଦେଶୀ ସଂଶୋଧନ ଅଧିନିୟମ 2026 ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ। ଦେଶରେ ସ୍ୱାସ୍ଥ୍ୟସେବା ବ୍ୟାପକ ସ୍ତରରେ ପହଞ୍ଚପାରିଛି କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର ଏବଂ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ଗୁରୁବାର କେରଳ ସ୍ପର୍ଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସମ୍ବାଦ ଶେଷ ହେଲା।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଝାରସୁଗୁଡ଼ା ସମ୍ବାଦଦାତା ବସନ୍ତ କୁମାର ଜେନା। ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ପରଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ଫର୍ ଡିଷ୍ଟ୍ରିକ୍ଟ 2024-25 ଝାରସୁଗୁଡ଼ା ଜିଲ୍ଲା ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଜିଲ୍ଲା 600-395 ଅଙ୍କ ପାଇ ଉତ୍ତମ 3 ଗ୍ରେଡ୍ ହାସଲ କରିଛି। ଏଥିରେ ଶିକ୍ଷାର ଫଳାଫଳ, ଶ୍ରେଣୀ ଗୃହ ପରିଚାଳନା, ଭିତ୍ତିଭୂମି ସୁବିଧା, ଛାତ୍ର ସୁରକ୍ଷା, ଡିଜିଟାଲ ଶିକ୍ଷା ଏବଂ ପ୍ରଶାସନିକ ପ୍ରକ୍ରିୟା ଭଳି ବିଭିନ୍ନ ମାନଦଣ୍ଡ ଆଧାରରେ ଜିଲ୍ଲାଗୁଡ଼ିକର ପ୍ରଦର୍ଶନ ମପାଯାଇଥାଏ। ଏହି ସୂଚକାଙ୍କରେ ଉଚ୍ଚ ସ୍ଥାନ ହାସଲ କରିବା କେବଳ ଭଲ ପରୀକ୍ଷା ଫଳାଫଳର ପ୍ରତିଫଳନ ନୁହେଁ, ବରଂ ଶିକ୍ଷା ବ୍ୟବସ୍ଥାର ସାମଗ୍ରିକ ଗୁଣବତ୍ତାର ପ୍ରମାଣ। ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ ଏହାକୁ ଜିଲ୍ଲାର ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ପ୍ରଶାସନର ସାମୂହିକ ପ୍ରୟାସର ସଫଳତା ବୋଲି କହିଛନ୍ତି।
3: ଆମର ଝାରସୁଗୁଡ଼ା ଜିଲ୍ଲା ଶିକ୍ଷା କ୍ଷେତ୍ରରେ ଜାତୀୟ ସୂଚାଙ୍କରେ ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କରିଥିବାରୁ ମୁଁ ବହୁତ ଖୁସି ଏବଂ ଗର୍ବିତ। ଏହା କେବଳ ଜିଲ୍ଲା ପ୍ରଶାସନର ନୁହେଁ, ବରଂ ଆମ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ଏବଂ ଶିକ୍ଷା ବିଭାଗର ସମସ୍ତ କର୍ମଚାରୀଙ୍କ ପ୍ରୟାସର ଫଳ। ଗତ କିଛି ବର୍ଷ ଧରି ଜିଲ୍ଲାରେ ଶିକ୍ଷାର ଗୁଣବତ୍ତା ବୃଦ୍ଧି, ପିଲାମାନଙ୍କ ପଢ଼ାରେ ଆଗ୍ରହ ବଢ଼ାଇବା ଏବଂ ବିଦ୍ୟାଳୟ ଗୁଡ଼ିକର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି, ତାହାର ସୁଫଳ ଆଜି ଆମେ ପାଇଛୁ। ଏହି ସଫଳତା ପାଇଁ ମୁଁ ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଶିକ୍ଷା ଅଧିକାରୀ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଉଛି। ଆଗକୁ ମଧ୍ୟ ଏହିପରି ନିଷ୍ଠା ଓ ପରିଶ୍ରମ ସହ କାମ କରି ଝାରସୁଗୁଡ଼ାକୁ ଶିକ୍ଷା କ୍ଷେତ୍ରରେ ଦେଶର ଅଗ୍ରଣୀ ଜିଲ୍ଲା ଭାବେ ଗଢି ତୋଳିବା। ଆସନ୍ତୁ ସମସ୍ତେ ମିଶି ଶିକ୍ଷିତ ଓ ସଶକ୍ତ ଝାରସୁଗୁଡ଼ା ଗଠନ କରିବା।
2: ଝାରସୁଗୁଡ଼ା ପୌରପାଳିକାର ସହଯୋଗ ଅଭିଯାନ ମାଧ୍ୟମରେ ବଞ୍ଚିତ ପରିବାରଙ୍କୁ ସରକାରୀ ଯୋଜନା ସହ ଯୋଡ଼ାଯାଉଛି। ସ୍ୱଚ୍ଛ ସାଥୀମାନଙ୍କ ଘରକୁ ଘର ସର୍ଭେରେ 6446 ପରିବାର ଚିହ୍ନଟ ହୋଇଥିବା ବେଳେ 185 ଜଣଙ୍କୁ ବିଭିନ୍ନ ଯୋଜନାର ସୁବିଧା ଯୋଗାଇ ଦିଆଯାଇଛି। ଲେପ୍ରୋସି କଲୋନୀର 88 ଜଣ ମଧୁବାବୁ ପେନ୍ସନ୍ ଏବଂ 36 ଜଣ

ପାଳିତ ହୋଇଛି। ଜୀବନର ପ୍ରଥମ 6 ବର୍ଷରେ ମସ୍ତିଷ୍କର ସର୍ବାଧିକ ବିକାଶ ବିଷୟ ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ସୁପୋଷଣର ଗୁରୁତ୍ୱ ଉପରେ ମତ ରଖିଥିଲେ। ଡିଏମ୍ଏଫ୍ ସମ୍ମିଳନୀ କକ୍ଷରେ ପିତୃମାତୃହୀନ ଓ ଏକକ ଅଭିଭାବକ ଶିଶୁଙ୍କ ପାଇଁ ବୈଷୟିକ ଓ ବୃତ୍ତିଗତ ଶିକ୍ଷା ସମ୍ବନ୍ଧୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଛାତ୍ରଛାତ୍ରୀଙ୍କୁ ନିଜ ରୁଚି ଅନୁଯାୟୀ ଶିକ୍ଷା ଗ୍ରହଣ କରି ଉଜ୍ଜଳ କ୍ୟାରିୟର ଗଢ଼ିବାକୁ ପରାମର୍ଶ ଦେଇଥିଲେ। ଝାରସୁଗୁଡ଼ା ଜିଲ୍ଲାରେ ଏସ୍ଆଇଆର୍ 2026 ଅନ୍ତର୍ଗତ ବୁଥସ୍ତରୀୟ ଅଧିକାରୀମାନଙ୍କ ଘରକୁ ଘର ସର୍ଭେ ଓ ତଥ୍ୟ ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ସଚେତନତା ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅଭିଯାନ 28 ଜୁନ୍ ପର୍ଯ୍ୟନ୍ତ ଚାଲିବ। ଝାରସୁଗୁଡ଼ାରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକରେ ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ହ୍ରାସ ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଅବୈଧ ପାର୍କିଂ ଉଚ୍ଛେଦ, ଧୂଳି ନିୟନ୍ତ୍ରଣ, ଆଇବି ବ୍ରିଜ୍ ନିକଟରେ କ୍ରେନ୍ ସେବା, ରମ୍ବଲ ଷ୍ଟ୍ରିପ୍ ଓ ହାଇମାଷ୍ଟ ଲାଇଟ୍ ସ୍ଥାପନ ସହ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ।

ଚାଷୀ ର ସର୍ବାଙ୍ଗୀନ ଉନ୍ନତି ପାଇଁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।

0: ଶୈଳକୁ ଗାଇ ଦେବା ଆସିବାକୁ ସତେ ଭାଇନା ନମସ୍କାର।
1: ନମସ୍କାର ନମସ୍କାର।
0: ହଏ ଭାଇନା, ଏବେ ଦେଖ କେଉଁ ପ୍ରକାର ଗୁଳୁଗୁଳି ହଉଛି ବୋଲେ ଏଇଟା କଣ ହେ? ଜଳବାୟୁ ପରିବର୍ତ୍ତନର ପ୍ରଭାବ।
1: ଜଳ ପରିବର୍ତ୍ତନ ବୋଲେ ଦେଖ, ଆମେ ତ ଗଛ କାଟିଦେଲେ, ଜଙ୍ଗଲ କାଟିଦେଲେ, ଆଉ ଆମେ ଅସୁବିଧା ଭୋଗିବାନି, ଆଉ କିଏ ଭୋଗିବା
0: ବୋଲେ ଦେଖ, ଖରାଦିନ ହେଲେ ଆମ ଚାଷବାସ ଉପରେ ପ୍ରଭାବ ମଧ୍ୟ ପଡୁଛି। ଆଜ୍ଞା, ଯେ ଆଉ ଗୋଟେ କଥା ବା, ଏବେ ଆମର ଭାରତ ସରକାର ମାନେ ଆମ ପ୍ରଧାନମନ୍ତ୍ରୀ ଆଉ ଆମର ଯୋଉ କୃଷିମନ୍ତ୍ରୀ ଗୋଟେ କ୍ୟାମ୍ପେନିଂ ଆରମ୍ଭ କରିଛନ୍ତି, କ୍ଷେତ ବଚାଓ ଅଭିଯାନ। ଏଇଟା ଜୁନ 1-30 ପର୍ଯ୍ୟନ୍ତ ଚାଲିବ। ନା କୋଉଠି ଆରମ୍ଭ ହେଲା? ଯୋଉ ଆମର ନାଇଁ ରାଇସିଆ ଭିଲେଜ ଅଛି, ରାଇସେନ ମଧ୍ୟପ୍ରଦେଶରେ, ସେଇଠି ଆରମ୍ଭ ହେଇଛି। ଆଉ ଏଇଟା ମୁଖ୍ୟ ଲକ୍ଷ୍ୟ ହେଉଛି ଯେ କିପରି ଆମେ ଜୈବିକ ସାର ପ୍ରୟୋଗ କରିବା, ମୃତ୍ତିକା ପରୀକ୍ଷା କରିବା, ଆଉ ତାପରେ ଆମର ଯୋଉ ବୈଜ୍ଞାନିକ ମାନେ ଅଛନ୍ତି ସେମାନେ ମଧ୍ୟ କିପରି ଯାଇକିରି ଗାଁ ଗାଁ ବୁଲିକିରି ଆମର ଯୋଉ ଚାଷୀ ଭାଇମାନେ ଅଛନ୍ତି ସେମାନଙ୍କୁ ସଠିକ ଜ୍ଞାନ ଦେବେ। ଆଉ ଦେଖ, ଏଇଟା ତ କହିଲେ ଆମେ, ଆଉ ଗୋଟେ କଥା ହେଉଛି ଏବେ ଯୋଉ ଆମ ସମୁଦ୍ର ଅଛି, ସମୁଦ୍ରକୁ କହୁନାହାନ୍ତି କି ଆମେ ନୀଳ ଅର୍ଥନୀତି ବାପସି ବୋଲି ସମୁଦ୍ରରୁ, ବୋଲେ ସମୁଦ୍ରଟା ନୀଳ ନା, ହେଲେ ସମୁଦ୍ର ଜନିକ ନୀଳ ଅର୍ଥନୀତି ଏବଂ ଏଥିରେ କୃଷକର ଭୂମିକା,
1: ଆଚ୍ଛା,
0: ଏ ବିଷୟବସ୍ତୁ ଉପରେ ମୁଁ ଜଣେ ଆଜ୍ଞାଙ୍କ ସହିତ କଥା ହେଇଥିଲି।
1: ଆଜ୍ଞାଙ୍କ ନାଁ କଣ?
0: ଡକ୍ଟର ଦେବାଶିଷ ମହାପାତ୍ର, ସିଏ ଅଛନ୍ତି ସାମୁଦ୍ରିକ ଜୀବବିଜ୍ଞାନୀ।
1: ହେଲେ କଣ କହିଛନ୍ତି ଶୁଣିଆ।
0: ହଁ ଶ୍ରୋତା ବନ୍ଧୁ, ଆଜି ଆମ ଆଲୋଚନାର ବିଷୟବସ୍ତୁ ରହିଛି ସମୁଦ୍ର ଜନିତ ନୀଳ ଅର୍ଥନୀତି, ଏଥିରେ କୃଷକମାନଙ୍କ ଭୂମିକା। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜି ଆମ ସହିତ ଆମ ଆକାଶବାଣୀ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଡକ୍ଟର ଦେବାଶିଷ ମହାପାତ୍ର, ସାମୁଦ୍ରିକ ଜୀବବିଜ୍ଞାନ ବିଭାଗ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ। ତ ପ୍ରଥମେ ଆମେ ଆମର କର୍ମକୁ ଡକ୍ଟର ମହାପାତ୍ରଙ୍କୁ ସ୍ୱାଗତ ଜଣାଇବା। ଡକ୍ଟର ମହାପାତ୍ର ନମସ୍କାର।
2: ଆଜ୍ଞା ନମସ୍କାର।
0: ଡକ୍ଟର ମହାପାତ୍ର, ଆଜି ଯେଉଁ ଆମର ଆଲୋଚନା ହୋଇଛି ସମୁଦ୍ର ଜନିକ ନୀଳ ଅର୍ଥନୀତି ଓ କୃଷକର ଭୂମିକା, ଏ ସମ୍ପର୍କରେ ଆମେ ଆଲୋଚନା କରିବା। ତ ପ୍ରଥମେ ଆମେ ଆଲୋଚନା କରିବା ଯେ ଯେଉଁ ମାନେ ବ୍ଲୁ ଇକୋନୋମିକ ବୋଲି ଆମେ କହୁ ବା ନୀଳ ଅର୍ଥନୀତି ବୋଲି କହୁ, ଏଇଟା କ'ଣ? ମାନେ ଯେତେବେଳେ ଆମେ ବ୍ଲୁ ଇକୋନୋମିକ କହୁ ଏଇଟା ଟିକେ ଆମକୁ ଅଡ଼ୁଆ ଲାଗେ, କାହିଁକି ନା ବ୍ଲୁ ଇକୋନୋମିକ ବୋଲି ଏଇଟା ଗୋଟେ କ'ଣ ଆମର ହଠାତ୍ ଚାଷୀ ଭାଇମାନେ ଜାଣିପାରିବେନି। ତ ଆମେ ଯଦି ନୀଳ ଅର୍ଥନୀତି କହିବା ସେମାନେ ଭାବିବେ ନୀଳ ଅର୍ଥନୀତି ମାନେ କ'ଣ? ତ ଏଇଟା ଟିକେ ଆପଣ ବୁଝେଇକି କୁହନ୍ତୁ।
2: ଆଜ୍ଞା ଆଜ୍ଞା, ନିଶ୍ଚିତ ଭାବେ ଧନ୍ୟବାଦ ଆପଣ ପ୍ରଶ୍ନଟି ପଚାରିଛନ୍ତି। ମୁଁ ଟିକେ ଏହାର ବ୍ୟାକ୍ଗ୍ରାଉଣ୍ଡ କରିବି, ନୀଳ ଅର୍ଥନୀତି କ'ଣ? ଆମେ ତ ଅର୍ଥନୀତି ବିଷୟରେ ଜାଣିଛେ, ନୀଳ ଅର୍ଥନୀତି କ'ଣ? ଅର୍ଥନୀତି ନୀଳ ଅର୍ଥନୀତି, ନୀଳ ଅର୍ଥ ଏଠି ସମୁଦ୍ରକୁ ବୁଝାଏ, ସମୁଦ୍ର ଜଳରାଶି ନୀଳ। ତ ନୀଳ ଅର୍ଥନୀତି ଏଠି ସିଧାସଳଖ ସମୁଦ୍ର ସହିତ ସମ୍ପୃକ୍ତ, ସମୁଦ୍ରର ଜଳର ସଂସାଧନ, ସମୁଦ୍ର ଆଧାରିତ କୃଷି, ସମୁଦ୍ର ଆଧାରିତ ମାଛ ଚାଷ ଏବଂ ସମୁଦ୍ର ଆଧାରିତ ଜଳର ଅର୍ଥନୈତିକ କାର୍ଯ୍ୟ ଯାହା ଉନ୍ନତ ଓ ସୁସ୍ଥ ଭାବରେ ଅଭିବୃଦ୍ଧି ହୁଏ ତାକୁ ଆମେ ବ୍ଲୁ ଇକୋନୋମି କହିବା। ଆହୁରି ସରଳ ଭାବରେ ବୁଝେଇବି, ଧରାଯାଉ ସମୁଦ୍ର ଭିତରେ ଆମର ଅଛି ବିଭିନ୍ନ ପ୍ରକାରର ପେଟ୍ରୋଲିୟମ ହାଇଡ୍ରୋକାର୍ବନ, ତାକୁ ଆମେ ବାହାର କରୁଛେ, ତାକୁ ବାହାର କରିକି ଆମେ ପେଟ୍ରୋଲ ଆମର ଗାଡ଼ିରେ ବ୍ୟବହାର କରୁଛେ। ତ ଏଇଟା ଦ୍ୱାରା ମଧ୍ୟ ଗୋଟେ ଇକୋନୋମି ଚାଲୁଛି,

0: ଇଏ ବି ଏକ ବ୍ଲୁ ଇକୋନୋମିରେ ଆସିବ। ପୁଣି ଆହୁରି ଗୋଟେ କଥା ହେଉଛି ଶୈବାଳ, ଆମର ସାମୁଦ୍ରିକ ଶୈବାଳର ବହୁତ କ୍ଷମତା ଅଛି, ଯାହାକି ଭୂମିରେ ହୋଇଥିବା ବିଭିନ୍ନ ପ୍ରକାର ଅସୁବିଧାକୁ ବା ରାସାୟନିକ ସାର ଯୋଗୁଁ ଯେଉଁ ମାଟିର ଉର୍ବରକ କମିଯାଇଛି ତାହାକୁ ମଧ୍ୟ ତାହା ଆମେ ସାମୁଦ୍ରିକ ଶୈବାଳ କରିପାରିବା। ପୁଣି ଯେଉଁମାନେ ଅଛନ୍ତି ଆମର ଧରନ୍ତୁ କିଛି ବେରୋଜଗାର ଲୋକ ଅଛନ୍ତି, ଆମେ ତାକୁ ସାମୁଦ୍ରିକ ଇକୋନୋମି ବା ବ୍ଲୁ ଇକୋନୋମି ଦ୍ୱାରା କେମିତି ଇନଭଲ୍ଭ କରିପାରିବା। ଧରନ୍ତୁ ଯେ ଆମର ଏଠି ଆମେ ଜାଣିପାରୁଛୁ ଯେ ଗୋଟେ ପର୍ଟିକୁଲାର ମୁକ୍ତା ଚାଷ, ଗୋଟେ ଶାମୁଗା ଚାଷ କରାହଉଛି, ଯେଉଁ ଶାମୁଗା ଚାଷରେ ଗୋଟେ ମୁକ୍ତା ବାହାରୁଛି, ଯଦି ଆମର ବେରୋଜଗାର ଯୁବକମାନଙ୍କୁ ମୁକ୍ତା ଚାଷର ଭଲ କ'ଣ ମନ୍ଦ କ'ଣ ତାଙ୍କୁ ଯଦି ବୁଝେଇ ପାରିବେ, ତାଙ୍କୁ କେମିତି ଅର୍ଥନୀତି ସହିତ ଯୋଡ଼ି ଦେଇପାରିବେ, ତାହେଲେ ମୁକ୍ତାର ଯାହା ଡିମାଣ୍ଡ ରହୁଛି ଆମେ ଜାଣିଛେ ମୁକ୍ତା ଗୋଟେ ବିଭିନ୍ନ ପ୍ରକାର ଅଳଙ୍କାରରେ ତାକୁ ବ୍ୟବହାର କରାଯାଏ, ବିଭିନ୍ନ ଜାଗାରେ ଔଷଧରେ ମଧ୍ୟ ବ୍ୟବହାର କରାଯାଏ। ଆମ ପାଖରେ ମୁକ୍ତା ଏବେ ମାରିଲେ ସହଜରେ ଓରିଜିନାଲ ମୁକ୍ତା ଆମେ ପାଇବା କଷ୍ଟ। ମୁକ୍ତା ଏକ ସମୁଦ୍ର ତ ଜୀବ ଅଛି, ଶାମୁକା ଅଛି, ଯାହାକୁ ଆମେ ମଲୁଷ ବୋଲି କହୁ, ତା ବାଇଭଲ ବୋଲି କହୁ, ତା ଭିତରୁ ବାହାରେ ସେ। ତ ଯଦି ଏଇ ପ୍ରକାର ଚାଷକୁ ଯଦି ସେମାନେ ଆପଣାନ୍ତି ତାହେଲେ ଆମ ସମାଜରୁ ବେରୋଜଗାର ବି କମିବ, ତା ସହିତ ଅର୍ଥନୀତି ମଧ୍ୟ ବଢ଼ିପାରିବ। ତ ଅର୍ଥନୀତି ଯାହାକି ସମୁଦ୍ର ସହିତ ଜଡ଼ିତ, ଆଉ ଯାହାକି ଆମକୁ ଲାଭ ପ୍ରଦାନ କରିବ, କ୍ଷତି କରିବନି, ତାହାକୁ ଆମେ ବ୍ଲୁ ଇକୋନୋମି ବୋଲି କହିବା। ଆଜ୍ଞା,
1: ତେବେ ଡକ୍ଟର ମହାପାତ୍ର, ଏ ଯୋଉ କୃଷକର କାମ ବ୍ଲୁ ଇକୋନୋମିକରେ କେମିତି ସମ୍ପୃକ୍ତ ରହିଛି ବା ଜଡ଼ିତ ରହିଛି?
0: ହଁ ଆଜ୍ଞା, ଠିକ ପ୍ରଶ୍ନଟି କହିଛନ୍ତି। କୃଷକଙ୍କର କାମ ବ୍ଲୁ ଇକୋନୋମିରେ ଆମେ ଆପଣ ପଚାରୁଛନ୍ତି କେମିତି ଭାବରେ ଜଡ଼ିତ କୃଷକ, ଯେ ଖାଲି ଆମେ କହୁନେ ଯେ ଖାଲି ବୁଝିବା ଯେ କେବଳ ଧାନ ଚାଷ ହୁଅନ୍ତୁ, ବିଭିନ୍ନ ମାଛ ଚାଷ କରୁଥିବା ଲୋକ ବି ସେମାନେ ବି ଆମେ ତାଙ୍କୁ କୃଷକ ବୋଲି କହିପାରିବା। ତ ସମୁଦ୍ରରେ ବି କ'ଣ ରହୁଛନ୍ତି ନା, ସମୁଦ୍ରରେ ବିଭିନ୍ନ ପ୍ରକାର ଶୈବାଳ ଅଛନ୍ତି ଯାହାର କି ସୋସିଓ ଇକୋନୋମିକ ଇମ୍ପୋର୍ଟାନ୍ସ ବହୁତ ଅଧିକ ଅଛି। ସେଇଭଳିଆ ଶୈବାଳମାନଙ୍କୁ ଆମେ ଚାଷ କରିବା ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ, ସେଇ ଚାଷରୁ ଯେଉଁ ଟଙ୍କା ଆସିବ ତାହା ଏଇ କୃଷକମାନଙ୍କର ତାଙ୍କର ଲାଇଫ୍ ଷ୍ଟାଇଲ୍ ଚେଞ୍ଜ କରିବ। ମନେ କରାଯାଉ ଆମର 480 କିଲୋମିଟର ଓଡ଼ିଶାର କୋଷ୍ଟ ଲାଇନ୍ ରହିଛି, ସେଥିରେ ସମୁଦ୍ର ଜଳ ସହିତ ତା ସହିତ ସେଇ ଜାଗାକୁ ଲାଗିକି ମଧ୍ୟ ଧାନ ଚାଷ ହେଉଛି, ବିଭିନ୍ନ ପ୍ରକାର ଫସଲ ପନିପରିବା ଚାଷ ହେଉଛି, ତା ସହିତ ସେମାନେ ଯଦି କୌଣସି ପ୍ରକାର ଶୈବାଳକୁ ଚାଷ କରିକି ଯଦି ନିଜ ଜମି ବ୍ୟବହାର କରିପାରନ୍ତି କିମ୍ବା ତାହାକୁ କୌଣସି ଗୋଟେ କମ୍ପାନୀକୁ ଯଦି ସେମାନେ ଚାଷ କରିକି ଦେଇପାରନ୍ତି ତାହାଦ୍ୱାରା ତାଙ୍କର ଆଡିସନାଲ ଇନକମ୍ ହେଇପାରିବ। ତ ଏହାକୁ ଚିହ୍ନ କରିବାକୁ ପଡିବ, ତାଙ୍କ ପାଖରେ ଯଦି ମନେକର କାହାର ଅଛି ବର୍ତ୍ତୀ ଅଞ୍ଚଳ କିଛି ଅଛି, ସେଠି ମାଛ ଚାଷ ବି କରିପାରିବେ, କଙ୍କଡ଼ା ଚାଷ ବି, କଙ୍କଡ଼ା ଚାଷ ବହୁତ ଭଲ ଡିମାଣ୍ଡ, ଆପଣ ଜାଣିଥିବେ ଚିଲିକା କଙ୍କଡ଼ା ଗୋଟେ ଗୋଟେ କଙ୍କଡ଼ା 1500-1600 ଟଙ୍କାରେ ବିକ୍ରି ହେଉଛି, ତ ସ୍ଥଳ ବିଶେଷରେ 2000 ଟଙ୍କାରେ ବିକ୍ରି ହେଉଛି। ତ ଏହାଦ୍ୱାରା ସେମାନେ ଅଲ୍ଟରନେଟିଭଲି ନିଜ ସୋସିଓ ଇକୋନୋମିକ ଷ୍ଟାଣ୍ଡାର୍ଡକୁ ବଢ଼ାଇ ପାରିବେ, ସେଇଠି ହିଁ ଆମେ କହୁଛେ ବ୍ଲୁ ଇକୋନୋମି। ଅର୍ଥାତ୍ ଆମର ଯେଉଁ ନର୍ମାଲ କୃଷକ ମାନଙ୍କର ଯେଉଁ ପଦ୍ଧତି ଅଛି ତା ବାଦ ସମୁଦ୍ରରୁ ଜନିତ କିଛି ଟେକ୍ନୋଲୋଜି ଆମେ ଏମିତି ଭାବେ ଆଡପ୍ଟ କରିବା ଯାହାଦ୍ୱାରା କି ଆମର ନର୍ମାଲ ପ୍ରଡକ୍ସନର ଅଭିବୃଦ୍ଧି ବଢିବ, ଆମର ଯାହା ପ୍ରଡକ୍ଟ ଆଶା କରୁଛେ ସେ ରିଜଲ୍ଟ କେମିତି ଆମେ ବଢିକି ପାଇବା, ଯାହାଦ୍ୱାରା କି ସୋସିଓ ଆଉ ଇକୋନୋମିକ ମଧ୍ୟ ଡେଭଲପମେଣ୍ଟ ହେଇପାରିବ। ସେଇଥିପାଇଁ କି ଏହା ଏକ ନୂତନ କନସେପ୍ଟ, ଏକ ନୂତନ ଆବିଷ୍କାର, ନର୍ମାଲ ପଦ୍ଧତିରୁ ବାହାରକୁ ଯାଇକି ଆମେ ବୈଜ୍ଞାନିକ ପଦ୍ଧତି ସହିତ ସମୁଦ୍ରର କୌଣସି ଗୋଟେ ପ୍ରଡକ୍ଟକୁ ଆମେ ଆମର କ୍ଷେତ୍ରରେ ୟୁଜ୍ କରିକି ଆମର ନର୍ମାଲ ପ୍ରଡକ୍ଟକୁ ଆମେ ବଢ଼ାଇ ପାରିବା, ଯାହାକି ପରିବେଶ ଅନୁକୂଳ ହେବ, ପ୍ରଦୂଷଣକୁ କମେଇ ପାରିବ ଏବଂ ସଷ୍ଟେନେବଲ୍ ହେଇପାରିବ। ଆଜ୍ଞା,
1: ତେବେ ଏ ଯୋଉ ସମୁଦ୍ର କୃଷି କ'ଣ ଆଉ ଏହା କ'ଣ ଉଦାହରଣ ରଖିବେ? କାରଣ ଆମେ ତ ସାଧାରଣ ଭାବରେ ଜାଣିଛୁ ଯେ ଆମର ଯୋଉ ସ୍ଥଳଭାଗରେ ବିଭିନ୍ନ ଚାଷବାସ ହୁଏ, ତେବେ ସମୁଦ୍ର କୃଷି କହିଲେ ଆମେ କ'ଣ ବୁଝିବା? ଡକ୍ଟର ମହାପାତ୍ର କ'ଣ କହିବେ?
0: ସମୁଦ୍ର, ଆଜ୍ଞା, ସମୁଦ୍ର କୃଷି କହିଲେ କହିବେ କ'ଣ ଆଉଥରେ ସମୁଦ୍ରରେ କ'ଣ ଆଉଥରେ ସମୁଦ୍ର ଭିତରେ ଗୋଟେ ଟାପୁ ଅଛି ସେଇଠି ବୋଧେ ଚାଷବାସ କରିବା, ଏଇଟା ନୁହଁ, ଏହାକୁ ଏହାକୁ ସମସ୍ତେ ବୁଝିଲା ଭଳିଆ ଗୋଟେ ଟର୍ମ ଦେଉଛେ ସମୁଦ୍ରର କୃଷି। ସମୁଦ୍ରର କୃଷିର ଅର୍ଥ ହେଉଛି ସମୁଦ୍ରରେ ବହୁତ ଗୋଟେ ଜୀବଜନ୍ତୁ ଅଛନ୍ତି ଯାହାର କି ସୋସିଆଲ ଆଉ ଇକୋନୋମିକ ଡିମାଣ୍ଡ ବହୁତ ଅଧିକା, ମନେ ଯେମିତିକି ମୁଁ କହିଲି କଙ୍କଡ଼ା, ଯେମିତି କହିଲେ ଆପଣ ଗୋଟେ ଦେଖିବେ ସମୁଦ୍ରରେ ଗୋଟେ ମାଛ ମିଳୁଛି ଆମକୁ ଖଇଙ୍ଗା ମାଛ ମିଳୁଛି, ଗୋଟେ ଗୋଟେ ଇଲିଶ ମାଛ ବି ମିଳୁଛି। ତ ଇଲିଶ ମାଛର କିଲୋ ଆଜି ଯଦି ଆପଣ ମାର୍କେଟକୁ ଯିବେ ଦେଖିବେ ଇଲିଶ ମାଛର କିଲୋ ହେଉଛି 1500 ଟଙ୍କା, ତ ଗୋଟେ ସାଧାରଣ ଲୋକ 1500 ଟଙ୍କା ଦେଇ ଇଲିଶ ମାଛ ଖାଇପାରିବନି। ତ ଆମେ ଯଦି ଚାଷ କ'ଣ ଗୋଟେ ବ୍ୟବସ୍ଥା ବୈଜ୍ଞାନିକମାନେ ବାହାର କରୁଛନ୍ତି, ସେ ବ୍ୟବସ୍ଥାକୁ ମୁଁ ଉପକୂଳବର୍ତ୍ତୀ ଅଞ୍ଚଳ ବ୍ୟବହାର କରିବି, ମୁଁ ଇଲିଶ ମାଛ ହଉ ବା ଖଇଙ୍ଗା ମାଛ ହଉ ବା ଭେକେଟା ମାଛ ହଉ ତାର ବି ଡିମାଣ୍ଡ ବହୁତ ଅଧିକା ଅଛି, ତାକୁ ମୁଁ କିଭଳି ଭାବରେ ବିନିଯୋଗ କରିବା, ବା ଚିଙ୍ଗୁଡ଼ି ଚାଷ ହଉ ନା କାହିଁକି, ବାଗଦା ଚିଙ୍ଗୁଡ଼ି ହଉ, ଆଜିକାଲି ଭାନା ଚିଙ୍ଗୁଡ଼ି ହଉ, ଏ ଚିଙ୍ଗୁଡ଼ି ଚାଷ ଦ୍ୱାରା ମଧ୍ୟ ମୁଁ କେମିତି ଉପକୃତ ହୋଇପାରିବି, ଏହା ବୈଜ୍ଞାନିକ ପଦ୍ଧତି।

0: ଯେଉଁ ଦାବି କରୁଛନ୍ତି ଆମେ ବ୍ଲୁ ଇକୋନୋମିକୁ ଧରିବା, ତାହାର ପଛରେ ତିନୋଟି ସବୁଠାରୁ ବଡ଼ ଏବଂ ମୁଁ କହିବି ମାନେ ସବୁଠାରୁ ପାୱାରଫୁଲ୍ କମ୍ପୋନେଣ୍ଟ ତିନୋଟି ଅଛି ଆଜ୍ଞା। ଗୋଟେ ହେଉଛି ଅର୍ଥନୈତିକ ଅଭିବୃଦ୍ଧି, ଆଉ ଗୋଟେ ହେଉଛି ସାମୁଦ୍ରିକ ପରିବେଶର ସୁରକ୍ଷା, ଆଉ ଗୋଟେ ସବୁଠୁ ବଡ଼ ହେଉଛି ଜୈବ ବିବିଧତାକୁ ସୁସ୍ଥ ରଖିବା, ତାହା ସାମୁଦ୍ରିକ ଜୈବ ବିବିଧତା ହେଉ ବା ଜମିର ଜୈବ ବିବିଧତା ହେଉ। କାହିଁକି ନା ରାସାୟନିକ ସାର ପ୍ରୟୋଗ କରିବା ଦ୍ୱାରା ଆମେ ଦେଖିଲେ ଯେ ଜମିରୁ ଜୀବାଣୁମାନେ ଯେଉଁ ଉପକାରୀ ଜୀବାଣୁମାନେ ଲୋପ ପାଇଯାଉଛନ୍ତି, ଜିଆ ରହୁନାହାନ୍ତି। ଆପଣ ଗୋଟେ ମଜାଦାର କଥା ଶୁଣିବେ, ସାଧା ରୋଗ ଆଜିକାଲି ନାହାନ୍ତି। ବୈଜ୍ଞାନିକମାନେ କହୁଛନ୍ତି ଯେ ଜମିରେ ପେଷ୍ଟିସାଇଡ୍ସ ଅଧିକ ଯେଉଁ କହିବେ ରାସାୟନିକ ଔଷଧ ଗୁଡ଼ା ଯେଉଁ ପକାଉଛି ସେଥିପାଇଁ ସେମାନେ ଆସୁନାହାନ୍ତି। ତ ଆମେ ବର୍ତ୍ତମାନ ଜାଣିପାରୁଛନ୍ତି ଯେ ମାଟିର ଯେଉଁ ଜୀବଜନ୍ତୁ ମାନେ ଅଛନ୍ତି ଯାହାର କି ଡାଇରେକ୍ଟ ବା ଇନଡାଇରେକ୍ଟ କୃଷିକୁ ସପୋର୍ଟ କରିବାର ଥାଏ ନା, ସେମାନେ ଧୀରେ ଧୀରେ ଲୋପ ପାଇସାରିଲେଣି, ଆମେ ତାକୁ ରିଭାଇଭ୍ କରିବାକୁ ପଡ଼ିବ। ତ ଏଥିପାଇଁ କି ଆମକୁ ବ୍ଲୁ ଇକୋନୋମିର ସାହାଯ୍ୟ ନେବାକୁ ପଡ଼ିବ ଆଜ୍ଞା।
1: ତେବେ କୃଷକ କିପରି ଆର୍ଥିକ ସମୃଦ୍ଧ ସୃଷ୍ଟି ହୋଇପାରିବେ ଆଉ କୃଷକମାନଙ୍କ ପରିବେଶ ଭୂମିକା କ'ଣ ରହିଛି
0: ଆଜ୍ଞା? ପ୍ରତ୍ୟେକ କୃଷକ ଆପଣ ଜାଣିଥିବେ, ଆମ କୃଷକ ଭାଇମାନେ ମଧ୍ୟ ଜାଣିଥିବେ ଯେ ସେମାନେ ହେଉଛନ୍ତି ଲକ୍ଷ୍ମୀଙ୍କର ମାଧକ, ଲକ୍ଷ୍ମୀଙ୍କୁ ସାଧନା କରନ୍ତି, କାହିଁକି ସେମାନେ ଧାନ ସୃଷ୍ଟି କରନ୍ତି, ସେ ଧାନରୁ ଧନ ସୃଷ୍ଟି ହୁଏ। ତ ତେଣୁକରି କୃଷକମାନେ ମାଛ ଚାଷ, ଶୈବାଳ ଚାଷ ଏବଂ ଜଳ ଆଧାରିତ ଚିଙ୍ଗୁଡ଼ି ଚାଷ ବା କଙ୍କଡ଼ା ଚାଷ ଏହିଭଳି ଭାବରେ ନିଜର ଉନ୍ନତି, ନିଜର ଆୟ ବଢ଼ାଇ ପାରିବେ, ନିଜର ଆର୍ଥିକ ଉନ୍ନତି କରିପାରିବେ, ଉନ୍ନତ କୃଷି ପ୍ରଣାଳୀ ଅନୁସରଣ କରି ଜଳ ପ୍ରଦୂଷଣ ମଧ୍ୟ ରଖିପାରିବେ। ଏହାଦ୍ୱାରା ସାମୁଦ୍ରିକ ପରିବେଶ ବି ସୁସ୍ଥ ରହିବ, ପୁଣି ପରିବେଶ ବି ସୁସ୍ଥ ରହିବ, ଲୋକମାନେ ବି ସୁସ୍ଥ ରହିବେ, ଯାହାଦ୍ୱାରା ଆମେ କମ୍ ରୋଗରେ ପଡ଼ିବା ଏବଂ ଆମେ କମ୍ ଖର୍ଚ୍ଚରେ ଆମର ଭରଣ ପୋଷଣ ଭଲ ଭାବରେ ଆମେ କରିପାରିବା, ଆମ ପିଲାମାନଙ୍କ ପାଇଁ ଭଲ କିଛି କରିପାରିବା। ଚାଷୀମାନେ ସବୁବେଳେ ଆମକୁ କୁହାଯାଏ, ସେମାନେ ସବୁବେଳେ ଗୋଟେ କ'ଣ କୁହାଯାଏ ଯେ ସେମାନେ ପ୍ରକୃତିର ସବୁବେଳେ ତାଡ଼ନା ସହନ୍ତି, କେତେ ଖରା ହୋଇଯାଏ ବର୍ଷା ହୁଏ ନା, କେତେ ବର୍ଷା ହେଲେ ଖରା ହୁଏ ନା, ଏଇଭଳି ଭାବରେ ଚାଲିଥାଏ। ତ ତେଣୁକରି ଏହାକୁ ତାଙ୍କ ପାଇଁ ସପୋର୍ଟ ହେବ, ଏଇଟା ଗୋଟେ ସପୋର୍ଟ ସିଷ୍ଟମ ବା କୁହାଯାଏ ଗୋଟେ ଅତିରିକ୍ତ ସାହାଯ୍ୟକାରୀ ସଂସ୍ଥା ହୋଇପାରିବ ବୋଲି ମୁଁ କହିପାରିବି।
1: ତେବେ ଆମର ଯେଉଁ ରହିଛି ସମୁଦ୍ର ଶୈବାଳ ଚାଷର ଉପକାରିତା କ'ଣ ସବୁ ରହିଛି?
0: ହଁ, ସମୁଦ୍ର ଶୈବାଳ ଚାଷର ବହୁବିଧ ଉପକାରିତା ଅଛି ଆଜ୍ଞା। ଆପଣ ଜାଣି ଖୁସି ହେବେ ଯେ ସମୁଦ୍ର ଶୈବାଳର ଔଷଧୀୟ କ୍ଷେତ୍ରରେ ତାର ଉପଯୋଗିତା ଅଛି, ତାର ବାୟୋ ଫର୍ଟିଲାଇଜରରେ ତାର ଉପଯୋଗିତା ଅଛି, ବାୟୋ ପେଷ୍ଟିସାଇଡ୍ସରେ ତାର ଉପଯୋଗିତା ଅଛି। ଶୈବାଳ ସାମୁଦ୍ରିକ ଶୈବାଳ ବ୍ୟବହାର କରିକି ବର୍ତ୍ତମାନ ଫସଲ ପନିପରିବା ତାକୁ ସାର ରୂପରେ ବ୍ୟବହାର କରିବା ସହିତ ତା ଉପରେ ଗୋଟେ କେମିକାଲ ସ୍ପ୍ରେ କରିକି ସିଞ୍ଚନ କରୁଛି, ଯେଉଁଥିରେ କି ତାଙ୍କର ସ୍ୱାଭାବିକ ଭାବରେ ତାଙ୍କ ଅଭିବୃଦ୍ଧି ଘଟୁଛି ରାସାୟନିକ ପ୍ରକ୍ରିୟାକୁ ବ୍ୟବହାର ନ କରିକି। ଏହାଦ୍ୱାରା ରାସାୟନିକ ସାରର ରାସାୟନିକ ଔଷଧର ମାତ୍ରା କମିଯାଉଛି ଏବଂ ବାୟୋ ରିସୋର୍ସେସର ବ୍ୟବହାର ବା ବାୟୋ ପେଷ୍ଟିସାଇଡ୍ସ ଓ ବାୟୋ ଫର୍ଟିଲାଇଜର ମାତ୍ରା ବଢ଼ିବା ଦ୍ୱାରା ପରିବେଶର କିଛି କ୍ଷତି ହେଉନି, ବରଂ ପରିବେଶର ଉନ୍ନତି ହେଉଛି। ତ ପ୍ରକାରାନ୍ତରରେ ଆମେ ବର୍ତ୍ତମାନ ଚେଷ୍ଟା କରିବା ଯେ ଆମେ ପ୍ରତ୍ୟେକ ଜିନିଷକୁ ବର୍ତ୍ତମାନ ନ୍ୟାଚୁରାଲ ପ୍ରାକୃତିକ ପ୍ରକ୍ରିୟା ମାଧ୍ୟମରେ ଆମର ଯେଉଁ ଅସୁବିଧା ଗୁଡ଼ାକ ଅଛି ତାକୁ କେମିତି ଦୂର କରିବା ଆଜ୍ଞା।
1: ତେବେ କୃଷକମାନେ ସମୁଦ୍ର ଜୀବ ବିବିଧତାକୁ କିପରି ସୁରକ୍ଷିତ କରିପାରିବେ, ଯେହେତୁ ସମୁଦ୍ରରେ ଆମେ କହୁଛନ୍ତି ଯେ ନୀଳ ଇକୋନୋମିକ ମାନେ ଯୋଉ ବ୍ଲୁ ଇକୋନୋମିକ କହୁଛନ୍ତି, ତେବେ ଆମେ କ'ଣ ତାକୁ ମାନେ ସୁରକ୍ଷା ରଖିଲେ ଆମର ବିଶେଷ କରି ସମୁଦ୍ର ଜୀବମାନେ ଆଉ ମାନେ ମରିବେନି, ମାନେ ବଞ୍ଚିବେ, ତା ସହିତ ଆମର ଚାଷୀର ଅର୍ଥନୈତିକ ବିକାଶ ମଧ୍ୟ ହୋଇପାରିବ?
0: ବହୁତ ବଢିଆ କଥା କହିଲେ, ଏହା ମୁଁ ଟିକେ ବୁଝିକି କହିବି ଟିକେ, ଏଇଟା ଗୋଟେ ଅତ୍ୟନ୍ତ ଟିକେ କମ୍ପ୍ଲେକ୍ସ ଜିନିଷ, ଟିକେ ବୁଝିବାକୁ ପଡିବ। ଏଠି ଦୁଇ ପ୍ରକାର କୃଷକଙ୍କ ବା ଦୁଇ ପ୍ରକାର ଲୋକଙ୍କୁ ଆମେ ଆଡ୍ରେସ୍ କରିବା, ଗୋଟେ ଯେଉଁମାନେ କି ମାଛ ଚାଷ ସହିତ ସମୁଦ୍ର ଜନିତ ମାଛ ଚାଷ, ଚିଙ୍ଗୁଡ଼ି ଚାଷ, କଙ୍କଡ଼ା ଚାଷ ଜନିତ ତାଙ୍କ ପାଇଁ ମଧ୍ୟ, ଆଉ ଆମ ଭୂମିରେ ଯେଉଁ କୃଷକ ଧନ ଗ୍ରହଣ କରୁଛନ୍ତି ତାଙ୍କ ପାଇଁ ମଧ୍ୟ ଅଛି। କ'ଣ ଅଛି, କେମିତି ଅଛି ମୁଁ କହିଦେଉଛି। ଆକ୍ଚୁଆଲି ଯେତେବେଳେ ଜମିରେ ରାସାୟନିକ ସାରର ବ୍ୟବହାର କରାଯାଏ ଆଜ୍ଞା, ଆପଣ ଦେଖିବେ ସେ ରାସାୟନିକ ସାରର ଔଷଧ ଗୁଡ଼ାକ କ'ଣ ହୁଏ ନା, ବର୍ଷା ହେଇଯାଏ, ତାହା ସେଠାରୁ ଜମିରୁ ବାହାରିକି ନଦୀନାଳ ମାଧ୍ୟମରେ ଯାଇକି ସମୁଦ୍ରକୁ ଯାଏ, ଆଉ ସମୁଦ୍ରର ଇକୋସିଷ୍ଟମ ବା ସାମୁଦ୍ରିକ ପରିସ୍ଥିତି ନଷ୍ଟ କରେ, କିଛି କୋରାଲ ରିଫ୍ ନଷ୍ଟ କରିଦିଏ, ସମୁଦ୍ରର ବିଭିନ୍ନ ପ୍ରକାର ଜାଆଁଳ ମାଛ ଚୁଡ଼ି କଙ୍କଡ଼ା ତାଙ୍କୁ ନଷ୍ଟ କରିଦିଏ।

0: ଆମେ ସମୁଦ୍ର ଭୂମି ଭୂମି ଆଉ ସମୁଦ୍ର କଦାପି ଅଲଗା ନୁହନ୍ତି, ସେମାନେ ପରସ୍ପର ପ୍ରତି ପରିପୂରକ। ଏହି ଚିନ୍ତାକୁ ଆମେ ଆଜିର ଆଲୋଚନାରେ ମୁଁ ଭାବୁଛି ଆମର କୃଷକ ବନ୍ଧୁମାନେ ବୁଝିପାରିଥିବେ। ଆଜ୍ଞା,
1: ତେବେ କୃଷକମାନେ କିପରି ସମୁଦ୍ର ଆଧାରିତ କୃଷିରେ ନୂତନ ଟେକ୍ନୋଲୋଜି ପାଇପାରିବେ?
0: ଆଜ୍ଞା, ସମୁଦ୍ର ଆଧାରିତ କୃଷିରେ ବିଭିନ୍ନ ପ୍ରକାର ଟେକ୍ନୋଲୋଜି ବର୍ତ୍ତମାନ ଆସିଗଲାଣି। ବହୁତ ଗୁଡ଼ାଏ ବୈଜ୍ଞାନିକ ଅନୁସନ୍ଧାନ କେନ୍ଦ୍ର ବି ଖୋଲିଛି, ଆମର ପାଖରେ ଅଛି IMMT ବି, ବହୁତ ଗୁଡ଼ାଏ ନୂଆ ଟେକ୍ନୋଲୋଜି ଭୁବନେଶ୍ୱରରେ ଅଛି, CMFI ବି ବହୁତ ଗୁଡ଼ାଏ ନୂଆ ଟେକ୍ନୋଲୋଜିସ୍ ଗୁଡ଼ାକ ଆସିଲାଣି। ଆମର ଅଛନ୍ତି ଯେଉଁ ଏଗ୍ରିକଲଚର ଅଫିସର ମାନେ ଅଛନ୍ତି, ସେମାନଙ୍କ ପାଖରେ ବି ବହୁତ ଗୁଡ଼ାଏ ନୂଆ ପଦ୍ଧତି ସେମାନେ ବି ବୁଝାଇ ଦିଅନ୍ତି। ମୁଁ ନିଜେ ଦେଖିଛି ବହୁତ ବହୁତ ଡେଡିକେଟେଡଲି ସେମାନେ ଏ ଅଫିସର ମାନେ ସରକାରଙ୍କ ଦ୍ୱାରା ବିଭିନ୍ନ ପ୍ରକାର ବ୍ୟବସ୍ଥା ବି କରାହେଇଛି, କେମିତି ତାଙ୍କୁ ଟ୍ରେନିଂ ଦିଆହେବ, କେମିତି ତାଙ୍କର ଆୱେରନେସ୍ କରାହେବ, ନୂଆ ନୂଆ ପଦ୍ଧତିରେ ସେମାନେ କେମିତି କରିବେ, ନିଜର ଆର୍ଥିକ ଅବସ୍ଥାକୁ କେମିତି ଅଭିବୃଦ୍ଧି କରିପାରିବେ, ନୂତନ ଗୁଣବତ୍ତା ନିୟନ୍ତ୍ରଣ ପଦ୍ଧତିକୁ କେମିତି ଅନୁସରଣ କରିବେ, ଯାହାଦ୍ୱାରା ଲସ୍ କମ୍ ମାନେ କ୍ଷତି କମ୍ ହେବ, ପରିବେଶର କ୍ଷତି କମ୍ ହେବ, ଆଉ ଚାରିଆଡ଼ୁ ସମସ୍ତଙ୍କ କେମିତି ଉପକାରୀ ହୋଇପାରିବ, ତାହା ଏକ ମିଳିତ ପ୍ରକ୍ରିୟା। ତାହା ଏକ ମୁଁ କହିବି ସରକାର, ଲୋକ ଏବଂ ପଦ୍ଧତି, ବୈଜ୍ଞାନିକ ପଦ୍ଧତି, ତିନୋଟିର ମିଳିତ ପ୍ରକ୍ରିୟାରେ ଏହା ସମ୍ଭବ ହୋଇପାରିବ। ଆଜ୍ଞା,
1: କୃଷକମାନେ କିପରି ସମୁଦ୍ର ଆଧାରିତ କୃଷିରେ ନୂତନ ଟେକ୍ନୋଲୋଜି ଆଣିପାରିବେ?
0: ଆଜ୍ଞା, ବହୁତ ଭଲ କଥା। ବିଭିନ୍ନ ଭାବରେ ସେମାନେ ଆଣିପାରିବେ, ସ୍ଥାନୀୟ ମାନେ ଲୋକାଲ ଏବଂ ବୈଜ୍ଞାନିକ ଅନୁସନ୍ଧାନ ଆଧାରରେ ଯେଉଁ ସବୁ ନୂତନ ଚାଷ ପ୍ରଣାଳୀ, ସିଞ୍ଚନ ପ୍ରଣାଳୀ ଓ ଜଳ ଗୁଣବତ୍ତା ନିୟନ୍ତ୍ରଣ ପଦ୍ଧତି କରିବା ପାଇଁ କୁହାଯାଇଛି, ତାକୁ ଯଦି ସେମାନେ ଅନୁସରଣ କରନ୍ତି, ଏହାଦ୍ୱାରା ସେମାନେ ନୂତନ ଟେକ୍ନୋଲୋଜିକୁ ଗ୍ରହଣ କରନ୍ତି, ଆଉ ଟେକ୍ନୋଲୋଜି ଦ୍ୱାରା ଗ୍ରହଣ କରିବା ଦ୍ୱାରା ସେମାନେ ନିଶ୍ଚିତ ଭାବରେ ନିଜର ଉନ୍ନତି କରିପାରନ୍ତି, ନିଜର ଅଭିବୃଦ୍ଧି କରିପାରନ୍ତି, ଆୟର ନୂତନ ଉତ୍ସ ଖୋଲିପାରନ୍ତି। ଆଜ୍ଞା,
1: ତେବେ ଡକ୍ଟର ମହାପାତ୍ର, ଆପଣ ତ କହିଲେ ଯେ କୃଷକମାନେ ଆମର କେମିତି ସମୁଦ୍ରରୁ ନୂତନ ଟେକ୍ନୋଲୋଜି ବ୍ୟବହାର କରିପାରିବେ, କୃଷକମାନଙ୍କ ପ୍ରଶିକ୍ଷଣ ଆଉ ଜ୍ଞାନର ଭୂମିକା କ'ଣ ରହିଛି? ସେମାନେ କିପରି ପ୍ରଶିକ୍ଷଣ ଜ୍ଞାନ ନେଲେ ତାଙ୍କର ଯେଉଁ ସମୁଦ୍ରରୁ ସେମାନେ ଯେଉଁ ଆୟଟା ଅଧିକ ପାଇପାରିବେ?
0: ଆଜ୍ଞା, କୃଷକମାନେ ଅନ୍ୟ କୃଷକମାନଙ୍କଠୁ ବିଭିନ୍ନ ପ୍ରକାର ସରକାରଙ୍କର ଯାହା ସବୁ ବ୍ୟବସ୍ଥା ଅଛି ତାହା ମାଧ୍ୟମରେ ସେମାନେ ଚାଷ ପ୍ରଣାଳୀର ଯେଉଁ ସବୁ ଅଛି ପ୍ରଶିକ୍ଷଣ, ଯେଉଁ ଆମର ଚାଷ କେନ୍ଦ୍ର ଗୁଡ଼ାକ ଅଛି, ସେ ଚାଷ କେନ୍ଦ୍ର ଗୁଡ଼ାକୁ ଯାଇକି ବିଭିନ୍ନ ପ୍ରକାର ତାଙ୍କର ସାଇଣ୍ଟିଷ୍ଟ ମାନେ ଆସୁଛନ୍ତି, ସେମାନଙ୍କଠୁ ନବୀନ ଚାଷ ପ୍ରଣାଳୀ ଗ୍ରହଣ କରିପାରିବେ, ତା ବଦଳରେ ପରିବେଶ ସୁରକ୍ଷା ଏବଂ ଉନ୍ନତ ପଦ୍ଧତି ସମ୍ପର୍କରେ ନିଜେ ଶିଖିକି ଅନ୍ୟକୁ ଶିକ୍ଷା ଦେଇକି ନିଜ ଜ୍ଞାନ ବଢ଼ାଇବା ସହିତ ତାକୁ କର୍ମରେ ନିଯୋଗ କରିକି ତାକୁ ସେମାନେ ଜଣେ ଶିକ୍ଷକ ହିସାବରେ ବି ଅନ୍ୟମାନଙ୍କୁ ଶିଖିପାରନ୍ତି ଏବଂ ଏକ ଛାତ୍ର ହିସାବରେ ମଧ୍ୟ ତାହା ଗ୍ରହଣ କରିପାରନ୍ତି। ଜ୍ଞାନ ଆହରଣ କରି ଜ୍ଞାନକୁ ବାଣ୍ଟିବା ଦ୍ୱାରା ସେମାନେ ନିଶ୍ଚିତ ଭାବରେ ଗୋଟେ ବିରାଟ ବଡ଼ ପରିବର୍ତ୍ତନ ଆଣିପାରିବେ।
1: ତେବେ କୃଷକମାନଙ୍କ ଯେଉଁ ସମସ୍ୟା ରହିଛି ଆଉ ଚ୍ୟାଲେଞ୍ଜ ରହିଛି, ଏଇଟା କ'ଣ ରହିଛି? ବିଶେଷ କରି ଆମର ଯେଉଁ ମାନେ ସମୁଦ୍ରକୁ ନେଇକି ସେମାନଙ୍କ ବିଭିନ୍ନ ସମସ୍ୟା ସବୁ କ'ଣ ରହୁଛି ଆଉ କ'ଣ ତାଙ୍କର ଚ୍ୟାଲେଞ୍ଜ ରହୁଛି, କ'ଣ କଲେ ସେମାନେ ଆଉ ଟିକେ ଉନ୍ନତ କରିପାରିବେ?
0: ଆଜ୍ଞା, ଆମେ ପିଲାଦିନେ ଶୁଣୁଥିଲେ ଚାଷ କାମ ଯାହାର କେତେ ସୁଖ ତାହାର, ସେ ସିନା ଦୁନିଆକୁ ଯୋଗାଉଛି ଆହାର, ଏଇଟା ଆମ ପିଲାବେଳର କଥା ଥିଲା, କିନ୍ତୁ ବର୍ତ୍ତମାନ ଚାଷୀମାନେ ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି, ପରିବେଶର ପ୍ରଦୂଷଣର ଯୋଗ ହେଉଛନ୍ତି, ବଜାରର ଅଭାବ ହେଉଛନ୍ତି, ସପ୍ଲାଏ ଡିମାଣ୍ଡ, ଯେତେବେଳେ ବିଜନେସ୍ର ସବୁଠୁ ମୂଳ ଜିନିଷ ଥାଏ ସପ୍ଲାଏ ଆଣ୍ଡ ଡିମାଣ୍ଡ, ସପ୍ଲାଏ କମିଗଲେ ଡିମାଣ୍ଡ ବି ପ୍ରୋବ୍ଲେମ୍ ହୋଇଯାଏ, ଡିମାଣ୍ଡ ବଢ଼ିଗଲେ ଯଦି ସପ୍ଲାଏ ନଥିବ ତାହେଲେ ଚିକୁଳି ଭାଙ୍ଗିଯାଏ, ତ ସପ୍ଲାଏ ଆଣ୍ଡ ଡିମାଣ୍ଡ ଚିକୁଳି ଭାଙ୍ଗିଯିବ, ପ୍ରବଳ ପ୍ରାକୃତିକ ଦୁର୍ଘଟଣା ଯଥା ବାତ୍ୟା, ଯଥା ବନ୍ୟା, ଯଥା ବିଲକୁଲ ବର୍ଷା ନ ହେବ କିମ୍ବା ଅସମୟରେ ଜବରଦସ୍ତ ବନ୍ୟା ହୋଇଯିବା, ଏ ସବୁଯାକ ତ ସହିତ ତା ସହିତ ମୁଁ ଅନୁଭବ କରୁଛି ନବୀନ ଟେକ୍ନୋଲୋଜିକୁ ଅନୁସରଣ ନ କରିବା। ଯାହା ବି ହଉ, ଆଜିକାଲି ସବୁ ଜିନିଷ ପାଇଁ କିଛି ନା କିଛି ଟେକ୍ନୋଲୋଜି ଆସିଗଲେ କୃଷି କ୍ଷେତ୍ରରେ, ବିଭିନ୍ନ ଚାଷଠୁ ଦେଖନ୍ତୁ, ପାୱାର ଟ୍ରିଲର ଦେଖନ୍ତୁ, ବା ଆପଣ ପମ୍ପ ଦେଖନ୍ତୁ, ବା ଟ୍ରାକ୍ଟରର ବ୍ୟବହାର ଦେଖନ୍ତୁ, ସବୁଥିରେ ପାଇଁ କିଛି ନା କିଛି ଗୋଟେ ବୈଜ୍ଞାନିକ ଟେକ୍ନୋଲୋଜି ଆସିଛି, ତାକୁ ଅନୁସରଣ କରିବେ, ନିଶ୍ଚିତ ରୂପେ ତାଙ୍କ ସମସ୍ୟା ଚ୍ୟାଲେଞ୍ଜ ଗୁଡ଼ିକ ଦୂର ହୋଇଯିବ।
1: ତେବେ ଡକ୍ଟର ମହାପାତ୍ର, ଶେଷରେ ଆମେ ପ୍ରଶ୍ନ ରଖିବା ଆଉ ଆମ ଚାଷୀମାନେ ମଧ୍ୟ ନିଶ୍ଚୟ ଜାଣିବା ଯେ ଭବିଷ୍ୟତରେ କୃଷକମାନଙ୍କ ଭୂମିକା କିପରି ବୃଦ୍ଧି କରାଯାଇପାରିବ, ଏଇଟା ଯେହେତୁ ସବୁଠୁ ମାନେ ଗୋଟେ ବଡ଼ କଥା ରହୁଛି, ଆଉ କିପରି ଯେହେତୁ ଚାଷୀର କଥା ଯେତେବେଳେ ଉଠୁଛି, ପ୍ରଥମ କଥା ହେଲା ସେମାନଙ୍କର ଆର୍ଥିକ ମାନେ ମାନଦଣ୍ଡଟା କିପରି ବିକଶିତ ହୋଇପାରିବ, କ'ଣ କହିବେ ଆପଣ?
0: ଆଜ୍ଞା, ମୁଁ ପାରମ୍ପରିକ ଚାଷ ପ୍ରକ୍ରିୟାକୁ ଦେଖିଛି, ଆମେ ସମସ୍ତେ ପାରମ୍ପରିକ ଚାଷ ପ୍ରକ୍ରିୟାର ଦେଇକି ଆସିଛେ, ବର୍ତ୍ତମାନର ସମୟ ହେଉଛି କିଛି ଗୋଟେ ପରିବର୍ତ୍ତନର ସମୟ, ଆମେ କିଛି ଗୋଟେ ପରିବର୍ତ୍ତନ କରିବା। ତ ବୈଜ୍ଞାନିକମାନେ ଦେଖିଲେ ଯେ ସମୁଦ୍ରରେ ଏତେ ରିସୋର୍ସ ଅଛି, ଏତେ ଉତ୍ସ ଅଛି, ବିଭିନ୍ନ ପ୍ରତ୍ୟେକ ଜିନିଷର ଉତ୍ସ ସମୁଦ୍ରରୁ ହିଁ ଆସୁଛି, ତ ଆମେ ସମୁଦ୍ର ଆଧାରିତ ନବୀନ ଚାଷ ପ୍ରଣାଳୀକୁ ଗ୍ରହଣ କରିବା,

0: ଶିକ୍ଷା ସରକାରୀ ଓ ଗଠନାତ୍ମକ ସହଯୋଗ କରିବା, ସରକାରଙ୍କର ଯାହା ସବୁ ନୀତି ନିୟମ ଅଛି ତାକୁ ମାନିବା, ଏବଂ ସରକାର ଯେଉଁ ସମୟରେ ଯେଉଁ ଟ୍ରେନିଂ ଦେଉଛନ୍ତି ବା ଯେଉଁ ସବୁ ବୁଝାଉଛନ୍ତି ବିଭିନ୍ନ ପ୍ରକାର ବୈଜ୍ଞାନିକମାନଙ୍କ ଦ୍ୱାରା ତାକୁ ଗ୍ରହଣ କରିବା। ଏହାଦ୍ୱାରା ଆମେ ସବୁଠୁ ବଡ଼ କାମ କରିବା ସାମୁଦ୍ରିକ ପରିବେଶ ସୁରକ୍ଷା ଓ ଉନ୍ନତ ଉପକରଣକୁ ଗ୍ରହଣ କରିବା, ଟେକ୍ନୋଲୋଜିକୁ ଆପଣେଇବା, ଏବଂ ସବୁଠୁ ବଡ଼ ଜିନିଷ ହେଉଛି ବଜାରର ସହଯୋଗ ଓ ରପ୍ତାନୀ ସୁବିଧା। ଏହାକୁ ମଧ୍ୟ ଦରକାର। ଗୋଟେ କୃଷକ ପାଇଁ ପ୍ରଡକ୍ସନ କରିଦେଲେ ହେବ ନାହିଁ, ତାକୁ ରପ୍ତାନୀର ବି ସୁବିଧା ରହିବା ଦରକାର। ତ ମୁଁ ଭାବୁଛି ଏହି ସାମଗ୍ରିକ ଭାବ ଦ୍ୱାରା ମୁଁ ଅନୁଭବ କରୁଛି ବ୍ଲୁ ଇକୋନୋମିରେ କୃଷକମାନଙ୍କ ଭୂମିକା ନିଶ୍ଚିତ ଭାବରେ ରହିଛି, ବହୁତ ଉପଯୋଗୀ ଭୂମିକା ରହିଛି ଏବଂ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
1: ଡାଉ, ଆପଣ ଖୁବ ସୁନ୍ଦର ଭାବରେ ଆଜି ଆମର ଆଲୋଚନା ରହିଥିଲା ସମୁଦ୍ର ଜନିତ ନୀଳ ଅର୍ଥନୀତି ଓ କୃଷକର ଭୂମିକା, ଏ ସମ୍ପର୍କରେ ଆପଣ ଖୁବ ସୁନ୍ଦର ଭାବେ କହିଲେ। ଆଉ ଚାଷୀ ଭାଇମାନଙ୍କୁ ବୁଝେଇଲେ ଯେ ମାନେ ସମୁଦ୍ର ବିଜ୍ଞାନ କ'ଣ, ସମୁଦ୍ର ଶୈବାଳ କ'ଣ, କିପରି ଆମେ ଗୁରୁତ୍ୱ ଦେଇପାରିବା, ଆଉ ସମୁଦ୍ରରୁ କିପରି ଆମେ ଅଧିକ ଅର୍ଥ ପାଇପାରିବା, ଆଉ କ'ଣ ଚାଷ ସମୁଦ୍ରରେ ଆମେ କରିପାରିବା, ଏ ସମ୍ପର୍କରେ ଆପଣ ବହୁତ ସୁନ୍ଦର ଭାବରେ ଆମର ଚାଷୀ ଭାଇମାନଙ୍କୁ କହିଛନ୍ତି। ଆଜି ଆପଣ ଆମର ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି, ସେଥିପାଇଁ ଆପଣଙ୍କୁ ଆମ ବ୍ରହ୍ମପୁର ଆକାଶବାଣୀ ରେକମ ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।

0: ତାପରେ ସମୁଦ୍ରରୁ ଆମେ ବିଭିନ୍ନ ପ୍ରକାର ଅର୍ଥନୀତି ପାଉଛନ୍ତି। ଆଉ ଚାଷୀମାନେ ମଧ୍ୟ କ'ଣ ଖାଲି ପନିପରିବା ଚାଷ କଲେ ହବ କି? ଯେଉଁମାନେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଅଛନ୍ତି ସେମାନେ ମଧ୍ୟ ସାମୁଦ୍ରିକ ଉପରେ ମାନେ
1: ସମୁଦ୍ର ଉପରେ ନିର୍ଭର କରିବାକୁ ପଡିବ,
0: କରିବାକୁ ପଡିବ, ଚାଷ କରିବାକୁ ପଡିବ। ଆଉ
1: ହେଲେ ଏଇଟା ତ ଶୁଣିଲେ ହେଲେ ସଫଳ ଚାଷୀ ଆଜି କାହାକୁ ମିଶିଛ?
0: ସଫଳ ଚାଷୀ ବୋଲି ମୁଁ ନିମଖଣ୍ଡି ଯାଇଥିଲି, ସେଠି ସୁଦାମ ଗୋଡ଼ଲି ଜଣେ ଚାଷୀ ଭାଇଙ୍କ ସହିତ ଦେଖା ହେଇଥିଲେ। ସିଏ ମକା ଆଉ ବିନ୍ସ କରୁଛନ୍ତି। କଣ କରୁଛନ୍ତି ଶୁଣି?
1: ହଉ ଶୁଣିଆ।
2: ଚାଷୀ ଭାଇ ନମସ୍କାର।
3: ହଁ ନମସ୍କାର।
2: ଆପଣଙ୍କ ନାଁ କ'ଣ କହିଲେ?
3: ଦାମଗଡ଼।
2: ଆପଣଙ୍କର କଣ ଗାଁ?
3: ଆମର
2: ଆର ପଞ୍ଚାୟତ କୋଉଟା?
3: ନିମଖଣ୍ଡି।
2: ନିମଖଣ୍ଡି ପଞ୍ଚାୟତ ନାଇଁ କି? ଆଉ ବ୍ଲକଟା?
3: ଦିଗପଣ୍ଡି।
2: ଦିଗପଣ୍ଡି ବ୍ଲକ ହେଲେ ନିମଖଣ୍ଡି ପଞ୍ଚାୟତ ନାଇଁ କି? ଆପଣଙ୍କର କେତେ ଜମି ଅଛି?
3: ଆପଣଙ୍କର ଜମି ତିନି ଭରଣ।
2: ଆପଣଙ୍କର ତିନି ଭରଣ ଜମି ଅଛି। କଣ କଣ ସବୁ ଚାଷ କରୁଛନ୍ତି?
3: ଧାନ କରୁଛୁ, କୋଡ଼ିଏ ମକା କରୁଛୁ, କୋଡ଼ିଏ ମାଣ୍ଡିଆ କରୁଛୁ, ଇଣ୍ଡିଆ କରୁଛୁ। ଆଉ
2: ହେଲେ ଧାନ ମକା ମାଣ୍ଡିଆ ସବୁ କରୁଛନ୍ତି। ଆଉ ସବୁ ନୂଆ ଫସଲ ଏଇଟା କଣ ଆଗରୁ କରୁଥିଲେ ନା ଏବେ କରୁଛନ୍ତି? ଆଗରୁ କରୁଛନ୍ତି। ହେଲେ ଆପଣଙ୍କର ମକାରେ ଅଧିକ ଲାଭ ଅଛି ନା ମାଣ୍ଡିଆରେ ନା ଧାନରେ?
3: ମକା ଅଧିକ ଲାଭ ଅଛି, ମକା ହେବାର ଅଛି। ଆମର ତ ଜାଗା କମ, ଆଉ କୁଆଡ଼େ ହବ, ଜାଗା ବହୁତ ଥିଲେ ସିନା ହବ।
2: ମକାରେ କଣ ବିହନ ଲଗେଇଛନ୍ତି?
3: ମକା ବିହନ କିଣି ନେଇ ଲଗଉଛୁ। ଆଉ
2: କିଣି ନେଇ ଲଗଉଛନ୍ତି ନା କି? ହେଲେ ମକା ବିହନଟା କୋଉଠୁ ଆଣୁଛନ୍ତି? ଆପଣଙ୍କର ବ୍ଲକରୁ ନା ପଞ୍ଚାୟତ ଅଫିସରୁ?
3: ବ୍ଲକ ଆଣୁଛୁ, ନହେଲେ ଦୋକାନରୁ କିଣି ଆଣୁଛୁ। ଆଉ
2: ଆପଣଙ୍କର ଏ ଅଞ୍ଚଳରେ ପାଣିର ସୁବିଧା ରହିଛି?
3: ହଁ ପାଣି ସୁବିଧା ଅଛି। ଆଉ
2: ଅଛି ଆପଣ ଭାଗ ଚାଷ କାହାର କରିନାହାନ୍ତି? ଆଉ
3: ଭାଗ ଚାଷ
2: କେତେ କରିଛନ୍ତି?
3: ଭାଗ ଚାଷ କରୁଛି କୋଡ଼ିଏ ତିରିଶ ଭରଣ।
2: କୋଡ଼ିଏ ତିରିଶ ଭରଣ? କୋଡ଼ିଏ ତିରିଶ ଭରଣରେ କଣ ସବୁ ଚାଷ କରୁଛନ୍ତି?
3: ଖାଲି ଧାନ କରୁଛି।
2: ଖାଲି ଧାନ, ବର୍ଷ ସାରା ଧାନ? ଆଉ ଯୋଉ ପଡ଼ିଆ ରହୁଛି ଛଅ ମାସ, ସେଥିରେ କଣ କରୁଛ?
3: ସେଥିରେ କି ହବ ଯେ କି କରିବୁ? କି ଆମର ଆଶା ଅଛି ଯେ କଣ କରିକି ଟମାଟୋ କରିବୁ, ବାଇଗଣ କରିବୁ, କି ଆଳୁ କରିବୁ, କି ଶାଗ କରିବୁ। ଆମର ପାଣିର ଇଏ ନାହିଁ, ଚତୁର ମାସିଆ ବର୍ଷାରେ ଯୋଉ ଧାନ ପାଚିଯାଉଛି ସେତିକି
2: ସେତିକି କରୁଛନ୍ତି ନାଇଁ କି? ଆଉ ଆପଣ ବର୍ତ୍ତମାନ ସବୁ ନୂଆ ଚାଷ ପ୍ରଣାଳୀ ଉପରେ କଣ ଜାଣିଲେ?
3: ହଁ କିଛି କିଛି ଜାଣିଲେ। ଆଉ
2: ଜାଣିଲେ
3: ହଁ
2: ହେଲେ ଆଗ ଚାଷ କରୁଥିଲେ, ଏବେ ସବୁ ନୂଆ ନୂଆ ଯନ୍ତ୍ରପାତି ଚାଷରେ ବ୍ୟବହାର ହେଉଛି, ଆପଣ ସେଟା ଜାଣିଲେ?
3: ହଁ କେତେ କେତେ ଜାଣିଲୁ, କେତେ କେତେ ନାହିଁ ଆଉ
2: ଜାଣିଲେ ନାଇଁ କି? ହେଲେ ସେଗୁଡ଼ା ସବୁ ଜମିରେ ପ୍ରୟୋଗ କରିବେ? କଣ ସାର ପ୍ରୟୋଗ କରୁଛନ୍ତି?
3: ପିଡ଼ିଆ ପାଣି ଦିଆ ସାର, ଆଉ
2: ପିଡ଼ିଆ ସବୁ ପକଉଛନ୍ତି
3: ନାଇଁ ସାର? ପିଡ଼ିଆ ଔଷଧ ସାର
2: ନାଇଁ, ଏ ଯୋଉ ଗୋବର ଖତ, ଛେଳି ଖତ,
3: ଗୋବର ଖତ

0: ପୁଟ ତାହିଁରେ ବଞ୍ଚିବି ବୋଲି ସେଟା ପତ୍ର ଯେଉଁ ଇଏ କରିଦେଉଛୁ ସେତିକି ଭାବରେ ବାକି ହେଇଯାଉଛୁ ଆଉ ବାତିଲେ ହେଇଯାଉଛି ଚଳିଯାଉଛୁ।
1: ହେଲେ ସବୁ ବର୍ଷ ସମାନ ହେଉଛି ନା କେତେବେଳେ ନଷ୍ଟି ଲାଭ ଏମିତି ରହୁଛି?
0: ସବୁ ବର୍ଷ ସମାନ ଆଇବ କି କେବେ, କେଉଁ ବର୍ଷ ଟିକେ ହେଉଛି କେଉଁ ବର୍ଷ ଟିକେ ନଷ୍ଟି ପାଉଛେ ଆଉ। ତାହେଲେ ତ ଆମର ବୃତ୍ତି ଏଇଟା, ଆମେ ଏଇଟା ଛାଡ଼ିଦେଲେ ଆଉ କିଛି କରିପାରିବୁନୁ, ଆମେ ଏବେ କି ବିଦେଶ କରିପାରିବୁ?
1: ନାଇଁ ନାଇଁ, ନିଜ ଜାଗାରେ ରହିକି ଚାଷ କରିବାଟା ଭଲ। ଚାଷ ଯେଉଁ କହୁଛନ୍ତି ଚାଷ କାମ ମାନେ ଯେତିକି ନଷ୍ଟି ବି ରହିବ ସେତିକି ଲାଭ ମଧ୍ୟ ରହିବ। ଆଉ ଏବେ ତ ବର୍ତ୍ତମାନ ସରକାର ପୁରା କୃଷିକୁ ଗୁରୁତ୍ୱ ଦେଉଛନ୍ତି, ଚାଷୀମାନଙ୍କର ମଧ୍ୟ ଉନ୍ନତି ପାଇଁ ସରକାର ଚେଷ୍ଟା କରିଛନ୍ତି। ଆପଣ ସରକାରଙ୍କ ତରଫରୁ କ'ଣ କ'ଣ ଯୋଜନାର ଲାଭ ପାଇଛନ୍ତି?
0: ସରକାର ଯୋଜନା ମୁଁ କ'ଣ ଲାଭ ପାଇନି।
1: ପାଇ ନାହାନ୍ତି? ଆଉ ଜମିରେ ଯେଉଁ ଖର୍ଚ୍ଚ କରୁଛନ୍ତି ଟଙ୍କା ପଇସା, ଏଇଟା ବ୍ୟାଙ୍କରୁ ଆଣୁଛନ୍ତି ନା ନିଜର ଖର୍ଚ୍ଚ?
0: ଏଇଆ ତ ବ୍ୟାଙ୍କରୁ ଆଣୁନି, ମୁଁ ପ୍ରାଇଭେଟ ଲୋକ ଟଙ୍କା ସରକାର
1: ଆଣିକି କରୁଛନ୍ତି। ନାଇଁ ହଉ ଭାଇ, ଆପଣ ଆମ ସହିତ କଥାବାର୍ତ୍ତା କଲେ, ଆପଣଙ୍କର ଚାଷ ଜମିର ଯାହା ନଷ୍ଟି ଲାଭ ସବୁ କହିଲେ, ସେଥିପାଇଁ ଆପଣଙ୍କୁ ଆମ ବ୍ରହ୍ମପୁର ଆକାଶବାଣୀର କିଷାନବାଣୀ କାର୍ଯ୍ୟକ୍ରମ ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।
2: ନମସ୍କାର।
1: ଶୁଣିଲ ନା?
3: ନାଇଁ ନାଇଁ, ସୁଦାମ ଭାଇ ତ ଏ ବିଷୟ ତ ସବୁ କହିଲେ, ମକାରେ କେମିତି ଲାଭ, ବିଷରେ କେମିତି ଲାଭ କହିଲେ, ଆଜିକାଲି କରିବା କଥା ଏ ଖାଲି ଧାନଟା କଲେ ହବନି, ଅନ୍ୟାନ୍ୟ ଫସଲ ବି କରିବାକୁ ପଡିବ, ବୁଝିଲା? ଦେଖିଲ ନା, ସମୟ ହେଲାନି, ଚାଲ ଯିବା।
1: ହଁ, ଆଜିର ବୈଠକ ରଖିବା ଆଉ ଯିବା ଆଉ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 MHz ଯୋଗେ ସମୟ ଷ୍ଟୁଡିଓ ଘଟରେ ରାତି 8:02। ବର୍ତ୍ତମାନ ଆସନ୍ତୁ ଶୁଣିବା କିଛି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ କଥାଚିତ୍ର ଅଲାଦ ଗୀତଟିକୁ ଗାଇଛନ୍ତି କବିତା କ୍ରିଷ୍ଣମୂର୍ତ୍ତି, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଗୀତଟି ଶୁଣୁଥିଲେ ଜଖମ କଥାଚିତ୍ରରୁ ଗାଇଥିଲେ ଏଭେ ଆନନ୍ଦ ବସିକ ସଙ୍ଗୀତ ନିର୍ଦ୍ଦେଶନାରେ। ପରବର୍ତ୍ତୀ କଥାଚିତ୍ର ହମ୍ ଆପକେ ହେ କୌନ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର, ସଙ୍ଗୀତ ନିର୍ଦ୍ଦେଶନା ରାମ ଲକ୍ଷ୍ମଣ, ଦେବ ଖୋଲିଙ୍କ ରଚନାରୁ।

ଏଇଠି ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କଥାଚିତ୍ର ଗୁଡ଼ିକ ଥିଲା ଅଲା ଜଖମ, ହମ୍ ଆପକେ ହେ କୌନ, ଆକାଶବାଣୀ ବ୍ରହ୍ମପୁର, ସମୟ ଷ୍ଟୁଡିଓ ଘଟରେ ରାତି 8:15। ବର୍ତ୍ତମାନ ଆସନ୍ତୁ ଶୁଣିବା ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ କଥାଚିତ୍ର ଅମର ପ୍ରେମ ଗୀତଟିକୁ ଗାଇଛନ୍ତି ଭିକାରୀ ବଳ, ରାକଲ ମହାନ୍ତିଙ୍କ ସଙ୍ଗୀତ ନିର୍ଦ୍ଦେଶନା।

ଏଥରର କଥାଚିତ୍ର ଚିହ୍ନା ଅଚିହ୍ନା ଗୀତଟିକୁ ଗାଇଛନ୍ତି ଭୁବନେଶ୍ୱରୀ ମିଶ୍ର ବାସୁଦେବ ରଥଙ୍କ ସଙ୍ଗୀତ ନିର୍ଦ୍ଦେଶନା ସୁରେନ୍ଦ୍ର ବିଦ୍ୟାଧରଙ୍କ ରଚନାରୁ।

ଏଇଠି ଶେଷ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 100.6 ମେଗାହର୍ଟ୍ଜ ଯୋଗେ। ସମୟ ଷ୍ଟୁଡିଓ ଘଟିରେ ରାତି 8:30। ବର୍ତ୍ତମାନ ଆସନ୍ତୁ ଶୁଣିବା କେତୋଟି ଆଧୁନିକ ଗୀତ। ପ୍ରଥମ ଗୀତଟିକୁ ଗାଇଛନ୍ତି ନିବେଦିତା ବିକାଶ ଦାସଙ୍କ ସଙ୍ଗୀତ ନିର୍ଦ୍ଦେଶନା ମୋହିତ ଚକ୍ରବର୍ତ୍ତୀଙ୍କ ରଚନାରୁ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତର ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପରବର୍ତ୍ତୀ ଗୀତଟିକୁ ଜୁଳକଣ୍ଠରେ ଗାଇଛନ୍ତି ରବିକାନ୍ତ ଶତପଥୀ ଏବଂ ନିବେଦିତା। ବିକାଶ ଦାସଙ୍କ ସଙ୍ଗୀତ ନିର୍ଦ୍ଦେଶନା ଦେବୀଦତ୍ତ ମହାନ୍ତଙ୍କ ରଚନାରୁ।

ଶେଷରେ ଗୀତଟିକୁ ଗାଇଛନ୍ତି ଘନଶ୍ୟାମ ପଣ୍ଡା ଏବଂ ନିବେଦିତା ବିକାଶ ଦାସଙ୍କ ସଙ୍ଗୀତ ନିର୍ଦ୍ଦେଶନା ରଜନୀ ଶତପଥୀଙ୍କ ରଚନାରୁ।